ଆକାଶବାଣୀ ବାରିପଦା, ଆଜି ସୋମବାର 1948 ଖ୍ରୀଷ୍ଟାବ୍ଦ ଆଶ୍ୱିନ ମାସ 20 ଦିନ, ଇଂରାଜୀ 2026 ମସିହା ଅକ୍ଟୋବର 12 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ, ପ୍ରଚାରିତ ହେଉଛି 102.9 ମେଗାହର୍ଜରେ। ଷ୍ଟୁଡିଓ ଘଡ଼ିରେ ସମୟ ସକାଳ 5:57।

ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ଏଥିରୁ ଶୁଣନ୍ତୁ ଶିଳ୍ପୀ ଚିତ୍ତ ଜେନା ଗାଇଥିବା ଭକ୍ତିଗୀତଟି, ରଚନା ହିମାଂଶୁ ଭୂଷଣ ସାବତ।

ବନ୍ଦନାର ଶେଷ ଭକ୍ତିଗୀତଟି ଗାଇଛନ୍ତି ଶିଳ୍ପୀ ନମିତା ଅଗ୍ରୱାଲ। ତାଙ୍କ କଣ୍ଠରେ ସାଲବେଗଙ୍କ ରଚନା।

0: ଏଇଠି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି କାର୍ଯ୍ୟକ୍ରମର ଶିଳ୍ପୀମାନେ ଥିଲେ ସୁବାସ ଦାସ, ଶାନ୍ତିଲତା ବାରିକ, ନନ୍ଦିତା ଭଞ୍ଜ, ଚିତ୍ତରଞ୍ଜନ ଜେନା, ନମିତା ଅଗ୍ରୱାଲ ଏବଂ ଦେବାଶିଷ ମହାପାତ୍ର। ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଟିକିଏ ପରେ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ର।
1: ଶୁଣନ୍ତୁ ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ମାଳବିକା ରାୟ।

ସବୁ ଚଞ୍ଚଳତାରୁ ମୁକ୍ତି କରିଦିଅ। ନିଦ୍ରା ରୂପୀ ମା ତୁମକୁ ପ୍ରଣାମ। ତୁମେ କ୍ଷୁଧା ରୂପେ ଭୋଜନେଚ୍ଛା ରୂପେ ସର୍ବଭୂତରେ ବିଦ୍ୟମାନ। କେବଳ ଅନ୍ନମୟ କୋଷରେ ଯେ ତୁମର ବୁଭୁକ୍ଷା ମୂର୍ତ୍ତିର ପ୍ରକାଶ ହୁଏ ତାହା ନୁହେଁ, ପ୍ରାଣମୟ ମନମୟ ବିଜ୍ଞାନମୟ ଓ ଆନନ୍ଦମୟ କୋଷରେ ମଧ୍ୟ ତୁମ କ୍ଷୁଧା ମୂର୍ତ୍ତିର ଅଭିବ୍ୟକ୍ତି ପ୍ରତିନିୟତ ଦେଖିବାକୁ ପାଉ। ଆମର ପଞ୍ଚକୋଷରେ ହିଁ ବୁଭୁକ୍ଷା ବା ଆହାରର ଇଚ୍ଛା ଅଛି। ପ୍ରାଣମୟ କୋଷର ଆହାର ଜୀବନୀ ଶକ୍ତି, ମନମୟ କୋଷର ଆହାର ଚିନ୍ତା, ବିଜ୍ଞାନମୟ କୋଷର ଆହାର ଜ୍ଞାନ ଏବଂ ଆନନ୍ଦମୟ କୋଷର ଆହାର ପ୍ରୀତି। ଶକ୍ତି କହିଲେ ସର୍ବପ୍ରଥମେ ନିଜ ଦେହ ପ୍ରତି ଦୃଷ୍ଟି ପଡ଼େ। ଏ ଶରୀର ଶକ୍ତି ଭିନ୍ନ ତ ଆଉ କିଛି ନୁହେଁ, କେତେ ଗୁଡ଼ିଏ ଅଣୁ ପରମାଣୁ ଭିନ୍ନ ଏ ଦେହ କିଛି ନୁହେଁ। ସର୍ବଭୂତରେ ସ୍ଥୂଳ ଦେହରେ ଭୌତିକ ପଦାର୍ଥର ଆଲୋକ ତାପରେ ଚନ୍ଦ୍ର ସୂର୍ଯ୍ୟ ସର୍ବତ୍ର ତୁମେ ଶକ୍ତି ରୂପେ ବିରାଜିତ। ଏହା ହିଁ ତୁମର ଚିନ୍ମୟୀ ଇଚ୍ଛା ଶକ୍ତି ମାତ୍ର। ଶକ୍ତି ଚେତନା ବ୍ୟତୀତ କିଛି ନୁହେଁ। ଭୂତ ଓ ଭୌତିକ ପଦାର୍ଥ ସକଳ କେତେ ଗୁଡ଼ିଏ ଚୈତନ୍ୟମୟ ଶକ୍ତି ପ୍ରବାହ ମାତ୍ର। ଦୃକ୍ଶକ୍ତି ଶ୍ରବଣ ଶକ୍ତି ଏକୈ ମହତି ଶକ୍ତି ବିଭିନ୍ନ ନାମରେ ଓ ବିଭିନ୍ନ ଆକାରରେ ପ୍ରକାଶିତ ହେଉଛି। ଅନନ୍ତ ବିଶ୍ୱବ୍ୟାପୀ ଆମର କ୍ଷୁଦ୍ର ବୁଦ୍ଧି ଯେତେ ଦୂର ପ୍ରସାରତା ଲାଭ କରି ତା ମଧ୍ୟରେ ଯାହା କିଛି ରହିଛି ସେଗୁଡ଼ିକ ସାମାନ୍ୟ ପଦାର୍ଥ ନୁହନ୍ତି, ସେ ଯେ ସେଇ ଏକୈ ମହତି ଶକ୍ତି। ସର୍ବଭୂତ ରୂପେ ଅନନ୍ତ ବ୍ରହ୍ମାଣ୍ଡ ରୂପେ ପ୍ରକାଶିତା ଏକ ଅଦ୍ୱିତୀୟ ମହତି ଶକ୍ତି। ସୃଷ୍ଟି ସ୍ଥିତି ଲୟ ରୂପେ ତ୍ରିବିଧ ସ୍ପନ୍ଦନ ମାତ୍ର ପରିଲକ୍ଷିତ ହୁଏ ସେହି ସମଷ୍ଟି ରୂପିଣୀ ମହାଶକ୍ତି ରୂପିଣୀ ମା ତୁମେ। ତୁମର ଏହି ଶକ୍ତି ମୂର୍ତ୍ତି ଚରଣରେ ପ୍ରଣତି ଜଣାଉଛୁ।

ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ମାଳବିକା ରାୟ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 185ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ଚିତ୍ରକେତୁ ଭଗବାନ ଶଙ୍କର୍ଷଣଙ୍କ ଦିବ୍ୟମୂର୍ତ୍ତି ଦେଖି କୃତାର୍ଥ ହୋଇଛି ଏବଂ ସ୍ତୁତି ଛଳରେ ତାଙ୍କର ମହିମା ଗାନ କରିଛି। ଭଗବାନ ପ୍ରସନ୍ନ ହୋଇ ଶ୍ରୀ ବିଦ୍ୟାଧର ପତିଙ୍କୁ ସିଦ୍ଧଗତି ପ୍ରଦାନ ପୂର୍ବକ ଭକ୍ତିତତ୍ତ୍ୱ ବୁଝାଇଛନ୍ତି। ପରବର୍ତ୍ତୀ କାଳରେ ଚିତ୍ରକେତୁ ଭ୍ରମଣ କରୁ କରୁ ଦିନେ ସିଦ୍ଧଚାରଣଗଣ ବେଷ୍ଟିତ ମହାଦେବଙ୍କୁ ଦେଖିଛି। କ୍ରୋଡ଼ରେ ତାଙ୍କର ପାର୍ବତୀ ଆଲିଙ୍ଗନାବଦ୍ଧ। ଏହି ଅବସ୍ଥା ଦେଖି ଚିତ୍ରକେତୁ ମହାଦେବଙ୍କୁ ଅବଜ୍ଞାବଶତଃ ଉପହାସ କରିଛି।

0: ଶୁଣିଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 185ତମ ଭାଗ। କଣ୍ଠଦାନ କରିଥିଲେ ମନ୍ମଥ ମିଶ୍ର, ଦୁଃଖୀଶ୍ୟାମ ତ୍ରିପାଠୀ, ସଙ୍ଗୀତା ଗୋସାଇଁ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଆଖୁ ଅଭିବୃଦ୍ଧି ଅବସ୍ଥାରେ ରାସାୟନିକ ଉପାୟରେ ଏହି କୀଟର ପରିଚାଳନା ପାଇଁ ଶୁଖିଲା ପାଗ ଦେଖି ଏକର ପ୍ରତି 80-120 ଗ୍ରାମ ଫିପ୍ରୋନେଲ 40% ସହିତ ଇମିଡା କ୍ଲୋପ୍ରିଡ 40% କିମ୍ବା 40 ମିଲିଲିଟର ଡାଇମିଥୋଏଟ 30% ଇସି କିମ୍ବା 4 କିଲୋଗ୍ରାମ କ୍ଲୋରାନ୍ ଟ୍ରାନିଲିପ୍ରୋଲ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହା ବଦଳରେ ଆପଣ ଏକର ପ୍ରତି 1200 କିଲୋଗ୍ରାମ କାର୍ବୋଫ୍ୟୁରନ 3G ନାମକ ଦାନାଦାର କୀଟନାଶକକୁ 12 କିଲୋଗ୍ରାମ ବାଲି ସହ ମିଶାଇ ଜମିରେ ପ୍ରୟୋଗ କରିପାରିବେ। କଖାରୁ ଜାତୀୟ ପନିପରିବା ତରୁଣ ଅବସ୍ଥାରୁ ଫଳ ଧରିବା ଅବସ୍ଥାରେ ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲରେ କାଙ୍କେଡ଼ିଆ ପୋକ ଲାଗିବାର ସମ୍ଭାବନା ରହିଛି। କାଙ୍କେଡ଼ିଆ ପୋକର ପରିଚାଳନା ପାଇଁ ବର୍ଷା ଛାଡ଼ିଗଲା ପରେ ପ୍ରାଥମିକ ଅବସ୍ଥାରେ ପ୍ରତି ଲିଟର ପାଣିରେ 3 ମିଲିଲିଟର ନିମ୍ବ ଜାତୀୟ କୀଟନାଶକ 1500 PPM ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକର ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ 2 ମିଲିଲିଟର କ୍ଲୋରୋପାଇରିଫସ୍ ନାମକ କୀଟନାଶକ କିମ୍ବା 2 ମିଲିଲିଟର ପ୍ରୋପେନୋଫସ୍ ନାମକ କୀଟନାଶକ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ତରୁଣ ଅବସ୍ଥାରୁ ଫଳ ଧରିବା ଅବସ୍ଥାରେ ଏହି ଅଷ୍ଟପଦୀ ଗୁଡିକ ପତ୍ର ତଳ ସିରା ପାଖରେ ବୁଢିଆଣୀ ଜାଲ କରି ତା ତଳେ ରହି ରସ ଶୋଷି ଖାଆନ୍ତି। ଅଧିକ ଆକ୍ରାନ୍ତ ପତ୍ରଗୁଡିକ ଧଳା ଦେଖାଯାଏ, ପତ୍ରଗୁଡିକ ସରୁ ହୋଇଯାଏ ଓ ଗଛର ପତ୍ର ଝଡ଼ିଯାଏ। ଏହି ପୋକର ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ 3 ମିଲିଲିଟର ପ୍ରୋପରଗାଇଡ୍ ନାମକ କୀଟନାଶକ କିମ୍ବା 2 ମିଲିଲିଟର ଫେନ୍ ପାଇରକ୍ସିମେଟ୍ କିମ୍ବା 1.5 ମିଲିଲିଟର ପାଇରୋମେନ୍ସିଫିନ୍ ନାମକ କୀଟନାଶକ ମିଶାଇ ସିଞ୍ଚନ କରନ୍ତୁ। ଲଙ୍କା ତରୁଣ ଅବସ୍ଥାରୁ ଫଳ ଧରିବା ଅବସ୍ଥାରେ ଏକର ପ୍ରତି 8 ନୀଳ ଅଠାଳିଆ ଜନ୍ତା ବ୍ୟବହାର କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡିକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟାମେଥକ୍ସାମ୍ ନାମକ କୀଟନାଶକ କିମ୍ବା 300 ମିଲିଲିଟର ଲାମ୍ବଡ଼ା ସାଇଲୋଥ୍ରିନ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଟମାଟୋ ତରୁଣ ଅବସ୍ଥାରୁ ଫଳ ଧରିବା ଅବସ୍ଥାରେ ଟମାଟୋ ଫସଲରେ ଯଦି ଶତକଡ଼ା 4% ଅଗ ଝାଉଁଳା, ଶତକଡ଼ା 14% ପୋକଡ଼ା ଫଳ ଦେଖୁଛନ୍ତି ତାହେଲେ ରାସାୟନିକ ଔଷଧ ପ୍ରୟୋଗ କରନ୍ତୁ। 100 ମିଲିଲିଟର ଟେଟ୍ରାନେଲିପ୍ରୋଲ ନାମକ ଔଷଧ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହି କୀଟନାଶକ ମଧ୍ୟରୁ ଯେକୌଣସି ଗୋଟିଏ ଔଷଧକୁ ବାରମ୍ବାର ପ୍ରୟୋଗ ନ କରି ଅଦଳ ବଦଳ କରି ପ୍ରତି

0: 15 ଦିନ ଅନ୍ତରରେ ସିଞ୍ଚନ କରନ୍ତୁ। ନଡ଼ିଆ ତରୁଣ ଅବସ୍ଥାରୁ ଫଳ ଧରିବା ଅବସ୍ଥାରେ କାଳିମୁଣ୍ଡି ପୋକର ପରିଚାଳନା ପାଇଁ ବ୍ରାକୋନ୍ କାର୍ଡ ଜୈବ ପରୀକ୍ଷାଗାରରୁ ଆଣି ଗଛ ବାହୁଙ୍ଗାରେ ବାନ୍ଧି ଦିଅନ୍ତୁ। ଆକ୍ରାନ୍ତ ବାହୁଙ୍ଗାକୁ କାଟି ପୋଡ଼ି ଦିଅନ୍ତୁ। ବର୍ଷା ଛାଡ଼ିଗଲା ପରେ ରାସାୟନିକ ଉପାୟରେ ଏହି କୀଟର ପରିଚାଳନା ପାଇଁ ପ୍ରତି 10 ଲିଟର ପାଣିରେ 4 ମିଲିଲିଟର କ୍ଲୋରାନ୍ ରାନିଲିପ୍ରୋଲ ନାମକ କୀଟନାଶକ କିମ୍ବା 4 ଗ୍ରାମ ଇମାମେକ୍ଟିନ୍ ବେଞ୍ଜଏଟ୍ ନାମକ କୀଟନାଶକ ମିଶାଇ ପତ୍ର ଉପରେ ସିଞ୍ଚନ କରନ୍ତୁ।
1: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତା ବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ଆଜି ରାତି 7:30ରେ ପ୍ରଚାର କରିବୁ କୃଷି ସଂସାର। ଏଥିରେ ଶୁଣିବେ ପ୍ରଧାନମନ୍ତ୍ରୀ କୃଷି ଧନଧାନ୍ୟ ଯୋଜନା ସମ୍ପର୍କରେ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ସହ ଆଲୋଚନା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଗ୍ରାମାଞ୍ଚଳ ଛାତ୍ରୀଙ୍କୁ ବିଜ୍ଞାନ ଓ ବୈଷୟିକ ଶିକ୍ଷାରେ ସଶକ୍ତ କରିବା ଉପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଗୁରୁତ୍ୱ ପ୍ରଦାନ କରିଛନ୍ତି। ବରଗଡ଼ ଜିଲ୍ଲା ନୂଆ ଖଇରପାଲି ଗ୍ରାମସ୍ଥିତ କୌଶଳ ବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର କମ୍ଭମ୍ ପାଟି କହିଛନ୍ତି, ପ୍ରତ୍ୟେକ ଛାତ୍ରୀଙ୍କୁ ସେମାନଙ୍କ ଦକ୍ଷତା ଓ ସାମର୍ଥ୍ୟର ସର୍ବୋତ୍ତମ ଉପଯୋଗ କରିବାର ସୁଯୋଗ ମିଳିବା ଉଚିତ। ସେଠାରେ ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍, ଏରୋ ମଡେଲିଂ ତାଲିମ କେନ୍ଦ୍ର ଏବଂ ଏଆଇ ପରୀକ୍ଷାଗାରର ଉଦ୍ଘାଟନ କରିବା ଅବସରରେ ରାଜ୍ୟପାଳ କହିଛନ୍ତି, ଏଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ଛାତ୍ରୀଙ୍କ ମଧ୍ୟରେ ଜିଜ୍ଞାସା, ଗବେଷଣା ଏବଂ ନବସୃଜନ ମନୋଭାବକୁ ବିକଶିତ କରିବ। ଆଧୁନିକ ବିଜ୍ଞାନ ଭିତ୍ତିକ ଶିକ୍ଷାକୁ ଗ୍ରାମାଞ୍ଚଳକୁ ସମ୍ପ୍ରସାରିତ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଦୃଷ୍ଟିରୁ ଶୁଣାଣି ଶିବିର ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣି ନେଇ ଗଣମାଧ୍ୟମରେ ସୂଚନା ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ପଶ୍ଚିମ ଓଡ଼ିଶାର ଲୋକକଳା, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ ଏହାକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ଆହ୍ୱାନ ଦେଇଛନ୍ତି। ସୁବର୍ଣ୍ଣପୁର ଟାଉନ୍ହଲ୍ଠାରେ ଆୟୋଜିତ ନୂଆଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମରେ ଯୋଗଦେଇ ଡକ୍ଟର ମହାଲିଙ୍ଗ ଲୋକାଲ୍ ଟୁ ଭୋକାଲ୍ ଅଭିଯାନ ଉପରେ ଗୁରୁତ୍ୱ ଦେଇଛନ୍ତି। ନୂଆଖାଇ ପଶ୍ଚିମ ଓଡ଼ିଶାର ଭାଇଚାରା, ଏକତା ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବୋଲି ସେ ବର୍ଷ୍ଣନା କରିଛନ୍ତି। କାର୍ଯ୍ୟକ୍ରମରେ ବିଧାୟକ ରଘୁନାଥ ଜଗଦ୍ଦଲା ଏବଂ କହ୍ନେଇ ଚରଣ ଡାଙ୍ଗ ପ୍ରମୁଖ ଯୋଗଦେଇଥିଲେ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବରଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ବଳଭଦ୍ର ମାଝୀ ଏଥିରେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରିଛନ୍ତି। 13 ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଭଦ୍ରକ ଜିଲ୍ଲାରୁ ପଞ୍ଚମ ପର୍ଯ୍ୟାୟ ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି। 7 ବ୍ଲକରୁ ମନୋନୀତ 117 ଜଣ ବରିଷ୍ଠ ତୀର୍ଥଯାତ୍ରୀ ବାରାଣସୀ ଏବଂ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ। ଆସନ୍ତା 17 ତାରିଖରେ ସେମାନେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି। ଗଞ୍ଜାମ ପୁଲିସର ମହିଳା ଓ ଶିଶୁ ଅପରାଧ ନିବାରଣ ଶାଖା ଏବଂ ୟୁନିସେଫ୍ର ମିଳିତ ସହଯୋଗରେ ଏକ ଜୁଭେନାଇଲ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। କଟକ ସହରରେ ଗଣେଶ ଭସାଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଗଣେଶ ଭସାଣରେ 42 ପ୍ରତିମା ବିସର୍ଜିତ ହୋଇଛି। ଚଳିତ ବର୍ଷ 4 ପର୍ଯ୍ୟାୟରେ ମୋଟ 1056 ଗଣେଶ ମେଢ଼ ବିସର୍ଜିତ ହୋଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲାରେ ଗତ 1 ଧରି ଅନୁଷ୍ଠିତ ଗଣେଶ ମହୋତ୍ସବ ଗତକାଲି ଉଦ୍ଯାପିତ ହୋଇଛି। ସମାରୋହରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶ ଶେଖର ମହାପାତ୍ର ପ୍ରମୁଖ ଯୋଗଦେଇ ଐତିହ୍ୟ, ସଂସ୍କୃତି ତଥା ପରମ୍ପରାର ସୁରକ୍ଷା ସହ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ସମ୍ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଜି ବିଶ୍ୱ ଆଥ୍ରାଇଟିସ୍ ଦିବସ ବା ବିଶ୍ୱ ଗଣ୍ଠିବାତ ଦିବସ। ପ୍ରତିବର୍ଷ 12 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି, ସ୍ୱପ୍ନକୁ ପୂରଣ କର। ଗଣ୍ଠିବାତ ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। 1996 ମସିହାରେ ପ୍ରଥମ ଥର ପାଇଁ ବିଶ୍ୱ ଗଣ୍ଠିବାତ ଦିବସ ପାଳନ କରାଯାଇଥିଲା। ବର୍ତ୍ତମାନ ସମୟରେ ଆଣ୍ଠୁ ଗଣ୍ଠିବାତ ସମସ୍ୟା ବିଶ୍ୱର ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଆର୍ଥ୍ରାଇଟିସ୍ ଏକ ଖଞ୍ଜାଜନିତ ସମସ୍ୟା। ଖଞ୍ଜାରେ କୌଣସି ପ୍ରକାର ସମସ୍ୟା ଦେଖାଗଲେ ଏହା ମଣିଷକୁ ଚଳପ୍ରଚଳରେ ଅସୁବିଧା ସୃଷ୍ଟି କରିଥାଏ। ଆଥ୍ରାଇଟିସ୍ ରୋଗଠୁ ଦୂରେଇ ରହିବା ଏବଂ ଏହା ସହ ମୁକାବିଲା କରିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ଏ ନେଇ ଦୈନିକ ବ୍ୟାୟାମ କରିବା ସହ କିଛି ସମୟ ଚଲାବୁଲା କରିବା ଆବଶ୍ୟକ। ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ ଜାତୀୟ ସିନିୟର ପୁରୁଷ ହକି ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଗତକାଲିର ମ୍ୟାଚ୍ରେ ଓଡ଼ିଶା ବିଜୟୀ ହୋଇଛି। ଝାନ୍ସୀଠାରେ ଖେଳାଯାଉଥିବା ଏହି ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଓଡ଼ିଶା କେରଳକୁ 9-0 ଗୋଲ୍ରେ ପରାସ୍ତ କରିଛି। ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଅର୍ଶରୋଗର ହୋମିଓପାଥି ଚିକିତ୍ସା ଆଲୋଚନା କରିଛନ୍ତି ଡାକ୍ତର ନନ୍ଦା ଦ୍ୱିବେଦୀ।
2: ମଳଦ୍ୱାରା ଚାରିପାଖର ଶିରା ଫୁଲିବା ଅବସ୍ଥାକୁ ଅର୍ଷ କୁହାଯାଏ। ଏହା ମୁଖ୍ୟତଃ ଦୁଇ ପ୍ରକାରର, ଯଥା ବାହ୍ୟ ଅର୍ଷ ଓ ଅନ୍ତର ଅର୍ଷ। ଏବେ ଆଲୋଚନା କରିବା ଅନ୍ତର ଅର୍ଷ ସମ୍ବନ୍ଧରେ। ସାଧାରଣତଃ ମଳଦ୍ୱାର ନାଳି ଓ ମଳଦ୍ୱାରର ଭିତର ପାଖରେ ଏହି ଅର୍ଷ ଦେଖାଯାଏ। ଏହା ଶ୍ଲେଷ୍ମା ଆବରଣ ଦ୍ୱାରା ଆଚ୍ଛାଦିତ ହୋଇ ରହିଥାଏ ଏବଂ ଗାଢ଼ ଲାଲ ରଙ୍ଗର ଦେଖାଯାଏ। ସାଧାରଣତଃ ଏହା ମଳାଗାର ଓ ମଳାଶୟର ସଂଯୋଗ ସ୍ଥାନରୁ ହିଁ ସୃଷ୍ଟି ହୋଇଥାଏ। ବାହ୍ୟ ଅର୍ଷ ସାଧାରଣତଃ ମଳଦ୍ୱାରର ଚତୁଃପାର୍ଶ୍ୱରେ ଥିବା ଚର୍ମରେ ଦେଖାଯାଏ। ଏହି ଦୁଇ ପ୍ରକାର ଅର୍ଷ ମଧ୍ୟ ଅନେକ ବ୍ୟକ୍ତିମାନଙ୍କ ଠାରେ ଏକ ସମୟରେ ହୋଇଥାଏ। ଆସନ୍ତୁ ଆଲୋଚନା କରିବା ଏହାର କାରଣ ସମ୍ବନ୍ଧରେ। ଏହା ଏକ ବଂଶାନୁଗତ ରୋଗ। ଯେକୌଣସି ବୟସ ସୀମା ଓ ଲିଙ୍ଗ ନିର୍ବିଶେଷରେ ଏହା ଦେଖାଯାଏ। ମଣିଷ ଶରୀର ବିଜ୍ଞାନକୁ ଅନୁଧ୍ୟାନ କଲେ ଦେଖାଯାଏ ଯେ କୌଣସି ସ୍ଥାନରେ ଦୀର୍ଘ ସମୟ ଧରି ସିଧା ଭାବେ ବସି ରହିବା ଦ୍ୱାରା ଏହି ରୋଗ ସୃଷ୍ଟି ହୋଇଥାଏ। କୋଷ୍ଠକାଠିନ୍ୟତା ଏହାର ଅନ୍ୟ ଏକ ପ୍ରଧାନ କାରଣ। ବାରମ୍ବାର କଠିନ ଶୁଷ୍କ ମଳତ୍ୟାଗ ଏବଂ ଏହି ସମୟରେ ମଳ ନିଷ୍କାସନ ପାଇଁ ରୋଗୀକୁ କୁନ୍ଥେଇବା ଦ୍ୱାରା ଏହି ସମସ୍ୟା ସୃଷ୍ଟି ହୋଇଥାଏ। ନାଳ ଝାଡ଼ା ବା ପତଳା ଝାଡ଼ା ଦ୍ୱାରା ମଧ୍ୟ ଏହି ରୋଗ ଦେଖାଯାଏ। ଅନିୟମିତ ଖାଦ୍ୟ ଗ୍ରହଣ ଓ କମ୍ ପରିମାଣ ତନ୍ତୁଜ ଖାଦ୍ୟ ସେବନ ଏ ରୋଗର କାରଣମାନଙ୍କ ମଧ୍ୟରେ ଅନ୍ୟତମ। କେତେକ ରୋଗର ପାର୍ଶ୍ୱ ପ୍ରଭାବ ରୂପେ, ଯାହାକୁ ସେକେଣ୍ଡାରୀ ଇଫେକ୍ଟ କୁହାଯାଏ, ଏହି ପାର୍ଶ୍ୱ ପ୍ରଭାବ ଦ୍ୱାରା ମଧ୍ୟ ଏହା ପରିଦୃଷ୍ଟ ହୁଏ। ସେସବୁ ରୋଗ ଗୁଡ଼ିକ ହେଲା ମଳାଶୟରେ କର୍କଟ ରୋଗ, ସ୍ତ୍ରୀମାନଙ୍କର ଗର୍ଭାବସ୍ଥା ସମୟରେ ଏବଂ ଦୀର୍ଘସ୍ଥାୟୀ କୋଷ୍ଠବଦ୍ଧତା ଥିଲେ। ଦେଖାଯାଇଛି ଯେ ପୁରୁଷମାନଙ୍କର ପୁରୁଷ ଗ୍ରନ୍ଥି, ଯାହାକୁ କି ପ୍ରୋଷ୍ଟେଟ୍ ଗ୍ଲାଣ୍ଡ କୁହାଯାଏ, ତାହାର ଆକାରରେ ବୃଦ୍ଧି ହେଲେ କିମ୍ବା ମୂତ୍ରନଳୀ ସଙ୍କୁଚିତ ହେଲେ ଏହି ରୋଗ ଦେଖାଯାଇଥାଏ। ଆସନ୍ତୁ ଆଲୋଚନା କରିବା ରୋଗର ଲକ୍ଷଣ ବିଷୟରେ। ପ୍ରଧାନ ଲକ୍ଷଣମାନଙ୍କ ମଧ୍ୟରୁ ଯନ୍ତ୍ରଣା, ରକ୍ତକ୍ଷରଣ ଏବଂ ଅଣ୍ଟା ବିନ୍ଧା ଅନ୍ୟତମ। ଆରମ୍ଭରେ ରୋଗୀଟି ତାର ମଳଦ୍ୱାରରେ ଛୁଞ୍ଚି ଫୋଡ଼ିଲା ଭଳି ଯନ୍ତ୍ରଣା ଅନୁଭୂତ କରେ। ଏହି ଯନ୍ତ୍ରଣା କାହାର ମଳତ୍ୟାଗ କରିବା ସମୟରେ ହୁଏ ଓ ମଳତ୍ୟାଗ ପରେ ମଧ୍ୟ ଯନ୍ତ୍ରଣା ବହୁ ସମୟ ଧରି ଲାଗି ରହେ। ଏହା ରୋଗୀକୁ ଅସ୍ତବ୍ୟସ୍ତ କରିବା ସହିତ ଦୈନନ୍ଦିନ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରେ। ମଳାନ୍ତରେ ତୀକ୍ଷ୍ଣ ବସ୍ତୁ ରହିଲା ପରି ମନେ ହୁଏ।

0: ଦ୍ଵାର ଓ ଅଣ୍ଟା ଓଜନିଆ ଲାଗେ। ରକ୍ତକ୍ଷରଣ ହୁଏ। ଅତି ଗାଢ଼ ରଙ୍ଗର ରକ୍ତକ୍ଷରଣ ସାଧାରଣତଃ ଝାଡ଼ା ଯିବା ସମୟରେ ବା ତା ପୂର୍ବରୁ ମଧ୍ୟ ହୋଇଥାଏ। ଦୀର୍ଘ ଦିନ ଧରି ରକ୍ତକ୍ଷରଣ ହେବା ଦ୍ଵାରା ରୋଗୀ ଦେହରେ କ୍ରମଶଃ ରକ୍ତହୀନତା ଦେଖାଯାଏ। ଅନେକ କ୍ଷେତ୍ରରେ ଅନ୍ତର ଅର୍ଶ ଓ ବାହ୍ୟ ଅର୍ଶରେ ମଳାଶୟ ଚ୍ୟୁତି ହୁଏ। ମଳାଶୟରେ ଯନ୍ତ୍ରଣା ସହିତ ମଳାନ୍ତର ପୋଡିଲା ପରି ଲାଗେ। କେତେକ ସ୍ଥାନରେ ରକ୍ତକ୍ଷରଣ ନ ହୋଇ ଶ୍ଳେଷ୍ମା ସ୍ରାବ ହୁଏ, ଯଦ୍ୱାରା ରୋଗୀର ମଳଦ୍ୱାର ଭୀଷଣ କୁଣ୍ଡେଇ ହେବା ସହିତ ତା ସହିତ ଲାଗିଥିବା ଚମରେ ଘା ପରି ହୋଇଯାଏ। ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ଆସନ୍ତୁ ଆଲୋଚନା କରିବା ଏହାର ହୋମିଓପାଥିକ ଚିକିତ୍ସା ସମ୍ବନ୍ଧରେ। ରୋଗୀର ଉପଯୁକ୍ତ ଲକ୍ଷଣ ଗୁଡିକୁ ଅନୁଧ୍ୟାନ କରି ତଦନୁସାରେ ଔଷଧ ବ୍ୟବହାର ଦ୍ୱାରା ଏହି ରୋଗରୁ ଉପଶମ ମିଳିପାରେ। ଔଷଧ ଗୁଡିକ ମଧ୍ୟରେ ଏସ୍କୁଲସ୍, କୋଲିନ୍ସୋନିଆ, ପୋଡୋଫାଇଲମ୍, ଏସିଡ୍ ନାଇଟ୍ରିକ୍, ରାଟନିଆ, ହ୍ୟାମୋମିଲିସ୍, ସଲଫର, ନକ୍ସମୋମିକା, ପିଓନିଆ ଆଦି ଔଷଧର ଲକ୍ଷଣ ଓ ମାତ୍ରାନୁସାରେ ପ୍ରୟୋଗ ଦ୍ୱାରା ଏହି ରୋଗର ଚିକିତ୍ସା କରାଯାଇପାରେ। ଜାଣି ରଖନ୍ତୁ, ଏସବୁ ଔଷଧର ଲକ୍ଷଣ ଗୁଡିକୁ ଠିକ୍ ଭାବରେ ଅନୁଧ୍ୟାନ କରି ଉପଯୁକ୍ତ ମାତ୍ରାରେ ପ୍ରୟୋଗ କଲେ ରୋଗୀକୁ ଉପଶମ ଦିଆଯାଇପାରେ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଅର୍ଶ ରୋଗର ହୋମିଓପାଥି ଚିକିତ୍ସା। ଆଲୋଚନା କରିଥିଲେ ଡାକ୍ତର ନନ୍ଦା ଦ୍ୱିବେଦୀ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ସମୟ ବର୍ତ୍ତମାନ 7:15 PM। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତୀୟ ଯୁବବର୍ଗଙ୍କ ପାଖରେ ବିଶ୍ୱରେ ଦେଖାଦେଇଥିବା ଆହ୍ୱାନଗୁଡ଼ିକର ସମାଧାନ କରିବାର ପ୍ରତିଭା ରହିଛି କହିଲେ ପ୍ରଧାନମନ୍ତ୍ରୀ। ସାଉଦି ଆରବ ରିୟାଦ ବିମାନ ବନ୍ଦରରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ନାଗରିକ ମୃତ। ଆକ୍ରମଣକୁ ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ନିନ୍ଦା। ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ କରିବାକୁ ରୁଷ ଓ ୟୁକ୍ରେନ୍ ସମ୍ମତି ପ୍ରକାଶ କରିଥିବା ଆମେରିକା ରାଷ୍ଟ୍ରପତିଙ୍କ ସୂଚନା। ପାକିସ୍ତାନର ଖାଇବର ପଖତୁଆ ପ୍ରଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ। ଏବଂ ତୃତୀୟ T20 କ୍ରିକେଟ୍ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜକୁ 14 runs ପରାସ୍ତ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେନ୍ନାଇସ୍ଥିତ ଜୟଗୋପାଳ ଗାରୁଡ଼ିଆ ହିନ୍ଦୁ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ ଭାରତର ଯୁବବର୍ଗଙ୍କ ବିଶ୍ୱସ୍ତରୀୟ କ୍ଷମତା ଉପରେ ଆଲୋକପାତ କରିଥିଲେ। ଶ୍ରୀ ମୋଦି କହିଥିଲେ, ବିଶ୍ୱ ସମ୍ପ୍ରଦାୟ ବର୍ତ୍ତମାନ ଯେଉଁ ଆହ୍ୱାନଗୁଡ଼ିକର ଅଭିନବ ସମାଧାନ ଖୋଜୁଛି, ଭାରତର ଯୁବବର୍ଗଙ୍କ ପାଖରେ ତାହା ପ୍ରଦାନ କରିବାର ପ୍ରତିଭା ଓ କ୍ଷମତା ରହିଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ବର୍ତ୍ତମାନର ଯୁଗ ଯୁବପିଢ଼ିଙ୍କର। ସେ କହିଥିଲେ ଯେ ସେମାନଙ୍କର ନୂତନ ଚିନ୍ତାଧାରା ଏବଂ କଠିନ ପରିଶ୍ରମ ଭାରତ ତଥା ସମଗ୍ର ବିଶ୍ୱର ଭବିଷ୍ୟତ ଗଠନ କରିବ। ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ ସହିତ ପ୍ରଧାନମନ୍ତ୍ରୀ ଜାତୀୟ ଏକତା ଏବଂ ତାମିଲ ସଂସ୍କୃତିର ଚିରନ୍ତନ ଜ୍ଞାନ ଉପରେ ଆଧାରିତ ବାର୍ତ୍ତା ମଧ୍ୟ ପ୍ରଦାନ କରିଥିଲେ। ଶ୍ରୀ ମୋଦି ଛାତ୍ରଛାତ୍ରୀମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ, ଭିନ୍ନ ଭାବରେ ଚିନ୍ତା କରିବାକୁ ଏବଂ ନିର୍ଭୟରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଦେଶରେ ବର୍ତ୍ତମାନ ଉପଲବ୍ଧ ଅସୀମ ସୁଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବାରେ ଯୁବବର୍ଗ ପ୍ରମୁଖ ଭୂମିକା ଗ୍ରହଣ କରିବେ। ସାଉଦି ଆରବର ରିୟାଦ ବିମାନ ବନ୍ଦରରେ ହୋଇଥିବା ଆକ୍ରମଣରେ ଆହତ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ରିୟାଦସ୍ଥିତ ଭାରତୀୟ ଦୂତାବାସ ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେଇଛି। ମୃତକଙ୍କ ପାର୍ଥିବ ଶରୀର ଶୀଘ୍ର ଭାରତକୁ ଫେରାଇ ଆଣିବା ପାଇଁ ଦୂତାବାସ ତାଙ୍କ ପରିବାର ସହ ଯୋଗାଯୋଗରେ ରହିଛି ଏବଂ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଏଥିସହ ଦୂତାବାସ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛି। ଅନ୍ୟପକ୍ଷରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ରିୟାଦ ବିମାନ ବନ୍ଦର ଆକ୍ରମଣରେ ଭାରତୀୟ ଦୂତାବାସ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରୁଛି। ଆକ୍ରମଣ ଘଟଣାରେ ଦୂତାବାସ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିବା ସହ ଆହତ

ଭାରତୀୟ ନାଗରିକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି। ସାଉଦି ଆରବର ରିୟାଦସ୍ଥିତ କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ହୋଇଥିବା ଆକ୍ରମଣକୁ ବିଶ୍ୱର ବିଭିନ୍ନ ଦେଶର ନେତା ଓ ବରିଷ୍ଠ ଅଧିକାରୀମାନେ ନିନ୍ଦା କରିଛନ୍ତି। ଏହି ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ସମେତ ଅତିକମ୍ରେ 13 ଜଣଙ୍କ ମୃତ୍ୟୁ ଘଟିଛି, 300ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆମେରିକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସାଉଦି ଆରବ ସହ ମିଶି ୟେମେନ୍ର ହୁତି ବିଦ୍ରୋହୀଙ୍କ ବିରୋଧରେ ଆକ୍ରମଣରେ ଆମେରିକା ସାମିଲ ହେବା ନେଇ ବିଚାର କରୁଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ରିୟାଦ ବିମାନ ବନ୍ଦର ଉପରେ ଆକ୍ରମଣରେ ଜଣେ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ସମେତ ସାଉଦି ଆରବ ଉପରେ ହୋଇଥିବା ଆକ୍ରମଣକୁ ଆମେରିକା ଦୃଢ଼ ନିନ୍ଦା କରୁଛି ବୋଲି ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍, ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ପାକିସ୍ତାନ, କତାର, ପାଲେଷ୍ଟାଇନ୍, ଜୋର୍ଡାନ୍ ଏବଂ ମାଲେସିଆ ସାଉଦି ଆରବ ପ୍ରତି ସମର୍ଥନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତାରେ ଜାତିସଂଘ ମହାସଚିବ ଶ୍ରୀ ଗୁଟେରସ୍ ଏହି ଆକ୍ରମଣରେ ଗଭୀର ମର୍ମାହତ ବୋଲି କହିବା ସହ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି। ସାଧାରଣ ନାଗରିକ ଓ ସେମାନଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଭିତ୍ତିଭୂମି ଉପରେ ଆକ୍ରମଣ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ, ଏଭଳି ଆକ୍ରମଣ ତୁରନ୍ତ ବନ୍ଦ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଉର୍ସୁଲା ଭନ୍ ଡେର୍ ଲେୟନ୍ କହିଛନ୍ତି ଏହି ଆକ୍ରମଣ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି। ସେ ସାଉଦି ଆରବ ଓ ଏହାର ଜନସାଧାରଣଙ୍କ ପ୍ରତି ସମର୍ଥନ ଜଣାଇବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ହୁତି ବିଦ୍ରୋହୀଙ୍କ ଆକ୍ରମଣକୁ ନିନ୍ଦା କରିଛନ୍ତି। ସାଧାରଣ ଭିତ୍ତିଭୂମି ଉପରେ ଆକ୍ରମଣ କିମ୍ବା ନିରୀହ ଲୋକଙ୍କୁ ଜାଣିଶୁଣି ଟାର୍ଗେଟ୍ କରିବାର କୌଣସି ଯଥାର୍ଥତା ନାହିଁ ବୋଲି ସେ କହିଛନ୍ତି। କାନାଡ଼ା ଏଭଳି ଦାୟିତ୍ୱହୀନ ହିଂସାକୁ ଦୃଢ଼ ନିନ୍ଦା କରୁଛି ବୋଲି ସାମାଜିକ ଗଣମାଧ୍ୟମରେ ସେ କହିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ମଧ୍ୟ ରିୟାଦ ବିମାନ ବନ୍ଦର ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ସାଉଦି ଆରବ ଏବଂ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କିଙ୍ଗ ଖାଲିଦ ଆନ୍ତର୍ଜାତୀୟ ବିମାନ ବନ୍ଦର ଉପରେ ହୋଇଥିବା ଏହି ଭୟାବହ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି। ଇରାନ୍ ସମର୍ଥିତ ହୁତି ବିଦ୍ରୋହୀମାନେ ଏହି ଆକ୍ରମଣ କରିଥିବା ସାଉଦି ଆରବ ଅଭିଯୋଗ କରିଛି। ୟେମେନ୍ରେ ସଂଘର୍ଷ ତୀବ୍ର ହେଉଥିବା ବେଳେ ଏହା ସାଉଦି ଆରବର ଭିତ୍ତିଭୂମିରେ ହୋଇଥିବା ସଦ୍ୟତମ ଆକ୍ରମଣ। ଇରାନ୍ ଓ ଏହାର ଆଖପାଖ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ବ୍ୟାପକ ଯୁଦ୍ଧ ପରିପ୍ରେକ୍ଷୀରେ ଏହି ହିଂସା ଘଟିଛି। ଏହା ମଧ୍ୟପ୍ରାଚ୍ୟରେ ଆହୁରି ଅସ୍ଥିରତା ବୃଦ୍ଧି କରିବା ନେଇ ଚିନ୍ତା ସୃଷ୍ଟି କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି 4.5 ବର୍ଷ ଧରି ଚାଲିଥିବା ରୁଷ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଉଭୟ ଦେଶ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ କରିବାକୁ ରାଜି ହୋଇଛନ୍ତି। ତେବେ ଏହି ଅସ୍ତ୍ରବିରତିର ସର୍ତ୍ତାବଳୀ ସମ୍ପର୍କରେ ସେ କୌଣସି ବିବରଣୀ ଦେଇନାହାନ୍ତି। ସାମାଜିକ ଗଣମାଧ୍ୟମରେ ଏକ ସଂକ୍ଷିପ୍ତ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ଏହି ଅସ୍ତ୍ରବିରତି ତୁରନ୍ତ ଲାଗୁ ହୋଇଛି, ଏହାକୁ ଉଲ୍ଲଂଘନ ନ କରିବା ଲାଗି ସେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ରୁଷ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ହ୍ୱାଇଟ୍ ହାଉସ୍ ମଧ୍ୟ ଟ୍ରମ୍ପଙ୍କ ଏହି ପୋଷ୍ଟ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇନାହିଁ। ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି ଏକ ଅଭିଭାଷଣରେ ଏହି ଘୋଷଣାକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଆମେରିକାର ରାଷ୍ଟ୍ରପତି ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ କରିବା ନେଇ ଏକ ବୁଝାମଣା ହୋଇଥିବା କହିଛନ୍ତି। ଏହା ସମସ୍ତଙ୍କ ପାଇଁ ଏକ ଭଲ ଖବର, ତେବେ ଏହା ବାସ୍ତବରେ କାର୍ଯ୍ୟକାରୀ ହେବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି। ଏକ ସାକ୍ଷାତକାରରେ ଜେଲେନ୍ସ୍କି କହିଛନ୍ତି ରୁଷ ଯଦି ୟୁକ୍ରେନ୍ର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ କରେ ତେବେ ୟୁକ୍ରେନ୍ ମଧ୍ୟ ରୁଷର ତୈଳ ବିଶୋଧନାଗାର ଉପରେ ଆକ୍ରମଣ ବନ୍ଦ କରିବାକୁ ପ୍ରସ୍ତୁତ ରହିଛି। ଏଥିପାଇଁ ସେ ରୁଷକୁ ଏହି ବୁଝାମଣାରେ ରାଜି କରାଇବାକୁ ଶ୍ରୀ ଟ୍ରମ୍ପଙ୍କୁ ଚାପ ପ୍ରୟୋଗ କରିବାକୁ ଅନୁରୋଧ କରିଛନ୍ତି। ପାକିସ୍ତାନ ରାଷ୍ଟ୍ରପତି ଆସିଫ୍ ଅଲ୍ ଜର୍ଦାରି ଖାଇବର ପଖତୁଆ ପ୍ରଦେଶରେ ଜରୁରୀକାଳୀନ ଶାସନ ଲାଗୁ କରିବା ପରେ ନିର୍ବାଚିତ ପ୍ରାଦେଶିକ ସରକାରକୁ ନିଲମ୍ବିତ କରିଛନ୍ତି। ଜେଲ୍ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଦଳ ପାକିସ୍ତାନ ତେହେରିକ୍ ଏ ଇନ୍ସାଫ୍ ବା ପିଟିଆଇ ଏହି ସରକାରର ନେତୃତ୍ୱ ନେଉଥିଲା। ପ୍ରଧାନମନ୍ତ୍ରୀ ସେହବାଜ ଶରିଫ୍ଙ୍କ କ୍ୟାବିନେଟ୍ର ସୁପାରିଶ କ୍ରମେ ଏହି ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି। ପ୍ରଦେଶରେ ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ଦର୍ଶାଇ ରାଷ୍ଟ୍ରପତି ଜରୁରୀକାଳୀନ କ୍ଷମତା ପ୍ରୟୋଗ କରିଛନ୍ତି। ଏହି ଆଦେଶ ଅନୁଯାୟୀ ପ୍ରାଦେଶିକ ପ୍ରଶାସନକୁ ଭାଙ୍ଗି ଦିଆଯାଇଛି ଏବଂ କେନ୍ଦ୍ର ସରକାରଙ୍କ ପ୍ରତିନିଧି ରାଜ୍ୟପାଳ ଏହାର କ୍ଷମତା ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ

0: ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ନିମ୍ବ ଆବରଣଯୁକ୍ତ ୟୁରିଆ ସାର ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। 2015 ସେପ୍ଟେମ୍ବରରେ କେନ୍ଦ୍ର ସରକାର ଦେଶରେ ଉତ୍ପାଦିତ ସମସ୍ତ ୟୁରିଆରେ ନିମ୍ବ ଆବରଣ ବାଧ୍ୟତାମୂଳକ କରିଥିଲେ। ଏହି ନିୟମକୁ ଡିସେମ୍ବର ମାସରେ ଆମଦାନୀ ହେଉଥିବା ୟୁରିଆ କ୍ଷେତ୍ରକୁ ମଧ୍ୟ ସମ୍ପ୍ରସାରିତ କରାଯାଇଥିଲା। ଏହାଦ୍ୱାରା ଦୀର୍ଘ ବର୍ଷ ଧରି ଚାଲିଥିବା ୟୁରିଆର ବେଆଇନ ଚାଲାଣ ଓ ସବ୍ସିଡିର ଅପବ୍ୟବହାର ରୋକାଯାଇପାରିଥିଲା। ଚାଷୀଙ୍କୁ କମ୍ ଦରରେ ଯୋଗାଇ ଦିଆଯାଉଥିବା ୟୁରିଆକୁ କିଛି ଶିଳ୍ପ ସଂସ୍ଥାକୁ ବେଆଇନ ଭାବେ ପୂର୍ବରୁ ଯୋଗାଇ ଦିଆଯାଉଥିଲା, ଫଳରେ ସରକାରୀ ସବ୍ସିଡିରୁ ଘରୋଇ ସଂସ୍ଥା ଲାଭବାନ ହେଉଥିବା ବେଳେ ଚାଷୀମାନେ ଆବଶ୍ୟକ ପରିମାଣର ୟୁରିଆ ପାଇବାରୁ ବଞ୍ଚିତ ହେଉଥିଲେ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ,
1: ଫର୍ଟିଲାଇଜର ମେ ଇସ୍ ନ୍ୟାନୋ ଟେକ୍ନୋଲୋଜି ମେ ଆତ୍ମନିର୍ଭରତା କି ତରଫ ଜୋ କଦମ ହମନେ ରଖା ହେ ଓ କିତନା ମହତ୍ୱପୂର୍ଣ୍ଣ ହେ ୟେ ମେ ଚାହୁଁଗା ହର ଦେଶବାସୀ ନେ ସମଝନା ଚାହିଁ। 2014 ମେ ସରକାର ବନ୍ନେ କେ ବାଦ ହମନେ ୟୁରିଆ କି ଶତ ପ୍ରତିଶତ ନିମ୍ କୋଟିଂ କା ବିଡ଼ା ଉଠାୟା ଉସକୋ କିୟା। ଇସସେ ଦେଶ କେ କିସାନୋଁ କୋ ପର୍ଯ୍ୟାପ୍ତ ୟୁରିଆ ମିଲନା ସୁନିଶ୍ଚିତ ହୁଆ। ସାଥ ହି ହମନେ ଉତ୍ତର ପ୍ରଦେଶ, ବିହାର, ଝାରଖଣ୍ଡ, ଓଡ଼ିଶା ଅର୍ ତେଲଙ୍ଗାନା ବହା ଯୋ 5 ବନ୍ଦ ପଡ଼େ ଖାଦ କେ କାରଖାନେ ଥେ ଉନ୍ ବନ୍ଦ ପଡ଼େ ହୁଏ ଖାଦ କେ କାରଖାନୋଁ କୋ ଫିର ଚାଲୁ କରନେ କା କାମ ଶୁରୁ କିୟା।
0: ଇନ୍ଦୋରର ହୋଲକର ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ଟି20 ଅନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ର ତୃତୀୟ ମ୍ୟାଚ୍ରେ ଭାରତ 14 ରନ୍ରେ ବିଜୟୀ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ସମସ୍ତ ୱିକେଟ୍ ହରାଇ 223 ରନ୍ କରିଥିଲା। ଅଭିଷେକ ଶର୍ମା ସର୍ବାଧିକ 30 ବଲ୍ରୁ 69 ରନ୍ ସଂଗ୍ରହ କରିଥିଲେ। ଜବାବରେ ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 209 ରନ୍ କରିବାକୁ ସକ୍ଷମ ହୋଇଥିଲା। ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍ ଆସନ୍ତା 14 ତାରିଖରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣି ଥରେ, ଭାରତୀୟ ଯୁବବର୍ଗଙ୍କ ପାଖରେ ବିଶ୍ୱରେ ଦେଖାଦେଇଥିବା ଆହ୍ୱାନଗୁଡ଼ିକର ସମାଧାନ କରିବାର ପ୍ରତିଭା ରହିଛି କହିଲେ ପ୍ରଧାନମନ୍ତ୍ରୀ। ସାଉଦି ଆରବ ରିୟାଦ ବିମାନ ବନ୍ଦରରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ନାଗରିକ ମୃତ, ଆକ୍ରମଣକୁ ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ନିନ୍ଦା। ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ କରିବାକୁ ରୁଷ ଓ ୟୁକ୍ରେନ୍ ସମ୍ମତି ପ୍ରକାଶ କରିଥିବା ଆମେରିକା ରାଷ୍ଟ୍ରପତିଙ୍କ ସୂଚନା। ପାକିସ୍ତାନର ଖାଇବର ପଖତୁଆ ପ୍ରଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ। ଏବଂ ତୃତୀୟ ଟି20 କ୍ରିକେଟ୍ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍କୁ 14 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
2: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ସମୟ 7:25 ଆରମ୍ଭ କରୁଛୁ ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଛନ୍ତି ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ।

0: ପ୍ରକାର ଆଇଟମ୍ ତିଆରି କରିଛି, ଶହ ଶହ ଆଇଟମ୍ ତିଆରି କରିଛି, କିନ୍ତୁ ମୋର ପେଶା, ମୋର ଜୀବିକା ହେଲା ମୁଁ ଜଣେ ମୋଟରସାଇକେଲ ମେକାନିକ୍।
1: ଆପଣ ଛୋଟବେଳେ କେଉଁଠି ପାଠ ପଢ଼ୁଥିଲେ?
0: ମୁଁ ଛୋଟବେଳେ ଏଠୁ ଆମ ଗାଁ 12 କିଲୋମିଟର, ସେଇ ଗାଁରେ ହାଇସ୍କୁଲ ଅଛି ଜନତା ଉଚ୍ଚ ବିଦ୍ୟାପୀଠ, ସେଇ ସ୍କୁଲରେ ମୁଁ ମେଟ୍ରିକ ପାସ୍ କଲି। ଆମ ଗାଁଟା ନାଁ ହେଲା ହାତୀକୁଟ। ମେଟ୍ରିକ ପାସ୍ କରିସାରିଲା ପରେ ପ୍ଲସ୍ ଟୁ ପଢ଼ିଲି, ସେଠୁ 12 କିଲୋମିଟର ବ୍ରହ୍ମପୁର।

0: ସେତେବେଳେ ନଡ଼ିଆ ଖୋଳପାକୁ ନେଇକିରି କିଛି କାମ କରୁଥିଲେ ନା ପରବର୍ତ୍ତୀ ପର୍ଯ୍ୟାୟରେ କଲେ?
1: ନା, ସେତେବେଳେ ନଡ଼ିଆ ଖୋଳପାକୁ ନେଇକି ମୁଁ କିଛି କାମ କରୁନଥିଲି। ଯେତେବେଳେ ପାଠ ପଢ଼ିଲା ଟାଇମ୍ରେ ଏମିତିକା ଛୋଟ ଛୋଟ ଜିନିଷ ଅଲଗା ଆଇଟମ୍ରେ ବାଉଁଶରେ କି ଫାଙ୍କା ପାଇଲେ ଟିକେ ବସିକି କାମ କରେ, ଯେହେତୁ ଆମ ବାଡ଼ିରେ ବହୁତ ବାଉଁଶ ଗଛ। ତାପରେ ଏବେ 2019 ଯେଉଁ କରୋନା ଆସିଲା, ସେ କରୋନାରେ ଆମେ ଘରେ ବସିଲୁ। ସେଇଠୁ ପ୍ରଥମେ ଗୋଟେ ଛୋଟିଆ ନଡ଼ିଆଟାକୁ ଆଣିକି ମୁଁ ଆଗେ ସଫା କଲି। ସଫା କରିସାରିବା ପରେ ଆଗେ କିଛି ତ ଜାଣିନଥିଲି, ସୁରିଷ ତେଲ ଟିକେ ମାରିଦେଲି, ବହୁତ ବଢ଼ିଆ ଦେଖାଗଲା।
0: ନଡ଼ିଆଟା ଫଟା ହେଇଥିଲା ନା?
1: ନା ନା, ଫଟା ହେଇଥିଲା। ଫଟା ହେଇସାରିଲା ପରେ ତାର ଖଣ୍ଡଟା ଗୋଟେ ଖଣ୍ଡକୁ ଫାଳକୁ ସଫା କଲା ପରେ ଦେଖିଲି ବହୁତ ବଢ଼ିଆ। ଦେଖି ଆସିଲି ମାର୍କେଟରୁ ଦୁଇଟା ଫେବିକୁକ୍ ନେଲି, ଦେଖି ଗୋଟେ ଛୋଟ କାଟାକୁ ହେକ୍ସରେ କାଟିଲି, କାଟିକି ତାକୁ ଯୋଡ଼ିଲି। ଯୋଡ଼ିଲା ପରେ ବହୁତ ବଢ଼ିଆ ହେଲା। ଘରେ ବି ସମସ୍ତେ ବହୁତ ପସନ୍ଦ କରିଛନ୍ତି, ଏତେ ସୁନ୍ଦର ଦେଖାଯାଉଛି ନା ନଡ଼ିଆ ଖୋଳାର କପ୍ଟା।
0: ଆଚ୍ଛା, ଏଇ ଯୋଉ ଶିଖିବା ପାଇଁ ବାଉଁଶରେ ହଉ ବା ନଡ଼ିଆ ଖଳପାରେ ହଉ, ଏଇଟା କାହାଠୁ ଆପଣ ଶିକ୍ଷା କରିଥିଲେ ନା ନିଜେ ନିଜେ?
1: ନା, ମୁଁ କୌଣସି ଆଡ଼େ ମୋ ମନରେ ବି ଆସିନଥିଲା କି ମୁଁ କାହା ପାଖରୁ ଶିଖିନି, କିଛି ବି ଶିଖିନି। ତାପରେ ଏମିତିକା ଦେଖିଲା ପରେ ଛୋଟ ଛୋଟ ଫୁଲଦାନୀ ତିଆରି କଲି, ଆହୁରି ସୁନ୍ଦର ଲାଗିଲା। ତାପରେ ଅଠା କିଣିଲି, ଅଠା ଦେଇକି ତାକୁ ଏମିରି ପେପର ଆଉ ହେକ୍ସ ଏମିତି ଛୋଟ ଛୋଟ ଫୁଲଦାନୀ, ତାପରେ ଗଣେଶ ଆରମ୍ଭ କଲି, ଛୋଟ ଗଣେଶ, ବହୁତ ବଢ଼ିଆ ଲାଗିଲା। ଗଣେଶ ପରେ ଜଗନ୍ନାଥ ତିଆରି କଲି, ଆଉ ସବୁଠାରୁ ଛୋଟ ଗଣେଶ କରିଛି 2 mm, ପୁରା ଆଖିକି ଦେଖାଯିବନି, ତାକୁ ଲେନ୍ସ ମାଧ୍ୟମରେ ଦେଖିବେ, ବହୁତ ଛୋଟ। ସିଏ ବି ମୁଁ ଘରେ ରଖିଛି। ଏମିତି ଛୋଟ ଛୋଟ କରିସାରିବା ପରେ ସେତେବେଳେ ଯେହେତୁ ପ୍ରଭାତ ପୁରୁଷ ବିଜୁ ପଟ୍ଟନାୟକର ଡାକଟା ବିମାନ ଥିଲା ଯେଉଁ ଭୁବନେଶ୍ୱରରେ, ନାଇଁ ଆମର କଲିକତା ଏୟାରପୋର୍ଟରେ, ସେ ଏୟାରପୋର୍ଟରୁ ଭୁବନେଶ୍ୱରକୁ ଅଣାଗଲା। ମାନ୍ୟବର ସେ ଥିଲେ ମୁଖ୍ୟମନ୍ତ୍ରୀ ଆମର ନବୀନ ପଟ୍ଟନାୟକ, ସିଏ ଆଣିକି ତାକୁ ରଖିଲେ ଏୟାରପୋର୍ଟରେ। ସେଇଟାକୁ ମୁଁ ଦେଖିଲି, ରେ ମୁଁ ତ ସେଇ ବିଜୁ ପଟ୍ଟନାୟକର ଡାକଟା ବନେଇଦେମି। ତାପରେ ତ ମୋର ଗୋଟେ ବିଜୁ ପଟ୍ଟନାୟକ ଡାକଟା ବନେଇବା ଆରମ୍ଭ କଲି,
0: ମାନେ ନଡ଼ିଆ ଖୋଳପାରେ,
1: ଖାଲି ଖୋଳପାରେ। ସିଏ ବି ତାକୁ ବନେଇଥିଲି ମୁଁ, ଲମ୍ବା 4 ଫୁଟ, ଉଚ୍ଚତା ପାଖାପାଖି 13-14 ଇଞ୍ଚ।
0: ଆଉ ସେଇଟା ନେଇକି କଲେ କିସ?
1: ଦେଖନ୍ତୁ, ସେତେବେଳେ ବି ମୁଖ୍ୟମନ୍ତ୍ରୀ ଥିଲେ ନବୀନ ପଟ୍ଟନାୟକ, ମୁଁ ତ ନ୍ୟୁଜରେ କହିଥିଲି ଯେ ଏଟାକୁ ଆମ ମୁଖ୍ୟମନ୍ତ୍ରୀକି ଉପହାର ଦେବି, ଯେହେତୁ ବିଜୁ ପଟ୍ଟନାୟକ ମ୍ୟୁଜିୟମରେ ରହିବ, କିନ୍ତୁ ସେ ମୋର ସଫଳ ହେଇପାରିଲାନି। ସେଇଦିନ ନେଇଗଲେ 2023 ମୋ ପାଖରୁ, ସେଇଦିନ ପାଖରୁ ମୁଁ ଆଉ କିଛି ଜାଣିନି। ଏବେ ଶୁଣୁଛୁ ସେ ନବୀନ ନିବାସରେ ଅଛି, କିନ୍ତୁ ମୁଁ ଆଜି ମଧ୍ୟ କିଛି କହିପାରିବିନି ଯେ କେଉଁଠି ଅଛି।
0: କିନ୍ତୁ ନବାଟା ଆପଣ ଦେଇଛନ୍ତି?
1: ନବାଟା ମୁଁ ବି ନିଜେ ଯାଇଥିଲି, ଶଙ୍କରବଲେ ଦେଇକି ଆସିଛି, ମୋ ସାଙ୍ଗରେ ବି ଯାଇଥିଲେ ସମସ୍ତେ।
0: ତେବେ ଯେଉଁ ନଡ଼ିଆ ଖୋଳପାକୁ ନେଇକିରି ଆପଣ ହଠାତ୍ ଭାବରେ ବା ସେ ଦିଗକୁ ଆଗ୍ରହ ପ୍ରକାଶ କରିକିରି ଆଗେଇଲେ, କେମିତି ସେ ଦିଗକୁ ଆପେ ମାଡ଼ି ମାଡ଼ି ଗଲେ?
1: ହଁ, ତାପରେ ମୁଁ ଏମିତି ସକାଳୁ ଫାଙ୍କା ପାଇଲେ କେଉଁ ଦିନ 15 ମିନିଟ୍, କେଉଁ ଦିନ ଅଧଘଣ୍ଟେ, କେଉଁ ଦିନ ଘଣ୍ଟା, ତ ପ୍ରାୟ ବସିପାରେନି, ଯେତିକି ସମୟ ବସେ କରେ। ଆମର ବିଜୁ ପଟ୍ଟନାୟକର ଡାକଟା ବିମାନ ସରିଗଲା ପରେ ସେତେବେଳେ ଚନ୍ଦ୍ରଯାନ 3 ଥିଲା, ଆସିଲା ଚନ୍ଦ୍ରଯାନ 3 ଗଲା, ଚନ୍ଦ୍ରପୃଷ୍ଠରେ ଓହ୍ଲେଇଲା, ଓହ୍ଲା ପରେ ମୋର ମନକୁ ଉଙ୍କି ମାରିଲା ଯେ ମୁଁ ସେଇଟା ବନେଇବି। ତାପରେ ସେଇଟାକୁ ବନେଇବା ଆରମ୍ଭ କଲି। ସିଏ ବି ମୋତେ 4 ମାସ ଲାଗିଲା। ସିଏ ସରିଗଲା ପରେ ତାକୁ ମୁଁ ତ କହିଥିଲି ଯେ ମୁଁ ପ୍ରଧାନମନ୍ତ୍ରୀକୁ ଉପହାର ଦେମି। କିଛି ଦିନ ପରେ ଆମର ଆସିଲା ଅପରେସନ୍ ସିନ୍ଦୁର, ଅପରେସନ୍ ସିନ୍ଦୁର 2024। ସେଇ ଅପରେସନ୍ ସିନ୍ଦୁରରେ ଯେଉଁ ରାଫେଲ ଯାଇଥିଲା ଆତଙ୍କବାଦୀମାନଙ୍କୁ ମାରିବା ପାଇଁ, ସେଇ ରାଫେଲର ବିକଳ ନକଲ ବନେଇନି। ତାର ଲମ୍ବା ହେଲା 3 ଫୁଟ୍ 2 ଇଞ୍ଚ ବଡ଼ଟେ, ତାକୁ ବନେଇନି। ତାକୁ ବି ନ୍ୟୁଜରେ ଚାଲିଲା ଯେ ସିଏ ତାକୁ ମୁଁ ପ୍ରଧାନମନ୍ତ୍ରୀକୁ ମୁଁ ଉପହାର ଦେମି। ତାପରେ ବନେଇଲି ରାଷ୍ଟ୍ରପତିଙ୍କ ପାଇଁ, ରାଷ୍ଟ୍ରପତିକି ମୁଁ ଦେମି ମେରା ଭାରତ ମହାନ, ଯେହେତୁ ଭାରତ ମାନଚିତ୍ର, ତାଙ୍କ ନାଁ ବି ବନେଇକି। ଏମିତି ମୁଁ ବହୁତ ଜିନିଷ ବନେଇକି ଗୋଟେ ଗୋଟେ ରଖିଛି ଘରେ, କିନ୍ତୁ ମୁଁ କୌଣସି ଆଡ଼େ ସୁଯୋଗ ପାଇନି ଆଜି ପର୍ଯ୍ୟନ୍ତ ଦେବା ପାଇଁ।
0: ତେବେ ଏଇ ଯେଉଁ କଳାକୃତି ପାଇଁ ନଡ଼ିଆ ଖୋଳାରେ ବା ସଢ଼େଇରେ ପୁରସ୍କୃତ ହେଇଛନ୍ତି ନା ନାହିଁ?
1: ମୁଁ ପ୍ରଥମେ 2023 ଆମର ଉଦୋଳା ମହୋତ୍ସବରେ ପୁରସ୍କୃତ ହେଇଛି, ତାପରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛି, ଏସିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛି। ତ ଅବଦୁଲ କାଲାମ ଫାଉଣ୍ଡେସନ ସେଠି ବି ମୋତେ ଦେଇଛନ୍ତି, ରତନ ଟାଟା ଫାଉଣ୍ଡେସନ ସିଏ ବି ଦେଇଛନ୍ତି, ରାଷ୍ଟ୍ରୀୟ ଗୌରବ ସିଏ ବି ପାଇଛି, ୟୁନିକ୍ ୱାର୍ଲଡ ରେକର୍ଡ଼ ସିଏ ବି ପାଇଛି। ଏମିତି ବହୁତ ସାରା ରେକର୍ଡ଼ ପାଇଛି। ଏବେ ପାଇଲି ଉଦୁଆ ପାଖ ଯେଉଁ ସାନ ବିଶ୍ୱଳ ଯେଉଁ ବାଗାଯତିନ ରେଡ଼ିଓ, ସେଇଠି ବି ପୁରସ୍କୃତ ହେଇଛି।
0: ତେବେ ଆପଣଙ୍କର ଯେଉଁ ଗ୍ୟାରେଜ୍ କାମ, ମେକାନିକ୍ କାମ, ଗାଡ଼ି ସଜେଇବା କାମ, ତା ସହିତ ଏଗୁଡ଼ିକ କେମିତି ସମନ୍ୱୟ ରକ୍ଷା କରିପାରୁଛନ୍ତି?
1: ସେମିତି ଅସୁବିଧା କିଛି ହେଉନି। ଦେଖନ୍ତୁ, ନିଜର ଇଚ୍ଛାଶକ୍ତି, ଯଦି ଇଚ୍ଛାଶକ୍ତି ଅଛି ସବୁ କିଛି ଜିନିଷ ସମ୍ଭବ ହେଇପାରେ।
0: ଆଉ ଭବିଷ୍ୟତରେ କ'ଣ କ'ଣ ବନେଇବା ପାଇଁ ଆଉ ଚେଷ୍ଟା କରିଛନ୍ତି?
1: ଭବିଷ୍ୟତରେ ତ ବହୁତ ଜିନିଷ ବନେଇବା ପାଇଁ ଇଚ୍ଛା ଅଛି, ତ ସମୟ କହିବ। ଏବେ ତ ଆରମ୍ଭ କରିଛି ଆମ ଓଡ଼ିଶାର ଗର୍ବ ଆଉ ଗୌରବ, ଯାହାକି ଆପଣମାନେ ପରେ ଜାଣିପାରିବେ।
0: ଏଥିପାଇଁ ଆପଣଙ୍କୁ ଆପଣଙ୍କ ବନ୍ଧୁମାନଙ୍କ ଠାରୁ ଯେତେବେଳେ ହାଇସ୍କୁଲ ପଢ଼ୁଥିଲେ କଲେଜ ପଢ଼ୁଥିଲେ ସେମାନେ ତ ଏବେ ବି ବଡ଼ ବଡ଼ ହେଇଯିବେଣି ଆପଣଙ୍କ ଏଜ୍ର, ସେମାନେ କେମିତି କୁହନ୍ତି?
1: ସମସ୍ତେ ବହୁତ ବଢ଼ିଆ କହନ୍ତି, ସମସ୍ତେ ବହୁତ ପ୍ରଶଂସା କରନ୍ତି, ଯେଉଁଠି ଗଲେ ବି ତାର ପ୍ରଶଂସାର ଛୁଅ ବହୁତ ଛୁଟେ।

0: ଘରେ ସବୁ କିଏ କିଏ ଅଛନ୍ତି?
1: ଘରେ ମୋ ସ୍ତ୍ରୀ ବନିତା କମିଳା, ପୁଅ ଜ୍ୟୋତିପ୍ରକାଶ କମିଳା, ସିଏ ଏବେ ବାଲେଶ୍ୱରରେ ବଳାଙ୍ଗୀ କଲେଜରେ ପଢ଼ୁଛି, ଏ ପ୍ଲସ୍ ଥ୍ରୀ ଫାର୍ଷ୍ଟ ଇୟର ହେଲା। ଆଉ ଘରେ ବଡ଼ ଭାଇ ମନୋଜ କମିଳା, ଭାଉଜ ସ୍ୱର୍ଣ୍ଣଲତା କମିଳା, ବଡ଼ ଭାଇ ଅକ୍ଷୟ କମିଳା, ଭାଉଜ ଉଷା କମିଳା, ଆଉ ଜଣେ ପୁତୁରା ପ୍ରିୟାଂଶୁ କମିଳା, ସବୁ ଆମେ ଏକାଠି ଅଛୁ।
0: ତାହେଲେ ଆପଣଙ୍କର ସୁଖୀ ପରିବାର?
1: ହଁ, ଆମର ଏମିତିକା ଗ୍ୟାରେଜରେ ଗ୍ୟାରେଜ ଆସୁଛେ, ଗ୍ୟାରେଜରେ ଚଳୁଛେ। ବଡ଼ ଭାଇ ଚାକିରି କରିଥିଲେ, ହାଇସ୍କୁଲର ମାଷ୍ଟର ଥିଲେ, ସେ ବି ରିଟାୟାର କରିଛନ୍ତି। ଆମେ ସବୁ ସାଙ୍ଗରେ ଅଛୁ, ଏଇ ଯେଉଁ ସାଙ୍ଗର ବହୁତ ଭଲ। ମୋ ଇଚ୍ଛା ଅଛି ଭବିଷ୍ୟତକୁ ଏମିତିକା ବହୁତ ଜିନିଷ, ବହୁତ ନଡ଼ିଆ ଖୋଳାରେ ବହୁତ ଜିନିଷ ତିଆରି କରିବି, ଆଉ ଆମ ଉଦଳା ମୟୂରଭଞ୍ଜ ଓଡ଼ିଶା ଭାରତରେ ବି ନାଁ ରଖିବି।
0: ବିଜୟ କୁମାର କମିଳା, ଆଜି ଆପଣ ନଡ଼ିଆ ସଢ଼େଇରୁ ବିଭିନ୍ନ କଳାକୃତି ପ୍ରସ୍ତୁତ କରି ବେଶ ନାମ କମେଇଛନ୍ତି। ଏ ସମ୍ପର୍କରେ ଅନେକ କିଛି ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।

0: ବିଶ୍ୱାସ ଭିତରେ ସେ ତାର ଆରାଧ୍ୟଙ୍କୁ ମଧ୍ୟ ଖୋଜି ବୁଲେ। ସେ ଆରାଧ୍ୟମାନଙ୍କ ଭିତରୁ ବଣ ଜଙ୍ଗଲଠୁ ଆରମ୍ଭ କରି ସହର ମହାନଗରୀ ପର୍ଯ୍ୟନ୍ତ ସବୁଆଡ଼େ ସେ ବିଶ୍ୱାସର ଗୋଟିଏ ବାତାବରଣ ସୃଷ୍ଟି କରିଥାଏ ମଣିଷର ଜୀବନ ଜିଇଁବାର ପରିପନ୍ଥୀ। ଯେଉଁ ମଣିଷଟି ଗାଁରେ ରହୁଛି ସେ ତାର ପାଖରେ ଥିବା ସେଇ ଗ୍ରାମ ଦେବାଦେବୀଙ୍କ ପାଖକୁ ଯାଏ, ତାର ବିଶ୍ୱାସର କଥା ଜଣାଏ, ତା ଦେହ ପା କଥା, ତାର ମନର କଥା ସେଇ ଗ୍ରାମ ଦେବତୀଙ୍କ ପାଖରେ ଜଣାଇଥାଏ। ଗାଁ ମୁଣ୍ଡରେ ଥିବା ଗଛ ମୂଳରେ ସେଇ ପଥରର ଦେବୀ ହୁଅନ୍ତୁ ବା ଦେବତା ହୁଅନ୍ତୁ ବା ପୋଡ଼ା ମାଟିର ଘୋଡ଼ା ହାତୀ ହୁଅନ୍ତୁ, ସେଇଠି ତାର ପ୍ରଣାମ ଜଣାଏ ଏବଂ ତାର ମନର କଥା, ମନର ଦୁଃଖ କଥା ଏବଂ ଆଗାମୀ ଭବିଷ୍ୟତ କିଭଳି ଭାବରେ ତା ପାଇଁ ସୁଗମ ହେବ ସେଇ କଥା ହିଁ ଜଣାଇଥାଏ। ତେବେ ଏଇ ଗ୍ରାମ ଦେବାଦେବୀଙ୍କର କଥା ତଥା ବିଭିନ୍ନ ମଠ ମନ୍ଦିରରେ ଥିବା ଦେବୀ ଦେବତାଙ୍କର ପୂଜା ଅର୍ଚ୍ଚନା ଭିତରେ ମଣିଷ ତାର ନିଜର ବିଶ୍ୱାସକୁ ଖୋଜି ବୁଲେ। ସେ ବିଶ୍ୱାସ ଟିକକ ଯଦି ହଜିଯାଏ ତାହେଲେ ମଣିଷ ସମାଜ ବାଟବଣା ହୋଇଯିବ। ତେବେ ଏଇ ବିଶ୍ୱାସ ବଳରେ କେଉଁ ଅନାଦି କାଳରୁ ଆଜି ପର୍ଯ୍ୟନ୍ତ ସେଇ ବିଶ୍ୱାସ ଟିକକ ଅଛି ବୋଲିକିରି ଚାରିଆଡ଼େ ସମସ୍ତେ ସୁଖରେ ରହୁଛନ୍ତି, ଆନନ୍ଦରେ ରହୁଛନ୍ତି, ପର୍ବପର୍ବାଣୀ ପାଳନ କରୁଛନ୍ତି ଏବଂ ନିଜ ନିଜର ଦିଅଁ ଦେବତାଙ୍କୁ ପୂଜା କରି ଆନନ୍ଦିତ ହେଉଛନ୍ତି। ଏଇ କଥାକୁ ପାଥେୟ କରି ଶିକ୍ଷାବିତ୍ ଡକ୍ଟର ନରସିଂହ ବାରିକ ଲେଖିଛନ୍ତି ବହି ମୟୂରଭଞ୍ଜର ଗ୍ରାମ ଦେବତୀ। ଆସନ୍ତୁ ତାଙ୍କ ମୁହଁରୁ ଶୁଣିବା ଏଇ ମୟୂରଭଞ୍ଜର ଗ୍ରାମ ଦେବତୀଙ୍କର କଥା, ତାଙ୍କ ମନର କଥାକୁ କିଭଳି ଭାବରେ ପ୍ରକାଶ କରିଛନ୍ତି, ଆସନ୍ତୁ ତାଙ୍କ ମୁହଁରୁ ଶୁଣିବା। ସାର୍ ନମସ୍କାର।
1: ନମସ୍କାର। ଡକ୍ଟର ନରସିଂହ ବାରିକ, ରିଟାୟାର୍ଡ଼ କରିଛି ଇତିହାସ ବିଭାଗର ପ୍ରାଧ୍ୟାପକ ଶ୍ରୀ ମା ମହିଳା ମହାବିଦ୍ୟାଳୟ ବାରିପଦାରୁ, ଏବଂ ମୋର ବହିଟିର ନାମ ଅଛି ଦି ଗ୍ରାମ ଦେବତିଜ୍ ଅଫ୍ ମୟୂରଭଞ୍ଜ, ଅର୍ଥାତ୍ ମୟୂରଭଞ୍ଜର ଗ୍ରାମ ଦେବତୀମାନଙ୍କ ଉପରେ ମୋର ବହିଟି।
0: ତେବେ ଏଇ ମୟୂରଭଞ୍ଜର ଗ୍ରାମ ଦେବତୀଙ୍କର କଥା ଲେଖିବା ପାଇଁ ଆପଣଙ୍କ ମନରେ କାହିଁକି ଆଗ୍ରହ ଆସିଲା?
1: ତାର ମୁଖ୍ୟ କାରଣ ହେଉଛି ମୁଁ ଯେତେବେଳେ ଛୋଟ ଥିଲି ମୋର ଯେଉଁ ଗାଁ ଗାଁ ମାଟିରେ ମୁଁ ବହୁତ ସମୟରେ ଦେଖିଛି ଯେଉଁ ଦାସୀମାନେ ଆସନ୍ତି, ସେ ଯେଉଁ ମଙ୍ଗଳା ପୂଜା ହୁଏ, ପ୍ରସ୍ଫୁଟିତ ପଳାଶ ଫୁଲ ଫୁଟୁଥାଏ, ସେ ଆମ୍ବ କଷି ଆସୁଥାଏ, ସେ ସମୟରେ ଯେଉଁ ଦାସୀମାନେ ଆସନ୍ତି ସେଇ କଥାରୁ ହିଁ ବା ସେଇଟାକୁ ମୋ ଆଖି ଭିତରେ ଥିଲା, ମୋ ମାଇଣ୍ଡରେ ସେଇଟାକୁ ଥିଲା, ସେଇଟା ଉଜ୍ଜୀବିତ ହେଲା। ମୁଁ ଭାବେ ୟା ଭିତରେ କ'ଣ ରହସ୍ୟ ଅଛି, ସେଇଟାକୁ ଜାଣିବା ପାଇଁ ମୁଁ ଏ ଗ୍ରାମ ଦେବତୀ ଉପରେ ଅଧ୍ୟୟନ ଆରମ୍ଭ କଲି।
0: ତେବେ କି କି ବହି ସବୁ ଅଧ୍ୟୟନ କଲେ ବା କେଉଁଠୁ ଆର ପ୍ରେରଣା ପାଇଲେ ଯେ ଗୋଟେ ମୟୂରଭଞ୍ଜର ଗ୍ରାମ ଦେବତୀଙ୍କ ବିଷୟରେ ଲେଖିବା ପାଇଁ?
1: ମୁଖ୍ୟତଃ ଏ ଗ୍ରାମ ଦେବତୀ ଯେଉଁ କାଲ୍ଟ କହୁଛେ, ଯେଉଁ ଗ୍ରାମ ଦେବତୀ ଉପାସନା, ଇଏ ଉପାସନା ଅତି ପ୍ରାଚୀନ ଏବଂ ମୟୂରଭଞ୍ଜ ନିଜେ ଗୋଟେ ଏ ଯେତେ ଓଡ଼ିଶା ଭିତରେ ଏକ ପୁରାତନ ଆମର ଜିଲ୍ଲା ଗ୍ରାମ ଦେବତୀ ଉପାସନାରେ। କାରଣ ମୟୂରଭଞ୍ଜରେ ଯେଉଁ ମହାରାଜାମାନେ ଥିଲେ ଇଷ୍ଟଦେବୀ ତାଙ୍କର ସବୁ ରହିଥିଲା ଏବଂ ଇଷ୍ଟଦେବୀ ହେଉଛନ୍ତି ଆମର ମହାରାଜାମାନଙ୍କର କିଚିଙ୍ଗେଶ୍ୱରୀ ବା କିଚକେଶ୍ୱରୀ, ତାକୁ ଅପବଂଶ ହେଇକି ଆସିଛି, କିଚକେଶ୍ୱରୀ ଆମେ କହୁଛୁ। ସେ କିଚକେଶ୍ୱରୀଙ୍କୁ ସେମାନେ ଉପାସନା କରୁଥିଲେ। ରାଜାନୁଗତ ପ୍ରଜା, ଅର୍ଥାତ୍ ରାଜାମାନେ ଯଦି ଦେଖିବେ ଯେ ସେମାନେ ଯେତେବେଳେ ଶକ୍ତି ଉପାସନା କରୁଛନ୍ତି ସେତେବେଳେ ପ୍ରଜାମାନେ ବି ସାଧାରଣତଃ ଭାବରେ ଶକ୍ତି ଉପାସନା କରିଥାନ୍ତି। ଏଇଟା ଗୋଟେ ସାଧାରଣ କଥା ଯେ ରାଜାମାନେ ଆରମ୍ଭ କଲାରୁ ସେୟା ନୁହେଁ, କିନ୍ତୁ ଇଏ ଉପାସନା ବହୁତ ପ୍ରାଚୀନ କାଳରୁ ଆମେ ମହେଞ୍ଜୋଦାରୋ ସଭ୍ୟତାରୁ ଦେଖିପାରିବା, ଋଗ୍ବେଦିକ ପିରିୟଡ଼ରେ ଦେଖିପାରିବା, ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ପିରିୟଡ଼ରେ ଆସିଛି, ଆପଣଙ୍କର ଗୁପ୍ତ ପିରିୟଡ଼ରେ ବି ଇଏ ସମସ୍ତ ପିରିୟଡ଼ରେ ଥିଲା। କିନ୍ତୁ ଯେତେବେଳେ ଆମେ ମୟୂରଭଞ୍ଜ କଥା ଆସିବା, ମାନେ ଓଡ଼ିଶାରେ ତ ଚାରିଆଡ଼େ ଅଛି, କିନ୍ତୁ ଯେତେବେଳେ ଆମେ ପାର୍ଟିକୁଲାରଲି ମୟୂରଭଞ୍ଜ କଥା ଆସିବା ସେତେବେଳେ ମୁଁ ବିଶେଷ କରି ଗୁରୁତ୍ୱ ଦେଇକି କହିପାରିବି ଯେହେତୁ ମହାରାଜା ମାନେ ଶାକ୍ତ ସଂସ୍କୃତିକୁ ଅଧିକା ଭଲ ପାଉଥିଲେ, ଏବେ ବି ଆମର ମା ଅମ୍ବିକାଙ୍କର ମନ୍ଦିର, କିଚକେଶ୍ୱରୀଙ୍କର ମନ୍ଦିର, ତେଣୁ ସେମାନେ ବୈଷ୍ଣବ ଧର୍ମ ପରେ ଶାକ୍ତ ଉପାସନା, ଶକ୍ତି ଉପାସନା ସେମାନେ କରିଥିଲେ ବା ଏବେ ବି ସୁଦ୍ଧା ମୟୂରଭଞ୍ଜରେ ବୈଷ୍ଣବିଜିମ୍ ବା ବୈଷ୍ଣବ ଧର୍ମ ଏବଂ ଶକ୍ତି ଉପାସନା ଅର୍ଥାତ୍ ଶକ୍ତିଜିମ୍ ଦୁଇଟା ସାରା ସମାନ୍ତରାଳ ଭାବରେ ଚାଲେ।
0: ମୟୂରଭଞ୍ଜର ଯେଉଁ ଗ୍ରାମ ଦେବତୀ କଥା ଆପଣ ପୁସ୍ତକଟି ଲେଖିଛନ୍ତି, ଏ ପୁସ୍ତକରେ ଯେଉଁ ଗ୍ରାମ ଦେବତୀମାନଙ୍କ ପାଖକୁ ଆପଣ ଯାଇଛନ୍ତି, ସେ ଗାଁରେ ଅନୁଭୂତି ଆପଣଙ୍କର କେମିତି?
1: ପ୍ରକୃତରେ ଯଦି ଆପଣ ବହି ଖୋଜିବେ ଦେଖିବେ ମୁଁ ଦେଇଛି 168 ଗ୍ରାମ ଦେବତୀ, 168 ଗ୍ରାମ ଦେବତୀ ସେମାନେ ରେଜିଷ୍ଟାର୍ଡ ଗ୍ରାମ ଦେବତୀ। ତା ବାଦ ଅନ୍ୟ ବହୁତ ଗ୍ରାମ ଦେବତୀ ଅଛନ୍ତି।

0: ଯେଉଁମାନଙ୍କର ଆଜି ସୁଦ୍ଧା ବି ସମସ୍ତଙ୍କୁ ପଞ୍ଜୀକରଣ କରିବା ବା ତାକୁ ବହିରେ ଲେଖିବା ସମ୍ଭବ ହେବ ନାହିଁ, କାରଣ ଏତେ ଏତେ ମାନେ ଯେତିକି ରେଜିଷ୍ଟର୍ଡ ଅଛନ୍ତି ସେମାନେ ଅଛନ୍ତି 168
1: ମାନେ କାଗଜପତ୍ରରେ
0: ଲେଖା ହେଇଛି ଅନ୍ ରେକର୍ଡ, ଯେଉଁମାନଙ୍କୁ ଦିଆହେଇଛି କିଛି କିଛି ଜମି ଅଛି ତାକୁ ଦିଆହେଇଛି, ସେ ଦେହୁରୀମାନଙ୍କୁ ସେମାନେ ପୂଜା କରନ୍ତି, ତାଙ୍କର ଲାଖରାଜ ଜମି ଅଛି ଏବଂ ଧୀରେ ଧୀରେ ଉପାସନା ବର୍ତ୍ତମାନ ସୁଦ୍ଧା ବି ସେ ଉପାସନା ଲୋକ କହିପାରନ୍ତି କମିଯାଇଛି ନୁହେଁ, ପ୍ରକୃତରେ ଆମେ ଟିକେ ଚେଞ୍ଜ ହେଇଯାଇଛୁ ଯେ ଲୋକଙ୍କର ଆଗରୁ ଯେଉଁଭଳିଆ ଥିଲେ ଏବେ ସେ ମୁଁ ଲେଖିଛି ଏଠି ଯେ ଲେଟ୍ ଦିଲ୍ ସ୍ଲିପିଂ ଲାୟନ୍ ଲାଏ, ହଁ ପୂଜା ହେଉଛି ତ ହେଉଛି କିଛି ଦରକାର ନାହିଁ, ତଥାପି ମୁଣ୍ଡଟି ମାରିକିରି ମୁଣ୍ଡଟା ଟୁଙ୍ଗାରିକି ଲୋକ ଚାଲିଯାଉଛନ୍ତି ସମୟର ଗତି ଅନୁସାରେ।
1: ତେବେ ଏଇ ଯେତେବେଳେ ଗ୍ରାମ ଗୁଡ଼ିକୁ ଯାଇଥିଲେ, ବିଶେଷ କରି କେଉଁ ଗ୍ରାମଟି ଆପଣଙ୍କୁ ବେଶୀ ଆଗ୍ରହାନ୍ୱିତ କରିଥିଲା, ବେଶୀ ଆନନ୍ଦ ଦେଇଥିଲା, ସେମିତି ଗୋଟେ ଅନୁଭୂତି?
0: ହଁ, ପ୍ରକୃତରେ ମକର ସମୟରେ ଆମର ଯେଉଁ ପଣା ସଂକ୍ରାନ୍ତି ସମୟରେ ଆପଣମାନେ ମୟୂରଭଞ୍ଜରେ ଦୁଇଟା ଜିନିଷ ଦେଖିବେ, ଏଠି ଗୋଟେ ବିଶାଳ କଥା ଅଛି। କଥାଟା ହେଉଛି କୋଷ୍ଟାଲ ବେଲ୍ଟରେ ରଜ ସଂକ୍ରାନ୍ତି ମକର ସଂକ୍ରାନ୍ତି ଏଗୁଡ଼ାକରେ ମାଂସ ଖାଆନ୍ତି ନାହିଁ, କିନ୍ତୁ ଆମେ ମୟୂରଭଞ୍ଜିଆ ଆମେ ସେଇ ଦିନ ଗୁଡ଼ାକରେ ସେ ସଂକ୍ରାନ୍ତି ଦିନ ଗୁଡ଼ାକରେ ଆମେ ମାଂସ ଖାଇବୁ। ଏଇଠି ଯେଉଁ ମୟୂରଭଞ୍ଜର ଅଧିବାସୀମାନେ ଅଛନ୍ତି ସେମାନେ ସେ ଯେଉଁ ଗ୍ରାମଦେବତୀଙ୍କ ପାଖରେ ଯେତେବେଳେ ବଳିଟା ପଡ଼ିବ ସେଇ ବଳିଟାକୁ ଆଣିକରି ଅଧିକାଂଶ ସମୟରେ ଖାଆନ୍ତି ଏବଂ ସେଇଟା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହୁଏ, କିନ୍ତୁ ଆପଣମାନେ ସେଇଟା କୋଷ୍ଟାଲ ଡିଷ୍ଟ୍ରିକ୍ଟରେ ପାଇବେ ନାହିଁ, ଉପକୂଳବର୍ତ୍ତୀ ଅଞ୍ଚଳ ଯେଉଁ ଅଛି ସେଠି ସେଇଟା ପାଇବେ ନାହିଁ, ସେମାନେ ସଂକ୍ରାନ୍ତି ଦିନ ସେମାନେ ଆମିଷ ଖାଇବେନି। କିନ୍ତୁ ଆମେ ଏଠି ମୟୂରଭଞ୍ଜର ଲୋକ ଯେ ସେଦିନ କିଏ ହାଟରୁ ମାଂସ ନେଇକି ଯାଉଛି, କିଏ ତାର ଗ୍ରାମ ଦେବତୀ ପାଖରେ ବଳି ପକେଇଛି ସେଟାକୁ ଆଣିକି ସେଟା ସେ ଖାଉଛନ୍ତି, ଏଇଟା ଗୋଟେ ମୟୂରଭଞ୍ଜର ବିଶେଷ ବିଶେଷତ୍ଵ। ଆମର ସମସ୍ତ ସଂକ୍ରାନ୍ତିରେ ଆପଣ ଦେଖିବେ ଦେହୁରୀଟେ ଘରକୁ ଆସିବ, ସିଏ ଘରୁ ଆପଣଙ୍କର ଚାଉଳ ନେବ, ଟିକେ ତେଲ ନେବ, ସିନ୍ଦୁର ଦେବେ, ଅନେକ ସମୟରେ ସେ ଯେଉଁ ଆସନ୍ତି ସେ ସ୍ତ୍ରୀ ଲୋକମାନେ ସେମାନେ କଲେକ୍ସନ୍ କରିକି ନେଇଯାଆନ୍ତି, ସେମାନେ ସଂଗ୍ରହ କରନ୍ତି ଏବଂ ସେଇ ସଂକ୍ରାନ୍ତି ଦିନ ଗୁଡ଼ାକରେ ବିଶେଷ ମାତ୍ରାରେ ଯାଇକି ସେଗୁଡ଼ାକ ପୂଜା ହୁଏ ସବୁ, ଏବଂ ଦାସୀ ମଧ୍ୟ ଅନେକ ଜାଗାରେ ଆସେ। ସେଇଦିନ ହିଁ କୁକୁଡ଼ା ବଳି ଦିଆଯାଏ, ଆପଣଙ୍କର ବୋଦା ବଳି ଦିଆଯାଏ, ମଣିଷ ଯେଉଁଟା ଖାଇବା ପାଇଁ ଚାହେଁ ଯେଉଁଟା ତାର ଖାଦ୍ୟ ସିଏ ସେଇଟା ହିଁ ବଳି ଦିଏ, ଅନ୍ୟ କିଛି ବଳି ଦିଏନି, କିନ୍ତୁ ତାର ନିଜର ଯେଉଁ ପ୍ରିୟ ଖାଦ୍ୟ। ଏବଂ ତା ଭିତରେ ସେମାନେ କ'ଣ କରନ୍ତି ନା ଆପଣମାନେ ଯେତେବେଳେ କାଉଁରୀ କାମାକ୍ଷାକୁ ଯିବେ ସେଠି ଦେଖିବେ ମଦ ଦିଆଯାଉଛି, ଭୋଗ କରାଯାଉଛି, ତେଣୁ ଠିକ୍ ସେଇଭଳି ଭାବରେ ଏଠି ଆମର ଆମେ ମାଂସକୁ ଭୋଗ କରୁ ଏବଂ ଭୋଗ କରିକିରି ଗାଁ ଗହଳିର ଲୋକେ ତାକୁ ବାଣ୍ଟିକି ଖାଆନ୍ତି। ଏବଂ ଏ ଗ୍ରାମଦେବତୀ ଉପାସନା କୃଷି ଭିତ୍ତିକ, ଯେ ମୟୂରଭଞ୍ଜରେ ବହୁତ ମାତ୍ରାରେ ଜୀବିକା ତାଙ୍କର କୃଷି ଥିଲା, ତେଣୁ ସେଇଟା ସେତେବେଳେ ଗ୍ରାମଦେବତୀ ପାଖରେ ଆଷାଢ଼ି ପୂଜା ହେଲା, ଆଷାଢ଼ ମାସରେ ଆଷାଢ଼ି ପୂଜା ହେଲା, ଆଷାଢ଼ି ପୂଜା ହେଲାରେ ଦେଖିବା ବିଲଟା ଏବେ ରୋଇବା, ସେତେବେଳେ କ'ଣ ହେଉଥିଲା ନା ସେ ଗାଁ ଲୋକମାନେ ତାଙ୍କର ଗୋଟେ ରଖିଥିଲେ ଯେ ଏଇ ଆଷାଢ଼ି ପୂଜା ଗୋଟେ ଅମୁକ ଦିନ କରିବା, ସେ ଆଷାଢ଼ି ପୂଜାଟା ଯେତେବେଳେ ସେମାନେ କରନ୍ତି ତାପରେ ଦେଖିବେ ସେ ତାଙ୍କର ବିଲ ରୋଇବାକୁ ଯିବେ, କାରଣ ପାଣି ଆସିଗଲା ସେମାନେ ସେତେବେଳେ ରୁଅ ମାରିବେ, ତେଣୁ ଇଏ ଥିଲା ଗୋଟେ ଟାଇପ୍ର ଆଲାର୍ମ, ଗୋଟେ ଘଣ୍ଟି କୃଷକମାନଙ୍କ ପାଇଁ ଯେତେବେଳେ ସଂକ୍ରାନ୍ତିରେ ପୂଜା ହୁଏ। ଏଇଟା ଆଜିକାଲିକା ବହୁତ ଜାଗାରେ ଆପଣ ଦେଖିବେ ଲୋକ ନଡ଼ିଆ କଦଳୀ ଠାକୁରାଣୀକୁ ଭୋଗ ଲଗେଇଲେଣି, କାରଣ ଆଗରୁ ଯେଉଁ ଟେଣ୍ଡେନ୍ସିଟା ଥିଲା, ଯେଉଁ ପ୍ରଥାଟା ଥିଲା, ଯେଉଁ ମାନସିକତା ଥିଲା, ସେଇଟା ବହୁମାତ୍ରାରେ ପରିବର୍ତ୍ତନ ହେଲାଣି। ଏବେ ଗ୍ରାମଦେବୀ ଗୁଡ଼ିକ ସେମାନେ ଆଉ ରକ୍ତ ପିପାସୁ ନହୋଇ ଦୁଗ୍ଧ ପିପାସୁ ହେଲେଣି। ଆପଣମାନେ ଦେଖିବେ ଯେ ଇଏ ଗ୍ରାମଦେବତୀ ଉପାସନାରେ ତାର ଗୋଟିଏ ସବୁଠାରୁ ବଡ଼ ଜିନିଷ ଥିଲା ବୃକ୍ଷ ଉପାସନା। ପ୍ରତ୍ୟେକ ଗ୍ରାମଦେବତୀ ଯେଉଁଠି ଗ୍ରାମଦେବତୀମାନେ ପୂଜା ହେଉଛନ୍ତି ସେଇଠି ଗୋଟେ ବିରାଟ ବୃକ୍ଷ ତଳେ ହେଉଛି, ଏବଂ ସେ ବୃକ୍ଷକୁ ଆମେ ଯେଉଁ କହୁଛୁ ଯେ ଭାଗବତରେ ବି ଅଛି କାଷ୍ଠ ପାଷାଣ ତରୁ ତୃଣ ବସନ୍ତି ଅନାଦି କାରଣ, ଯଦି ଆମେ ତାକୁ ଦେଖିବା ଯେ ସେ ପ୍ରତ୍ୟେକ ଜାଗାରେ କେମିତି ଭଗବାନଙ୍କର ସ୍ଥିତି, ଆମେ ଗଛଟା ପାଖରେ ଯେଉଁ ଗଛ ମୂଳରେ ଅଛନ୍ତି ଗ୍ରାମଦେବତୀ, ସିଏ ଆପଣଙ୍କର କେଉଁ ରୂପରେ ଥାଆନ୍ତୁ, ସେ ଅନ୍ଧାରୀ କୁହନ୍ତୁ, ସିଏ ସିନ୍ଦୁର ଗୌରା କହନ୍ତୁ, ଯେକୌଣସି ନାମରେ ଆପଣଙ୍କର କହନ୍ତୁ, ହଳଦୀମୁଖୀ କହନ୍ତୁ, ହଳଦୀମୁହିଁ କହନ୍ତୁ, ଯେକୌଣସି ନାମରେ ଡାକନ୍ତୁ, ସେଠି କ'ଣ ହେଉଛି ସେ ଯେଉଁ ବୃକ୍ଷଟାକୁ କେହି ଛୁଅନ୍ତି ନାହିଁ, ସେ ବୃକ୍ଷର ଡାଳକୁ କାଟାଯାଏ ନାହିଁ, ଏବଂ ଯେତେବେଳେ ସେଠି ପୂଜା ହୁଏ ସେ ବୃକ୍ଷ ଦେହରେ ମଧ୍ୟ ସିନ୍ଦୁର ଦିଆଯାଏ। ଆପଣ ଦେଖିବେ ସେ ଯେଉଁ ଜଙ୍ଗଲ କଡ଼ରେ ସବୁ ଗୋଟେ ଗୋଟେ ବାସିପିଠା ପାଖରେ ଗୋଟେ ବାଙ୍ଗରା ଠାକୁର ନେଇଛନ୍ତି, ଗୋଟେ ସିଏ ପ୍ରଚଣ୍ଡ ଫେମସ୍ ଦେବୀ ବା ଆପଣଙ୍କର ଗ୍ରାମଦେବତୀ ବୋଲି ତାକୁ କହୁଛନ୍ତି। ଆଗରୁ ଯେତେବେଳେ ଲୋକ ସେଠି ଗାଡ଼ି ନେଇକି ଆସୁଥିଲେ ଲୋକ କହନ୍ତି ଯେ ଏତେ ବଡ଼ ଗାଡ଼ିକୁ

0: ଖାଲି ଠାକୁରାଣୀ ନାମ କହିବେ, ହେ ବାଙ୍ଗରା ଦେବୀ, ଇଏ ମୋର ଗାଡ଼ିଟା ଘରକୁ ପହଞ୍ଚିଯାଉ ଭଲରେ, ଲୋକ କହନ୍ତି, ସମ୍ପୂର୍ଣ୍ଣ ଭାବରେ ଆସିକି ପହଞ୍ଚିଯାଏ। ତେଣୁ ଇଏ ଗୋଟେ ବିରାଟ ବିଶ୍ୱାସର କଥା, ମଣିଷ ଭିତରେ ଯେତେ ପର୍ଯ୍ୟନ୍ତ ବିଶ୍ୱାସ ଅଛି ସେତେ ପର୍ଯ୍ୟନ୍ତ ମଣିଷ ଇଏ ବୃକ୍ଷରେ ଖୋଜିଛି ଭଗବାନଙ୍କୁ, ଇଏ ପଥରରେ ପାଇଛି ଭଗବାନଙ୍କୁ। ତେଣୁ ଇଏ ବହୁ ପୁରାତନ, ବହୁ ପ୍ରାଚୀନ, ଏବଂ ମଣିଷ ଭିତରେ ଯେ 33 କୋଟି ଦେବତାର ଉପାସନା ଯିଏ ଯେଉଁଠି ପାଇଛି, ଆଜି ଆମେ ବୃକ୍ଷକୁ ପୂଜା କରୁଛୁ କାରଣ ଆମେ ବୃକ୍ଷରୁ କିଛି ପାଉଛୁ। ଇଏ 33 କୋଟି ଦେବତାର ଯେଉଁ ଉପାସନା, ଆପଣମାନେ ଗ୍ରାମ ଦେବତୀ ଉପାସନାରୁ ଅଧିକାଂଶ ଜିନିଷ ଜାଣିପାରିବେ। ମୋ ଶାସ୍ତ୍ରର ମତରେ ଯେଉଁଠି ମଣିଷ ଯାହାକୁ ପାଇଲା, ସେଥିପାଇଁ ଆମେ କଠୋଉ ପୂଜା କରୁଛୁ, କାରଣ ଜୋତାକୁ ବି ପୂଜା କରାଯାଉଛି, ଲୋକ ଜୋତାକୁ ବି ପୂଜା କରୁଛି, କାହିଁକି ନା ସିଏ ଆମକୁ ଦରକାରରେ ସାହାଯ୍ୟ କରୁଛି। ଅନ୍ନକୁ ଆମେ ଲକ୍ଷ୍ମୀ ବୋଲି ମାନୁଛୁ, ଫୁଡ୍ ଇଜ୍ ଗଡ୍ ବୋଲି ଆମେ କହୁଛୁ, କାରଣ ଖାଦ୍ୟ ହିଁ ହେଉଛନ୍ତି ଆମର ଲକ୍ଷ୍ମୀ। ଇଏ ହେଉଛି ଚେତନା, ଇଏ ଗୋଟେ ବିଶାଳକାୟ ଚେତନା। ବୃକ୍ଷ ମଧ୍ୟରେ ଆମର ଦେବାଦେବୀଙ୍କୁ ଦେଖିପାରିବା, ଯେଉଁ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବା, ପଥର ଭିତରେ କିଛି ନାହିଁ, ସେ ବିନା ମୂର୍ତ୍ତି, ମୂର୍ତ୍ତି ନାହିଁ, କେବଳ ଖାଲି ପଥର ଖଣ୍ଡେ, ସେଠି କୌଣସି ଅଙ୍କା ଯାଇ ନାହିଁ, କିନ୍ତୁ ତାକୁ ହିଁ ମଣିଷ ମୋର ସିଏ ଠାକୁର ବୋଲି ଭାବିକି ସେଇଠି ହିଁ ଏକ ଶକ୍ତି ସୃଷ୍ଟି ହେଇଯାଉଛି। ଏଇଟା ହିଁ ହେଉଛି ସବୁଠାରୁ ବଡ଼ କଥା। ମୋର ବହିଟା ସମ୍ପୂର୍ଣ୍ଣ ଭାବରେ ଅଛି, 256 ପେଜ୍ର ବହି, ସମସ୍ତ କଥା ତ କହିହେବ ନାହିଁ। ତେବେ ଏ ଗ୍ରାମ ଦେବତିଜ୍ ଅଫ୍ ମୟୂରଭଞ୍ଜ ବା ମୟୂରଭଞ୍ଜର ଗ୍ରାମ ଦେବତୀ ବହିଟିକୁ ନେଇକି ପଢ଼ିଲେ ମୁଁ ତା ଦେହରେ ଅନେକ କଥା ଦେଇଛି, ଯେଉଁଟାକୁ ଆପଣ ଧୀରେ ଧୀରେ ଜାଣିପାରିବେ। ବିଭାଘର ଠାରୁ ଆରମ୍ଭ କରି କେମିତି ଏସବୁ ଜିନିଷ ହେଉଛି, ବିଭାଘରରେ ବି ଆମେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ବ୍ରାହ୍ମଣମାନେ ମଧ୍ୟ ମନ୍ତ୍ର ପାଠ କଲାବେଳେ ଯେତେବେଳେ ଆପଣ ଯଜ୍ଞ କରନ୍ତି ସେତେବେଳେ ମଧ୍ୟ ସେମାନେ ଗ୍ରାମ ଦେବତୀକୁ ସ୍ୱାହା ବୋଲି କହନ୍ତି, ଅର୍ଥାତ୍ ସେ ଗ୍ରାମ ଦେବତୀକୁ ସମସ୍ତେ ଯେ ମାନନ୍ତି ଏଇଟା ନିଶ୍ଚିତ ଭାବରେ ସତ୍ୟ କଥା। ବର୍ତ୍ତମାନ ଆପଣ ଗୋଟାଏ ଜିନିଷ ଜାଣିପାରିବେ, ବହୁତ ଜାଗାରେ ଯେଉଁ ଜାହିରା ହେଇଛି ଦେଖିବେ, ସେଠି ବୃକ୍ଷ ମୂଳରେ କେମିତିକା ତାର ଗୋଟେ ଛାଇ, ତାର ଗୋଟେ ପ୍ରଭାବ ଆପଣଙ୍କର ପ୍ରତ୍ୟେକ ଗ୍ରାମ ଦେବତୀ ଗୁଡ଼ାକୁ ଆପଣ ଗଲେ ଆପଣ ନିଜେ ସେଠି ଗୋଟେ ଅନୁଭବ କରିବେ। କିଛି ପୋଖରୀ ପାଖରେ ଗ୍ରାମ ଦେବତୀ ଅଛନ୍ତି, ସେ ଗୋଟେ ପ୍ରାକୃତିକ ନୈସର୍ଯ୍ୟ ଭରା ସୌନ୍ଦର୍ଯ୍ୟରେ ଭରି ଯାଇଥିଲା ସେ ଗାଁ, ଏବେ ବି ଅଛି, ଏବେ ବି ସେ ଠାକୁରାଣୀ ମାନେ ପୂଜା ପାଉଛନ୍ତି। ହୁଏତ ଆମେ ତାକୁ ସମୟର ସ୍ରୋତ ଅନୁସାରେ, ଆମ ମଣିଷ ପାଖରେ ଆଧୁନିକ ପିଲାଙ୍କ ପାଖରେ ସମୟ ନାହିଁ ସେସବୁ ବିଷୟରେ ଅଧିକା ରିସର୍ଚ୍ଚ କରିବା ପାଇଁ ବା ଜାଣିବା ପାଇଁ, କିନ୍ତୁ ଏଇ ଛୋଟ କଥାରୁ ଯେ ବହୁତ ବଡ଼ କଥା ସୃଷ୍ଟି ହେଇପାରିବ, ଏ କଥା ମୁଁ ମୋ ବହିରେ ଦେଇଛି। ଯେଉଁଟାକି ଆମେ ମାଟି ପୂଜନ ଠାରୁ ଆରମ୍ଭ କରି ମାଟିକୁ କେମିତି ମା କହୁଛୁ, ସେମାନେ କେମିତି ଆମର ଗାଁ ମାଟିର କଥା, ସେଇଟା ମୁଁ ତାକୁ ଦେଖେଇଛି ଗ୍ରାମ ଦେବତୀ ମାଧ୍ୟମରେ।
1: ଶିକ୍ଷାବିତ୍ ଡକ୍ଟର ନରସିଂହ ବାରିକ, ଆଜି ଆପଣ ଲେଖିଥିବା ମୟୂରଭଞ୍ଜର ଗ୍ରାମ ଦେବତୀ ପୁସ୍ତକ ସମ୍ପର୍କରେ କିଛି କହିଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ଆମ ପରିକ୍ରମା କାର୍ଯ୍ୟକ୍ରମ ଶୁଣି ଶ୍ରୋତା ଭାଇ ଓ ଭଉଣୀମାନେ ଚିଠି ଦେଇଛନ୍ତି, ଡେରି ନ କରି ସବୁତକ ଚିଠି ପଢ।
2: ଏଇ ଚିଠିଟି ଆସିଛି ଶୁଳିଆପଦାରୁ, ଲେଖିଛନ୍ତି ପ୍ରକାଶ ଓ ସାଥୀ ଶ୍ରୋତାମାନେ, ଆମର ନମସ୍କାର ଜାଣିବେ ସତ୍ୟାନନ୍ଦ ଭାଇ ଓ ଜୟଶ୍ରୀ ଭଉଣୀ।
1: ଆମର ମଧ୍ୟ ପ୍ରତି ନମସ୍କାର ଜାଣିବେ ପ୍ରକାଶ ବାବୁ ଏବଂ ଆପଣଙ୍କର ସାଥୀ ଶ୍ରୋତାବୃନ୍ଦ।
2: ଆମେ ବାରିପଦା ଆକାଶବାଣୀର ପ୍ରତିଟି କାର୍ଯ୍ୟକ୍ରମକୁ ଶୁଣିଥାଉ, ଭାରି ଭଲ ଲାଗେ ଆପଣମାନଙ୍କ ଉପସ୍ଥାପନା ଶୈଳୀ। ମୟୂରଭଞ୍ଜ ମାଟି କଳାରେ ନିପୁଣ, ଏଠାକାର ସମସ୍ତ ଲୋକ ଉଣା ଅଧିକେ କଳାକାର, ନିଆରା ଏଠିକାର ପରମ୍ପରା, ଭାଇଚାରା ଏବଂ ଆପଣାପଣ। ଗତ 5 ତାରିଖ ଦିନ ପରିକ୍ରମାରେ ଶୁଣିବାକୁ ପାଇଲୁ କବି ସମ୍ମିଳନୀ ଓ ସମ୍ବର୍ଦ୍ଧନା ଉତ୍ସବ, ଏଥିରେ ଡକ୍ଟର ଜଗତବନ୍ଧୁ ଆଚାର୍ଯ୍ୟଙ୍କ ସାକ୍ଷାତକାରଟି ଖୁବ୍ ଭଲ ଲାଗିଲା। ଏହି ସଭାରେ କବିତା ପାଠ, ପୁସ୍ତକ ଉନ୍ମୋଚନ ତଥା ବିଶିଷ୍ଟ କବିମାନଙ୍କୁ ନେଇ 2ଟି ଅଧିବେଶନ ଅନୁଷ୍ଠିତ ହୋଇଥିବା ଜାଣିବାକୁ ପାଇଲୁ। ଅନେକ ଲୋକ ଏହି କବିତା ପାଠ, ସାହିତ୍ୟ ଆଲୋଚନା ତଥା ପୁସ୍ତକ ରଚନା କରିବାକୁ ଖୁବ୍ ଭଲ ପାଇଥାନ୍ତି। ସାହିତ୍ୟିକ ବନ୍ଧୁମାନଙ୍କର ସମାଗମ ହୋଇ ବନ୍ଧୁମିଳନ ମଧ୍ୟ ହୋଇଥାଏ, ଯାହା ହେଉ ସେଠାରେ ଉପସ୍ଥିତ ନ ହୋଇ ମଧ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ପରିକ୍ରମା କାର୍ଯ୍ୟକ୍ରମରୁ ସବୁକିଛି ଜାଣିବାକୁ ପାଇଲୁ। ତେଣୁ ଅଶେଷ ଅଶେଷ ସାଧୁବାଦ ଏହି କାର୍ଯ୍ୟକ୍ରମର କର୍ମକର୍ତ୍ତାଙ୍କୁ।
1: ପ୍ରକାଶ ବାବୁ, ଆପଣ ଆମର ପରିକ୍ରମା କାର୍ଯ୍ୟକ୍ରମ ଚଳିତ ମାସ 5 ତାରିଖରେ ଯାହା ପ୍ରସାରଣ ହୋଇଥିଲା ତାହା ଶୁଣିଛନ୍ତି ଏବଂ କବି ସମ୍ମିଳନୀ ଓ ସମ୍ବର୍ଦ୍ଧନା ଉତ୍ସବ ଭଲ ଭାବରେ ଶୁଣିଛନ୍ତି ଏବଂ ଆପଣଙ୍କୁ ଏହି କାର୍ଯ୍ୟକ୍ରମ ବେଶ ଭଲ ଲାଗିଥିବା ଜାଣି ଆମକୁ ଖୁସି ଲାଗୁଛି। ଏମିତି ଆମର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ଏବଂ ଆମ ଆକାଶବାଣୀ ବାରିପଦା କେନ୍ଦ୍ରକୁ ଚିଠି ଲେଖିବା ପାଇଁ ଆଦୌ ଭୁଲିବେନି।

0: ଆଜି ତ ଆମ ପରିକ୍ରମା କାର୍ଯ୍ୟକ୍ରମର ସମୟ ଅବଧି ସରିସରି ଆସିଲାଣି।
1: ପରିକ୍ରମା କାର୍ଯ୍ୟକ୍ରମ ସରିବା ପୂର୍ବରୁ କାର୍ଯ୍ୟକ୍ରମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରୁଛୁ, କାର୍ଯ୍ୟକ୍ରମ କେମିତି ଲାଗୁଛି ନିଶ୍ଚିତ ଭାବରେ ଖଣ୍ଡେ ଖଣ୍ଡେ ଚିଠି ଲେଖିବାକୁ ଆଦୌ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବାର ଠିକଣା ହେଲା ପରିକ୍ରମା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 757002।
0: ତେବେ ଶ୍ରୋତା ବନ୍ଧୁ, ଏ ଠିକଣାରେ ଚିଠି ଦେବା ପାଇଁ ଆଦୌ ଭୁଲିବେନି। ଆପଣମାନଙ୍କୁ ପୁଣି ଥରେ ଆଜି ଦିନର ଶୁଭେଚ୍ଛା ଜଣାଇ ଆଜିର ପରିକ୍ରମା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
2: ପୁଣି ଆସନ୍ତା ସୋମବାର ଠିକ ସକାଳ 7:25 ରେ ସେତେବେଳେ ପର୍ଯ୍ୟନ୍ତ ରହୁଛୁ,
3: ନମସ୍କାର।

ଏଇଠି ଶେଷ କରୁଛୁ ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। ଉପସ୍ଥାପନାରେ ଥିଲେ ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ଏଫ୍ଏମ୍ ବ୍ୟାଣ୍ଡ ଯୋଗେ ପ୍ରଚାରିତ ହେଉଛି 102.9 MHz। ଆଧୁନିକ ଗୀତଟି ଶୁଣନ୍ତୁ। ଗାଇଛନ୍ତି କଣ୍ଠଶିଳ୍ପୀ କୁମାର ବାପି, ଗୀତ ରଚନା ପଞ୍ଚାନନ ନାୟକ।

ପବନର ଛନ୍ଦରେ ଝୁଲୁଥିବା ଫୁଲର ଚମକ, କଅଁଳ ଶିଶୁର ଦରଟି ଭାଷା, ନିଷ୍ପାପ ହସ ମଣିଷମାନଙ୍କୁ ଖୁସିରେ ଆନ୍ଦୋଳିତ କରିଦିଏ। ସଫଳତାର ଖୁସି ତ ଅନନ୍ୟ, ମଣିଷମାନଙ୍କୁ ସୁସ୍ଥ ସତେଜ ରଖିବା ପାଇଁ ଖୁସି ଏକ ଅବ୍ୟର୍ଥ ଔଷଧ, ଖୁସି ଏକ ଦିବ୍ୟ ଭାବନା।

ଖୁସି ମଣିଷ ପାଖକୁ ସହଜରେ ଆସେ ନାହିଁ। ମଣିଷକୁ ଏଥିପାଇଁ ନିଜକୁ ପ୍ରସ୍ତୁତ କରିବାକୁ ହୁଏ। ଅନ୍ୟର ଖୁସିରେ ଖୁସି ହେବା ପ୍ରତ୍ୟେକ ମଣିଷଙ୍କ ପକ୍ଷରେ ସମ୍ଭବ କି ସହଜ ହୋଇନଥାଏ। ଆଜି ସମସ୍ତେ ଖୁସି ପାଇବା ପାଇଁ ବ୍ୟାକୁଳ ହେଲେ ଖୁସିର ସଂଜ୍ଞା ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ହୋଇଥାଏ। ପ୍ରକୃତ ଖୁସି ତ ମଣିଷ ଭିତରେ ହିଁ ଅଛି।

କିଛି ସମୟ ପାଇଁ ରଖୁଛୁ ଆମର ଗୀତାଞ୍ଜଳି କାର୍ଯ୍ୟକ୍ରମ। ସମୟ ସକାଳ 8:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ

କିଛି ସମୟ ପାଇଁ ରଖୁଛୁ ଆମର ଗୀତାଞ୍ଜଳି କାର୍ଯ୍ୟକ୍ରମ। ସମୟ ସକାଳ 8:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:45 ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରିବୁ ଆମ ଗୀତାଞ୍ଜଳି କାର୍ଯ୍ୟକ୍ରମକୁ।

0: ଦିଲ୍ଲୀରୁ ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କରୁଛୁ ପୀଠ ପରିକ୍ରମା। ଆଜି ଏଥିରେ ଶୁଣନ୍ତୁ ମା କଣ୍ଟା ବାଉଁଶୁଣୀ ପୀଠ ସମ୍ପର୍କରେ ପ୍ରଯୋଜନା ଅମିତା ଦାସ ଏବଂ ରଞ୍ଜନ କୁମାର ବେହେରା।
1: ସର୍ବମଙ୍ଗଳେ ନା ମୋ ଯାତ୍ରା କାଳିଆ ମୁଖେ ଉଚ୍ଚାରି ଗଲେ ମାନେ ବଫେରେ ଅତି ସୁଖେ ଶମ୍ଭୁ ବାବା ଅମ୍ବୁ ଯାକି ଟମ୍ବୁରୁ ମଧ୍ୟମା ସମ୍ବାସୁର ବିମର୍ଦିନୀ ଦୋଷ କର କ୍ଷମା ନିଶାତେ ଗ୍ରହଣେ ବି ଯେ କର ଯେତେବେଳେ ଚଣ୍ଡୀ ଚାମଡ଼ା ଯୋଗୀ ନିକାନ୍ତା ନିକ।
2: ଉତ୍କଳୀୟ ସଂସ୍କୃତି ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ଆଧ୍ୟାତ୍ମିକ ବାଦକୁ ଗ୍ରହଣ କରି ଆସିଛି, କିନ୍ତୁ ଗବେଷଣାରୁ ଜଣାଯାଏ ଯେ ଓଡ଼ିଶାରେ ଶକ୍ତି ପୂଜାର ପ୍ରଚଳନ ଓ ଆରାଧନା ଅତି ପ୍ରାଚୀନ। ଶାକ୍ତମାନଙ୍କ ମତରେ ଶକ୍ତିମ୍ ବିନା ମହେଶାନି ସଦାହମ୍ ସବରୂପକମ୍। ବିଶ୍ୱର ସୃଜନ ପାଳନ ଓ ସଂହାର କ୍ରିୟା ଶକ୍ତି ଦ୍ୱାରା ହିଁ ନିୟନ୍ତ୍ରିତ ହୋଇଥାଏ। ତନ୍ତ୍ର ମତରେ ପ୍ରକୃତି ବା ଶକ୍ତି ହିଁ ପରମାତ୍ମା ଓ ପରମବ୍ରହ୍ମ। ତେଣୁ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଶକ୍ତିପୀଠମାନ ପ୍ରତିଷ୍ଠିତ ଏବଂ ପୂଜିତ। କୋରାପୁଟ ଜିଲ୍ଲାର ମୁଖ୍ୟ ସହର ଜୟପୁରଠାରୁ ପ୍ରାୟ 60 କିଲୋମିଟର ଦୂରରେ ଅବସ୍ଥିତ ଦାମନଯୋଡ଼ି। ଜୟପୁରର ପୂର୍ବପଟେ କୋରାପୁଟ, ପରେ ସୁନାବେଡ଼ା ଓ ଶିମିଳିଗୁଡ଼ା ବାଟ ଦେଇ ଦାମନଯୋଡ଼ିରେ ପହଞ୍ଚି ହୁଏ। ସତେ ଯେପରି ସେହି ଅଞ୍ଚଳକୁ ଘଣ୍ଟ ଘୋଡ଼ାଇ ରଖିବା ପାଇଁ, ନିଜ ସନ୍ତାନକୁ ସମସ୍ତ ଆପଦ ବିପଦରୁ ଦୂରେଇ ରଖିବା ପାଇଁ ମା ଘରର ଦୁଆର ମୁଣ୍ଡରେ ଠିଆ ହୋଇଛନ୍ତି। ଆଦ୍ୟାଶକ୍ତି, ପରମବ୍ରହ୍ମ, ଅନାଦି ଈଶ୍ୱରୀ ଭକ୍ତଙ୍କର ଦୁଃଖ ହରଣ କରିବା ପାଇଁ ଉନ୍ମୁକ୍ତ ଅଞ୍ଚଳ ବାଉଁଶ ବଣରେ ରହି ପୂଜା ପାଉଛନ୍ତି କଣ୍ଟା ବାଉଁଶୁଣୀ ନାଁରେ। ତାଙ୍କର ପୂଜା ପଦ୍ଧତି ସମ୍ପର୍କରେ ମାଙ୍କୁ ସେବା କରୁଥିବା ପୂଜାରୀ ଏବଂ ଗୁରୁମାଇ କହନ୍ତି,
3: ମନ ଜଗନ୍ନାଥ ପଟ୍ଟନାୟକ ଆମେ ପୂଜା କରିବାଟା କରୁଛୁ ଆଉ ସବୁଦିନ ପୂଜା ହଉଛି। ମଙ୍ଗଳବାର ଦିନ ଆକା ବେଶୀ ଗୋଲି ଲୋକ ନଡ଼ିଆ ଆଣିବେ, ପୁଅ କି ଝିଅ କି ସ୍କୁଲ ପାସ୍ କଲେ କଣ ହେଲେ ବୋଲେ ସେମାନେ ଆଣି ମାନାସି କରିଥିବେ, କୁକୁଡ଼ା ଛାଡ଼ିବେ, ପରୁଆ ଛାଡ଼ିବେ, ଛେଲି ଆଣି ଛାଡ଼ିବେ, କିଏ ଖାଟବା ଲୋକ ଖାଟି କରି ସେ ବୁଝି କରି ପିଷ୍ଟି କରି ଖାଇବେ ସେ ବାରି ଆଡ଼େ ସେ ପୋଛ ଖାଣି ଆଉ।
4: ମୋ ନାଁ କୃତିବାସ ରାଜୁ, ମୋ ନିଜ ଘର କଣ୍ଟାଗୁଡ଼ାରେ ଥିଲା, ବର୍ତ୍ତମାନ ଆମେ ଅଁଳାବାଡ଼ି କଲୋନୀରେ ଅଛୁ। ଏଠି ଆଗରୁ ଡୁମରିଗୁଡ଼ା, କଣ୍ଟାଗୁଡ଼ା, ସିନ୍ଦିପାର, ଗାଦିପାବଲି ଏ ଚାରିଟା ଗାଁ ଏଠି ଥିଲା। ଏ ଚାରିଟା ଗାଁ ଲୋକ କଣ୍ଟା ବାଉଁଶୁଣୀ ମାଆଙ୍କୁ ଇଷ୍ଟ ଦେବତା ଭାବରେ ସେମାନେ ପୂର୍ବରୁ ପୂଜା କରି ଆସୁଛନ୍ତି।
5: ମୋର ମୁକ୍ତା ଆଗ ଗୋଟେ ଦିନ ପୂଜା ଖାଉଥିଲା, ଗୋଟେ ମଙ୍ଗଳବାର ଦିନ ସେଇଟା ବି 3-4 ଅଣ୍ଡରା ହେଲେ ଆସିକରି ପୂଜା କରୁଥିଲେ ଆଉ ଗୋଟେ ଦିନ। ଆଉ ନହେଲେ ତ ସେ ସିଂଦୁଆରେ ପୂଜା କରିବେ ବାହାରିଯିବେ, ସେଠି ଗୋଟେ ନଡ଼ିଆ ଭାଙ୍ଗବେ ବାହାରିଯିବେ। ଆଉ ଏ ଜାଗାରେ ପଶୁ ନଥିଲେ, ଏବେ ଯୋଉ ଦିନ ଏମାନେ ଆସି ବସିଲେ ସେଦିନ ସଫା ସୁତର ଟିକେ ହେଲା, ତେବେ ଏପଟରେ ସେପଟରେ ଏବେ ସବୁଦିନ ପୂଜା ହଉଛି। ଯେ ମାନସିକ ତେବେ ତାର ପୂର୍ଣ୍ଣ ହେଲା ବେଳେ ଚୁଡ଼ି ମାଲି ଆଣିଦେଉଛନ୍ତି, ଶାଢ଼ୀ ପାଡ଼ି ଆଣିଦେଉଛନ୍ତି, ଘଣ୍ଟି ବାନ୍ଧୁଛନ୍ତି, ଛେଲି ପଦା ମାରୁଛନ୍ତି, ପାରା ମାରୁଛନ୍ତି, କୁକୁଡ଼ା ମାରୁଛନ୍ତି, ସବୁ ମାରୁଛନ୍ତି ଏଠି। ଆଉ ଏତିକି ପୂଜା ହଉଛି, ଏଠି ସବୁ ପୂଜା ହଉଛି, କୁଟା ନାଇଁ ମାଙ୍ଗୁର ମାଛ ହଉଛି, ସେ ଅଣ୍ଡା ହଉଛି, ସବୁ ପୂଜା ହଉଛି ଏଠି।
2: ବାଲି ହୁଙ୍କା ମାଙ୍କର ରତ୍ନ ସିଂହାସନ, କୌଣସି ଆକାର ବା ପ୍ରତିମା ରୂପେ ଦେବୀ କଣ୍ଟା ବାଉଁଶୁଣୀ ପୂଜା ପାଆନ୍ତି ନାହିଁ। ତେବେ ତାଙ୍କର ସ୍ୱରୂପ, ତାଙ୍କର ସୃଷ୍ଟିବୃତ୍ତାନ୍ତ ସମ୍ପର୍କରେ ଲୋକମୁଖରେ ଅନେକ କିମ୍ବଦନ୍ତୀ ପ୍ରଚଳିତ, ସେ ବିଷୟରେ କହନ୍ତି ଶ୍ରୀ ତିଲକରାମ ନିଆଲ।
6: ଦୀପାମାଳୀର ଯୁଧିଷ୍ଠିର ବଡ଼ନାୟକର 6 ପୁଅ ଏବଂ ଗୋଟିଏ ଝିଅ ମିଶି ସେମାନେ ବେଣ୍ଟ ପିଇ ବାହାରିଲେ। ଏଇଠି ମା କଣ୍ଟା ବାଉଁଶୁଣୀ ବର୍ତ୍ତମାନ ଯେଉଁଠି ପୂଜା ପାଉଛନ୍ତି, କୌଣସି

0: ଗଛପତ୍ର ନଥିଲା, ବାଲି ଗଦା ହେଇଥିଲା। ସେମାନେ ସେ ଧନୁ ଏବେ ତୀରକୁ ପୋତିଦେଲେ। ଏହି ସମୟରେ ଗୁଞ୍ଜିଗୁଡ଼ାରେ ଜୟପୁରରୁ ମଧ୍ୟ ଆସିଥିଲେ ଦାମୀ ଘର, ସେମାନେ ମଧ୍ୟ ବେଣ୍ଟ କଲେ। ବେଣ୍ଟ ଶିକାର କରି ପୂଜାପୂଜି କରି ସେମାନେ ମଧ୍ୟ ଏଠି ରହିଲେ। ଧୀରେ ଧୀରେ ଯେତେବେଳେ ଏମାନେ କିଛି ଦିନ ରହିଗଲେ ଏଠି, ତେଣୁ ଯୁଧିଷ୍ଠିରର ଯେଉଁ ଭଉଣୀ ଅହଲ୍ୟା, ଦାମୀ ଘରର ବାସୁଦେବ, ପ୍ରେମ ସମାସଣ ଧୀରେ ଧୀରେ ଆରମ୍ଭ ହୋଇଯାଇଛି। ଦୁଇ ପରିବାର ସେମାନେ ଏକତ୍ରିତ ହୋଇକରି ମିଳାମିଶା ହୋଇକରି ଦୁଇ ଜଣଙ୍କୁ ବିବାହିତ କରିଦେଲେ। ବିବାହିତ କରିଦେଲା ପରେ ଅହଲ୍ୟା ସହିତ ବାସୁଦେବ ସେ ଗୁଞ୍ଜିଗୁଡ଼ା ଜୟପୁର ପାଖରେ ଯେଉଁ ଅଛି ସେଠି ଚାଲିଗଲା। ସେ ପୌଷ ପର୍ବ ଆରମ୍ଭ ହେଲା, ତେଣୁ ପୌଷ ପର୍ବକୁ ପାଳନ କରିବା ପାଇଁ ସେମାନେ ଆଉ ଥରେ ସେଇ ସିନ୍ଧି ପାର୍କକୁ ଆସିଲେ। କିନ୍ତୁ ତାଙ୍କର ପରମ୍ପରା ଅଛି ଯେ ବନ୍ଧୁ ଘରକୁ ଯିବାକୁ ହେଲେ ସେ ଧନୁ ତୀର ଟାଙ୍ଗିଆ ଏଗୁଡ଼ାକ ଧରିକରି ଯିବାକୁ ହେବ ନାହିଁ। ତେଣୁ ସେମାନେ କ'ଣ କଲେ, ପୁଣି ସେ ଏଇଠି ଆସିକରି ସେ ବାଲିଗଦା ଉପରେ ଓତି ଦେଇକରି ସେମାନେ ତାଙ୍କର ଚାଲିଗଲେ। ଫେରିଲା ସମୟରେ ଆମେ ତାଙ୍କୁ ନେଇଯିବୁ ବୋଲିକରି ତେ ଅହଲ୍ୟା କ'ଣ କଲା, ଗୋଡ଼ରେ ଟିକେ ଏମିତି ବାଲିଟି ଝାଟିଦେଲା, ଯେମିତି ଆମେ କ'ଣ ଅଛି ବୋଲି ଝାଟି ଦିଅନ୍ତୁ। ସେଭଳି ସେ ଝାଟିଦେବା ଦ୍ୱାରା ସେ ତୀରଟା ତାଙ୍କର ଅଙ୍ଗୁଠିରେ ବାଜିଗଲା। ବାଜିବା ଦ୍ୱାରା ସେ ରକ୍ତସ୍ରାବ ହେଲା ଏବଂ ସେଠି ମୃତ୍ୟୁ ହୋଇଗଲେ। ଲୋକମାନେ ଆସିଲେ, ତାଙ୍କ ଗାଁ ଲୋକ ଜାଣିଲେ, ଆସିଲେ। ଆସିଲା ପରେ ଯାହା ବିଧିବିଧାନ କରିବା କଥା, ରାତିରେ ସ୍ୱପ୍ନ ହେଲା ଯେ ମୁଁ ଏଇଠି ମା କଣ୍ଟାମଶୁଣ୍ଠିରେ ବନଦେବୀ ଅଛି, ଆଉ ମୋତେ ପୂଜା କର। ହୁଏତ ଏଇ ବାଲିକୁଦା ଭିତରେ ଆଗରୁ କୌଣସି ବନଦେବୀଙ୍କର ଗୁପ୍ତ ହିସାବରେ ଥିଲେ, ଏବଂ ଅହଲ୍ୟା ନାମରେ ବା କଣ୍ଟାମଶୁଣ୍ଠି ନାଁରେ ଆବିର୍ଭାବ ହୋଇକରି ସେ ପୂଜା ଲୋକଲୋଚନକୁ ଆସିଥିଲେ।
1: ଗ୍ରାମର ସୀମାନ୍ତରେ ଆକାଶର ଚାନ୍ଦୁଆ ତଳେ କଣ୍ଟା ବାଉଁଶ କୁଞ୍ଜରେ ମାତୃରୂପେଣ ସଂସ୍ଥିତା ଠାକୁରାଣୀ କଣ୍ଟା ବାଉଁଶୁଣୀ କେଉଁ ଆବାହମାନ କାଳରୁ ସେ ପୂଜା ପାଇ ଆସୁଛନ୍ତି। ଦେବୀଙ୍କର ଏପରି ଅବସ୍ଥାନ ଏବଂ ତାଙ୍କର ଅଲୌକିକତା ସମ୍ପର୍କରେ ଅନେକ ଲୋକ କଥା ପ୍ରଚଳିତ।
2: ମାର 9 ଦିନ ପର୍ଯ୍ୟନ୍ତ ଯାତ୍ରା ଲାଗିଥିବ। ପ୍ରତ୍ୟେକ ଦିନ ଯେତିକି ପାରା, କୁକୁଡ଼ା, ଛେଳି ଏସବୁ ବଳି ଦିଆଯାଏ, ମାଆଙ୍କର ସବୁଠୁ ବଡ଼ ଭୋଗ ହେଉଛି ପାରା। ଆମର ପୂର୍ବପୁରୁଷମାନେ କହନ୍ତି ଯେ ପାରା ହେଉଛି ମାଆଙ୍କର ବଡ଼ ଭୋଗ। ପାରା ଯେତେବେଳେ ଭୋଗ କଲେ, ପୁଣି ଆମ ଜେଜେବାପା ମାନେ କହୁଥିଲେ ଯେ ଠାକୁରଙ୍କୁ ଦର୍ଶନ ହୁଏ, ଏ କଥା କହୁଥିଲେ। ତେଣୁକରି ସମସ୍ତେ ବିଶେଷ କରି ବଡ଼ ଭୋଗ ଛେଳି କିମ୍ବା ମେଣ୍ଢା ଯଦି ବଳି ଦିଅନ୍ତି, ପାରା ମଧ୍ୟ ବଳି ଦେବା ପାଇଁ ରଖିଥାନ୍ତି। ଯେତିକି 9 ଦିନ ପର୍ଯ୍ୟନ୍ତ ଯେଉଁ ବଳି ଦିଆ ହୁଏ, ସେ ଯେତିକି ମୁଣ୍ଡ ଗୋଟିଏ ଜାଗାରେ 9 ଦିନ ପର୍ଯ୍ୟନ୍ତ ରଖା ହେଇଥିବ, କିନ୍ତୁ କିଛି ତାର ଗନ୍ଧ କି କିଛି ସ୍ମେଲ ତାର ପଦାକୁ ଆସିବନି। ଯେଉଁ ଦିନ ବଡ଼ ଭୋଗୀ ହେବ, ଲାଷ୍ଟ ଦିନ ଯେଉଁ ଯାତ୍ରା ହେବ, ସେଦିନ ମା ଯେତେବେଳେ ସ୍ଥାନ ଛାଡ଼ିକି ତାଙ୍କ ନିଜ ଘରକୁ ଯାଆନ୍ତି, ସେତେବେଳକୁ ସେ ମେଣ୍ଢା ମୁଣ୍ଡଟା ଦୁର୍ଗନ୍ଧ ହୋଇଯାଏ। ତେବେ ଲୋକ ଜାଣନ୍ତି ଯେ ମା ଆଜି ଜାଗା ଛାଡ଼ିକି ତାଙ୍କ ନିଜ ଘରକୁ ପଳେଇ ଗଲେ।
3: ମୋ ନାଁ ହେଉଛି ଲତା ମହାରଣା। ମା ତ ଚଳନ୍ତି ପ୍ରତିମା, ସେଟା ଦେଖାଯାଉନି ସିନା। ସେ ଯେତେବେଳେ ଯାଏ ଝୁମ୍ ଝୁମ୍ ଝୁମ୍ ଝୁମ୍ ବାଜୁଛି, ଘୋଡ଼ାରେ ଗଲେ ଠକ୍ ଠକ୍ ଠକ୍ ଶୁଭୁଛି, ମାଙ୍କର ଆବାଜ ଖାଲି ଶୁଣିଛୁ ଆମେ। କିଏ ଜଣେ ଗଲା ପରି ଲାଗେ, ଫେର ଭୋର ଭୋର 5ଟାରେ ସେ ଆସେ। ସମସ୍ତଙ୍କୁ ଦେଖି ଦେଖିକି ସେ ଆସିବ। ରାତିରେ ପୂଜା କରୁନାହାନ୍ତି କେବେ ବି, ଡରୁଛନ୍ତି ତ ସବୁ, ଡର ବି ଲାଗେ। ଏବେ ତ ଜଙ୍ଗଲ ସଫା ହେଇଗଲା, ଆଗ ତ ବହୁତ ଜଙ୍ଗଲ ଥିଲା, ଦିନରେ ଲୋକ ପଶିବାକୁ ଡରୁଥିଲେ, ରାତିରେ ବାଘ ବୁଲେ ସେଥିପାଇଁ।
4: ମୁଁ ଶ୍ରୀ ସୁକାନ୍ତ କୁମାର ଦାସ। ଚାଲି ବ୍ୟକ୍ତିଗତରେ ବହୁତ ମହିମା ଅଛି। ଗୋଟେ ମେଜର ଏଠି ମୁଁ ଦେଖୁଛି, ଚୋରି କରିଥିବା ଲୋକ, ଯେତେ ଲୋକ ଦାମଜୋଡ଼ିରେ ହେଇଛି ଛୋଟ ମୋଟ ଚୋରି, ଏଠି ଆସି ମାଆଙ୍କ ପାଖରେ ପହଞ୍ଚିକିରି ମାଆଙ୍କ ସଂକଳ୍ପ ଯଦି କରିଦେଉଛନ୍ତି, ମୁଁ ନଡ଼ିଆ ବାଡ଼େଇବି କି କୁଡ଼ା ଦେବି କ'ଣ ଦେବି, ଆପଣ ବହୁତ କମ୍ ସମୟ ଭିତରେ ଆପଣ ମିଳିଛି। ବହୁତ ସୁଯୋଗ ଅଛି, ଲୋକ ନେଇ ତାଙ୍କ ଘରେ ଫେରେଇ ଦେଇଯାଇଛନ୍ତି, ନହେଲେ ପୋଲିସ ବି ଆଣିକି ଡାକି ଯାଇ ସେ ଧରିକି ନେଇଥିଲା, ଦେଇଦେଲା, ତାକୁ ନେଇଯା, ଆଉ ତୁ ମାଆ ପାଖରେ ଯାଇ କିଛି କହନି। ମାଆଙ୍କର ନିଜର ଖଣ୍ଡା ଅଛି, ଆଉ ସେ ଗୋଟେ ଠିକ ଦା ଆକୃତିର, ଆଉ ସିଏ ସବୁବେଳେ ସେଇ କଣ୍ଟା ବର୍ତ୍ତମାନ ଯେଉଁ ଅଛି ମା କଣ୍ଟା ବସିଣୀ କଣ୍ଟା ବୁଦା ଭିତରେ ଥାଏ, ଆଉ ସବୁବେଳେ ସେ ମୁଭମେଣ୍ଟ କରୁଥାଏ, ତା ଭିତରେ ପ୍ରଚଳନ ହେଉଥାଏ, କେତେବେଳେ ତଳେ ଥିବ କେତେବେଳେ ଉପରି ଯିବ। ଆମେ ବହୁତ ଥର ଦେଖିଛୁ ଯେତେବେଳେ ତାହାର ଦର୍ଶନ କରିବା ଥିଲେ ସେ ତଳୁ ପଲେଇ ଆସେ, ଏବଂ ଯେତେବେଳେ ମାଆଙ୍କର କିଛି ପୂଜା କିମ୍ବା ଇଏ ଥାଏ ସେ ତଳୁକୁ ଆସେ, ଆଉ ସେଇଟା ଗୋଟେ ଅଲୌକିକ ଶକ୍ତି। ଆମେ ଦେଖୁଥିବୁ ସେ ଉପରୁ ପଳାଉଥିବ, ଦେଖୁଥିବୁ ସେ ତଳୁକୁ ପଳେଇ ଆସୁଥିବ, କିନ୍ତୁ ସବୁବେଳେ ସେ ଆବିର୍ଭାବ ହୁଏନି, କିନ୍ତୁ ସେଠି ଅଛି ମାଆଙ୍କ ପୀଠ।

0: ପୌଷ ମାସର ବିଶେଷ ପୂଜା ପୁଣି ଦଶହରା। ଏହି ଦିନ ମାନଙ୍କରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ହୋଇଥାଏ। ଅନେକ ଦୂରରୁ ମାଙ୍କ ଦର୍ଶନ ପାଇଁ ନିଜ ମନବାଞ୍ଛା ପୂରଣ କରିବା ପାଇଁ ଭକ୍ତମାନଙ୍କର ସୁଅ ଚୁଟିଥାଏ। ପ୍ରଥମେ ବନଦେବୀ ଭାବେ ପରିଚିତ, ପୁଣି ସିନ୍ଧୁପାର, କଣ୍ଟାଗୁଡ଼ା, ଗାଦିପାବଲି, ଡମୁରିଗୁଡ଼ା ଏହିସବୁ ଗାଁମାନଙ୍କର ଗ୍ରାମ ଇଷ୍ଟଦେବୀ ଭାବେ ପୂଜିତ ମା କଣ୍ଟାବାଉଁଶୁଣୀ ପୀଠ ଏକ ସାର୍ବଜନୀନ ଶକ୍ତିପୀଠ, ଯେଉଁଠି ନିରାକାର ରୂପରେ ମା ବିଦ୍ୟମାନ।
1: ଏଠି ପୌଷ ମାସରେ ଯେତେବେଳେ ଆମର କଣ୍ଟାବାଉଁଶୁଣୀ ମାଙ୍କର ଯାତ୍ରା ହେବ, ସେତେବେଳେ ଗୋଟେ ବଡ଼ ଯାତ୍ରା ହେବ। ତିନି ବର୍ଷକୁ ଥରେ ସେ ଯାତ୍ରା କରାଯାଏ। ସେ ଯାତ୍ରାରେ ଆମର ବାଉଁଶ ଗଛରେ ଗୋଟେ ତାକୁ ଲାଟି ତିଆରି କରନ୍ତି। ଲାଟି ତିଆରି କରି ଆଗ ପଛ ଲାଟି କରିକି ପ୍ରତ୍ୟେକ ଗାଁରେ ମାଙ୍କୁ ଭ୍ରମଣ ପାଇଁ ନିଅନ୍ତି। ମାଆର ନଅ ଦିନ ପର୍ଯ୍ୟନ୍ତ ଯାତ୍ରା ଲାଗିଥିବ। ମଙ୍ଗଳବାର ଦିନ ବଡ଼ ଭୋଗ ହୁଏ ଆଉ ଶନିବାର ଦିନ ବଡ଼ ଭୋଗ ହୁଏ। ସେଦିନ ବଳି ବି ଦିଅନ୍ତି ଲୋକ, ଆଉ କୁକୁଡ଼ା ପାରା ଇଏ ସବୁ ଯିଏ ମନସ୍କାମନା କରିଥାନ୍ତି ସେମାନେ ଦିଅନ୍ତି। ଦଶହରାରେ ବି ଆମର ଠାକୁରାଣୀ ମା ତ ସେଥିପାଇଁ ତାଙ୍କୁ ଖଣ୍ଡା ଅସ୍ତ୍ର ଶସ୍ତ୍ର ସମସ୍ତଙ୍କର ଘରେ ସେତେବେଳକୁ ଥିଲା ପୂର୍ବପୁରୁଷ ରଜା ଅମଳରୁ। ସେ ଅନୁସାରେ ଆମେ ଦଶହରା ମାସରେ ମଧ୍ୟ ମାଙ୍କୁ ଯେଉଁ ଖଣ୍ଡା ବର୍ଚ୍ଛା ଇଏ ସବୁ ଯାହା ଅସ୍ତ୍ର ଶସ୍ତ୍ର ଥିବ ଆମେ ଦଶହରା ମାସରେ ତାଙ୍କ ସାନ୍ତ୍ୱନା ଦେବା ପାଇଁ ବଳି ଦିଆଯାଏ।
2: ମାଙ୍କର ହେଉଛି ଚୈତ୍ର ମାସ ପୁଷ ମାସ। ଚୈତ୍ର ମାସ ବେଣ୍ଟକୁ ଯିବେ ବୋଲିକି ଚାଉଳ ଦେଖିକିରି ସବୁ ଗୁରୁମାଈ ମାନେ ଆସିବେ ଗାଁରୁ, ଆସିକିରି ପୂଜା ପାଠ କରିକିରି ଚୈତ୍ର ମାସ ଯିବେ ଶିକାର କରିବାକୁ। ସେଇଟାକୁ କହିବେ ଶିକାର ବେଣ୍ଟ ଯୋଉଟା। ଆଉ ପୁଷ ମାସରେ ମାଙ୍କର ଚରୁ ରନ୍ଧା ହବ, ବଡ ପର୍ବ ସେଇଟା ମାଙ୍କର। ମାଙ୍କୁ ଉଠେଇକି ଗାଧେଇ ପାଧେଇ ଦେବେ, ସେଇଠୁ ଗାଧେଇ ପାଧେଇକି ପୂଜା ପାଠ ହେଇକି ନାଚ ଗୀତ ହେଇକି ସବୁ ପୂଜା କରିକି ସବୁ ଯିବେ ଆଉ କଣ ଭୋଗରାଗ ହେଇକି। ଦିନରେ ସେଇଟା ଖାଲି ବାଟ ସଫା ହବ, ପୂଜା ପାଠ କିଛି ହବନି। ଯେମିତି ଦଶହରାକୁ ଲୋକ ଆସନ୍ତି ମାଙ୍କ ପାଖକୁ ନଡ଼ିଆ କଦଳୀ ଧରିକି, ଯିଏ ଯାହା ମାନସିକ କରିଥିବେ ସେଇଟାକୁ ଆଣନ୍ତି। ନଡ଼ିଆ କଦଳୀ ଆଣିକି ଛେଳି ମେଣ୍ଢା ଆଣିକି ପୂଜା ପାଠ କରିକି ଯାଆନ୍ତି ମାଙ୍କ ପାଖରେ। ଛେଳି, କୁକୁଡ଼ା, ମେଣ୍ଢା, ମାଗୁର ମାଛ, ଅଣ୍ଡା ଆଉ ଅରୁଆ ଚାଉଳ, ଧୂପ ଦୀପ, କଦଳୀ, ନଡ଼ିଆ ଏଇଟା ଲାଗେ। ଆଉ ଯିଏ ଯାହା ମାନସିକ କରିଥାନ୍ତି ସେଇଟା ସେ ଦେଇକି ଯାଆନ୍ତି। ସେଇଠି କିଛି ନାହିଁ, ଖାଲି ଗାଡ଼ି ଘୋଡ଼ା ଆସିବ, ପୂଜା ସେଇଆକୁ ଦେଖିବେ ଦଶହରା ଦିନ। ହଁ,
0: ଭାଗବତରେ କଥା ଅଛି, ବିଶ୍ୱାସେ ମିଳନ୍ତି ହରି ତର୍କେ ବହୁଦୂର। ସମ୍ପୂର୍ଣ୍ଣ ଖୋଲା ଆକାଶ ତଳେ ବାଉଁଶ ବୁଦା ମୂଳରେ ବାଲିହୁଙ୍କା ଭିତରେ ପୂଜା ପାଉଛନ୍ତି ମା କଣ୍ଟା ବାଉଁଶୁଣୀ। ଲୋକଙ୍କର ବିଶ୍ୱାସ, ସେ ଅଞ୍ଚଳର ପ୍ରଗତି, ସେ ଅଞ୍ଚଳର ସୁରକ୍ଷା କେବଳ ତାଙ୍କରି କୃପାରୁ ହିଁ ସମ୍ଭବ। ସରଳ ଆଦିବାସୀଠାରୁ ଆରମ୍ଭ କରି ନବ୍ୟ ସଭ୍ୟ ସହରୀ ଶିକ୍ଷିତ ମଣିଷ ତାଙ୍କୁ ବିଶ୍ୱାସ କରେ, ତାଙ୍କରି ଚରଣ ତଳେ ନିଜ ସୁଖ ଦୁଃଖ ସବୁକିଛି ସମର୍ପିତ କରେ।
3: ମୋ ନାଁ ହେଉଛି କୃଷ୍ଣଚନ୍ଦ୍ର ପଟ୍ଟନାୟକ, କଣ୍ଟା ବାଉଁଶୁଣୀ ଠାକୁରାଣୀ ପ୍ରସିଦ୍ଧ ଠାକୁରାଣୀ। ଏଠି ଠାକୁରାଣୀଙ୍କ ପାଖରେ ଯିଏ ଯାହା ମାନସିକ ରଖନ୍ତି ଆସିକିରି ନଡ଼ିଆ, ଧୂପ, ମାଆଙ୍କ ସିନ୍ଦୁର, ମାଆଙ୍କ ଶଙ୍ଖା ଆଉ ମାଆଙ୍କ କପଡ଼ା ଆଣିକିରି ପୂଜା କରି ବାଉଁଶ ଗଛ ମୂଳରେ ଏ ମା ଠାକୁରାଣୀ ଅଛନ୍ତି। ଯାହା ମାଗିବେ ଆପଣ ସେ ତା ଦେବେ। ମୁଁ ଯାହା ଠାକୁରଙ୍କୁ ମାଗେ, ପିଲା ପାଠ ପଢିବା ବିଷୟରେ ପିଲାଟି ଇଞ୍ଜିନିୟର ହେଇଛି।
4: କଳ୍ପନା ପଟ୍ଟନାୟକ, ଯାହା ମାଗିଛି ମୁଁ ତାହା ପାଇଛି। ଦୁଃଖରେ ବହୁତ ସାଥ ଦିଅନ୍ତି ଠାକୁରାଣୀ, ସେଥିପାଇଁ ମୁଁ ଠାକୁରାଣୀଙ୍କୁ ବହୁତ ବିଶ୍ୱାସ କରେ। ସମୟର ଅସୁବିଧା, ଛୋଟ ଛୋଟ ଛୁଆ ବୋଲି ମୁଁ ବହୁତ ଆସିପାରେନି। ଯେତେବେଳେ ଟିକେ ସମୟ ମିଳେ ମୁଁ ନିଶ୍ଚୟ ମୁହଁ ମାରିକି ଯାଏ। ଘରେ ରହି ମୁଁ ସବୁବେଳେ ଡାକେ ମାଆଙ୍କୁ। ଆଉ ଏଠୁ ବହୁତ ଦୂରରୁ ବି ଲୋକ ଆସନ୍ତି, ଏମିତିକି ଅନୁଗୁଳ, ଭୁବନେଶ୍ୱର, ଯିଏ ଶୁଣନ୍ତି ମାଆଙ୍କ ବିଷୟରେ ନିଶ୍ଚୟ ଏଠିକି ଆସନ୍ତି। ଆମ ଦୁଃଖଟା ତାଙ୍କୁ ମାନେ ଜଣକୁ ଯେମିତି କହିଦେଲେ ଦୁଃଖଟା ଚାଲିଯାଏ, ସେମିତି ଭଗବାନଙ୍କ ଆଗରେ ଆମେ କାନ୍ଦିଦେଲେ କି ଦୁଃଖଟା କହିଦେଲେ ଆମ ଦୁଃଖଟା ଚାଲିଯାଏ।
5: ନା ଚିଟନା ବାଗ, ମୁଁ ତ ବର୍ତ୍ତମାନ ସୁନା ଆପ୍ରେଣ୍ଟିସ୍ କରୁଛି କଣ୍ଟା ବାଉଁଶୁଣୀ। ସେମିତିରେ ତ ମୋ ପିଲାବେଳୁ ଆସେ, ପିଲାବେଳୁ ତ ବେଶୀ ନେଇ ପାଞ୍ଚ ଛଅ ବର୍ଷ ହବ ଯାହା ମୁଁ ଆସେ ଏଠାରେ। ଆମେ ବହୁତ ଥର ଆସିଛୁ, ବହୁତ କିଛି ଆମର ମନସ୍କାମନା ପୂରଣ ବି ମଧ୍ୟ ହେଇଛି। ପରିବାର ବହୁତ ଆମର ଅସୁବିଧାରେ ଥିଲେ, କିଛି କମେଇକି ବି କିଛି ହଉନଥିଲା, ଘର ଲୋକ ଠିକ ସେ ପରିବାର ଚଳିପାରୁନଥିଲା, କିନ୍ତୁ ଏଠି ଆସିକି ପୂଜା ଅର୍ଚ୍ଚନା କଲା ପରେ କିଛିଟା ଆମର ସକ୍ସେସ୍ ହେଇଛି।
0: ବର୍ତ୍ତମାନ ସହରୀକରଣ ଯୋଗୁଁ ମାଙ୍କର ପ୍ରିୟ ଗ୍ରାମବାସୀ ଆଉ ନାହାନ୍ତି, ସେ ଗାଁ ବି ଆଉ ନାହିଁ, କିନ୍ତୁ ଭକ୍ତ, ଭକ୍ତି ଆଉ ଆରାଧ୍ୟ ମଧ୍ୟରେ ସମ୍ପର୍କ କମ୍ ହେଇନାହିଁ, ବରଂ ହେଇଛି ଆହୁରି ବିଶ୍ୱାସ ସମ୍ପନ୍ନ, ଆହୁରି ନିବିଡ଼। ଅଗ୍ନି ରୂପା ସେ ସମଗ୍ର ଧରାର, ସେ ଅଧିଷ୍ଠାତ୍ରୀ ଦେବୀ, ସ୍ୱଇଚ୍ଛାରେ ସେ ବିଚରଣ କରନ୍ତି।

ନିଜ ପାଇଁ ସ୍ଥାନ ନିର୍ଦ୍ଧାରଣ କରନ୍ତି। ଆଦିବାସୀର ସରଳ ବିଶ୍ୱାସ, ମଣିଷ ମନର ଭକ୍ତି, ଆଦ୍ୟାଶକ୍ତି ଅପରୂପା ମା ଜଗତ ଜନନୀଙ୍କୁ ନେଇ ଆସିଛି ଦାମନଯୋଡ଼ିର ଶାନ୍ତ କମନୀୟ ପ୍ରକୃତି କୂଳକୁ। ମା କଣ୍ଟାବାଉଁଶୁଣୀ ନାଁରେ ସେ ପୂଜା ପାଉଛନ୍ତି, ଅଭୟ ପ୍ରଦାନ କରୁଛନ୍ତି ଅସଂଖ୍ୟ ଭକ୍ତଙ୍କୁ। ସମଗ୍ର ଓଡ଼ିଶା ରାଜ୍ୟକୁ ତାଙ୍କ ମମତାଭରା ଅଞ୍ଚଳ ତଳେ ସାଇତି ରଖିଛନ୍ତି। ଜଗତ ଜନନୀ ଶଙ୍କରୀ ପରମାଦ୍ୟା ଭୂତା ତୁମେବ ମାତଃ ଭବାନୀ ପରମାଦ୍ୟା ରୂପା।

0: ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ପୀଠ ପରିକ୍ରମା। ଆଜି ଏଥିରେ ଶୁଣୁଥିଲେ ମା କଣ୍ଟା ବାଉଁଶୁଣୀ ପୀଠ ସମ୍ପର୍କରେ। ପ୍ରଯୋଜନା କରିଥିଲେ ଅମିତା ଦାସ ଏବଂ ରଞ୍ଜନ କୁମାର ବେହେରା।
1: ପୁଣି ଥରେ ସ୍ୱାଗତ କରୁଛୁ ଆପଣମାନଙ୍କୁ ଆମ ଗୀତାଞ୍ଜଳି କାର୍ଯ୍ୟକ୍ରମକୁ। ଶ୍ରୋତାବନ୍ଧୁ, ମନରେ ଯେତେ ଦୁଃଖ ଥିଲେ ମଧ୍ୟ ଜଣଙ୍କର ନିରୋଳା ହସ ହସ ମୁହଁ ଦେଖିଲେ ନିଜ ଦୁଃଖ ଭୁଲି ହୋଇଯାଏ। ମିଠା ହସ କିଛି ସମୟ ପାଇଁ ହେଲେ ବି ଦୁଃଖରୁ ଦୂରେଇ ଆଣେ। ତେଣୁ ହସ ହସ ମୁହଁ ସବୁବେଳେ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇପାରେ। ଜୀବନରେ ତ ସୁଖ ଦୁଃଖ ଲାଗି ରହିଛି, ତେବେ ଦୁଃଖକୁ ଜାବଡ଼ି ବସିଲେ ସୁଖ ଆସେ ନାହିଁ। ତେଣୁ ଯଥାସମ୍ଭବ ମୁହଁରେ କାଣିଚାଏ ହସ ରଖିବା ପାଇଁ ଚେଷ୍ଟା କରନ୍ତୁ ନା। ଦେଖିବେ ଜୀବନରେ ଦୁଃଖ ଆସିବା ପୂର୍ବରୁ 100 ଥର ଭାବିବ।

ସବୁ ସମ୍ପର୍କର ଉର୍ଦ୍ଧ୍ୱରେ ବନ୍ଧୁତା। ଖୁସି ରହିବାର ଏକ ପ୍ରମୁଖ କାରଣ ହେଉଛି ସାଙ୍ଗ। ମନ ଭିତରେ ଉଠୁଥିବା ଖୁସି ଓ ଦୁଃଖର ଜୁଆରଭଟ୍ଟାକୁ ଭଲ ଭାବରେ ବୁଝିପାରେ ସାଙ୍ଗ। ଯେତେ ଦୁଃଖ ଥିଲେ ବି ସାଙ୍ଗ ସହ ସମୟ ବିତେଇଦେଲେ କିମ୍ବା କିଛି ସମୟ କଥା ହୋଇଗଲେ ବି ମନଟା ହାଲକା ଲାଗେ। ତେଣୁ ଭଲ ସାଙ୍ଗଟିଏ ଜୀବନରେ ଖୁବ୍ ଜରୁରୀ, ଯିଏ ଆପଣଙ୍କ ଖୁସିର ଚାବିକାଠି ହୋଇପାରିବ।

ଏଇଠି ଶେଷ କରୁଛୁ ଆଜିର ଗୀତାଞ୍ଜଳି ଆକାଶବାଣୀ ବାରିପଦା। ସମୟ ସକାଳ 9ଟା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେ।

ଖାଉନା କାହିଁକି ଥରେ ଯଦି ଶ୍ରୀକୃଷ୍ଣଙ୍କ ନାମ ଭକ୍ତିପୂତ ଭାବେ ଉଚ୍ଚାରଣ କରେ ତାର ଲେଶ ମାତ୍ର ପାପ ରୁହେ ନାହିଁ। ଯେଉଁ ରମଣୀ ବିଧବା ହୋଇଯାଇଥାଏ ସେ ବିଧବା ନାରୀ ଯଦି ଶ୍ରୀକୃଷ୍ଣଙ୍କ ପାଦ ପଦ୍ମରେ ଚିତ୍ତ ନିବେଶ କରେ ସେଇ ପ୍ରଭୁଙ୍କୁ ଭକ୍ତି ଅର୍ଘ୍ୟ ଦେଇ ପୂଜା କରେ ତାର ବୈଧବ ଦୋଷ ରୁହେ ନାହିଁ। ସାଧବା ନାରୀଙ୍କ ଠାରୁ ମଙ୍ଗଳ କାର୍ଯ୍ୟରେ ସେ ବିଧବା ନାରୀ ହେଉଛି ଅତି ଶ୍ରେଷ୍ଠତମ। ତେଣୁ ସେଇ ଜଗତର ନାଥ ପ୍ରଭୁ ଶ୍ରୀକୃଷ୍ଣଚନ୍ଦ୍ରଙ୍କ ପାଦ ତଳେ ଭକ୍ତି ଅର୍ଘ୍ୟ ଦେଇ ଆଜି ପ୍ରଣାମ କରୁଛି। ହେ ଗୋପାଳ ଗୋପିକା।

ଦମୁନି ତିନିପୁର ନିମନ୍ତ୍ରଣ କରି ସାରିଲା ପରେ ବୃନ୍ଦାବନ ବୁଲି ସାରିଛନ୍ତି, ଗୋପାଳ ପୁଅଙ୍କ ଅବସ୍ଥା ଦେଖିଛନ୍ତି, ଗୋପୀ ମାନଙ୍କୁ ଦେଖିବା ପାଇଁ କେଳି କଦମ୍ବ ମୂଳ ଯମୁନା କୂଳରେ ପହଞ୍ଚି ଗୋପୀ ମାନଙ୍କର ଅବସ୍ଥା ମଧ୍ୟ ଦେଖିଛନ୍ତି। ଆଖି ତାଙ୍କର ଛଳ ଛଳ ହୋଇ ଉଠିଛି, କହିଲେ ଯାଉଛି ଥରେ ବୁଲି ଆସିବି ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଭୂମି, ମା ଯଶୋଦାଙ୍କ କୋଳ କିପରି ଅଛି, ଆଜି ପୁତ୍ର ବିରୋହିଣୀ ଯଶୋଦା କଣ କରୁଛନ୍ତି। ଏହି କଥା ମନରେ ବିଚାର କରି ପଣ୍ଡିତ ଦେବର୍ଷି ନାରଦ ଯାଇ ଗୋପପୁରରେ ପହଞ୍ଚି ଯାଇଛନ୍ତି। କୃଷ୍ଣଙ୍କ ବିହୁନରେ ଗୋପପୁରର ଅବସ୍ଥା ହୋଇଛି କଣ? ଗୋପ

0: କୁହନ୍ତି କାହ୍ନୁ
1: ଓ
0: ଆରେ ତୋ ମା କଥା କଣ ତୋ ମନେ ନାହିଁ? ତୁ ଯେ ପର୍ଯ୍ୟନ୍ତ ଗୋଗଷ୍ଠରୁ ନ ଫେରିଥାଉ ସେ ପର୍ଯ୍ୟନ୍ତ ମୁଁ ମୁଖରେ ଜଳ ଦେଇନଥାଏ। ତୋ ବଇଁଶୀ ସ୍ୱନ ତ ବାପା ମୁଁ ଆଉ ଶୁଣିପାରୁ ନାହିଁ। ଏଣେ ଗୋଷ୍ଠ ବାହୁଡା ବେଳ ହୋଇଯିବାରୁ ମା ଯଶୋଦା ହସ୍ତରେ ଲବଣୀ ଧରି ଆସି ଡାକୁଛନ୍ତି। ପଣ୍ଡିତେ ଆମର ପୁରାତନ କବି ଲେଖିଛନ୍ତି।

ଭେନୁ ତ ମୋର ବାସକୁ ଫେରି ଆସିଲେଣି, ତାହେଲେ କାନ୍ଧୁ ମୋର ଏପର୍ଯ୍ୟନ୍ତ ଫେରିଲା ନାହିଁ କାହିଁକି? ଇଏ କଥା ଦେଖି ପଣ୍ଡିତେ ବୃଦ୍ଧ ନନ୍ଦ ଆଉ ଥୟ ଧରି ରହିପାରିଲେ ନାହିଁ। ବାଇଆଣୀ ହେଲୁ।

ଋଷି ନାରଦ ମୁନିଙ୍କ ପାଦ ଅର୍ଘ୍ୟ ଦେଇ ବନ୍ଦନା କଲେ। କହିଲେ ହେ ଦେବର୍ଷି, ହଁ ତୁ ଆମ ରାମକୃଷ୍ଣ କିପରି ଅଛନ୍ତି। ଏକଥା ଶୁଣି ନାରଦ ମୁନିଙ୍କ

ପଣ୍ଡିତ ଭର୍ଗେ ଗୋପୀ ଗୋପାଳ ମାନେ ଯେତେବେଳେ ପ୍ରଭାସ ଯଜ୍ଞ କୁ ଗୋଳ କରି ଯାଉଛନ୍ତି, ଏଣେ ଗୋଗୋଷ୍ଠରେ ବସି ଚନ୍ଦ୍ରସେନା ଚିନ୍ତା କରୁଛି, କାନ୍ଧକୁ ଦେଖିବା ପାଇଁ ମୋର ଭାରି ଇଚ୍ଛା ହେଉଛି, ହେଲେ ମୋର ଦୃଷ୍ଟା ମା ଭଗିନୀ

0: ଆସି ଚନ୍ଦ୍ରସେନାଙ୍କ ଭଗିନୀ କୁଟିଳା ପହଞ୍ଚିଗଲା
1: ଏ ସମୟ କୁଟିଳା ଯେ ପ୍ରବେଶ ହୋ

ଆସି କହିଲା ଭାଇ ତୁମେ ଏଇଠି ତଳକୁ ମୁଖ ପୋତି ବସିଥାଅ, ତୁମ୍ଭ ଘରଣୀ ରାଧିକା ସୁନ୍ଦରୀ ଏବେ ଗୋପୀ ଗୋପାଳଙ୍କ ସହିତ ପ୍ରଭାସ ଯଜ୍ଞକୁ ବାହାରିଲାଣି। ଚନ୍ଦ୍ରଶେଳା ବୋଲୁ ଅଛି ମିଛ କଥା ଏହି ମତେ ନ।

ଆମର କାଳୀ ରୂପଙ୍କୁ ଦେଖି ଇଏ ଚନ୍ଦ୍ରସେନା ଏବଂ ଜଟିଳା କୁଟିଳା ତଳ ପଡିଗଲେ ବେହୋସ ହୋଇ ରାଧାରାଣୀ ଭୟ ନ କରି ପ୍ରଭାସ ଯଜ୍ଞକୁ ଗଲେ। ଲକ୍ଷ୍ୟ ନିଅନ୍ତୁ ପଣ୍ଡିତ ବର୍ଗ।

କଳି ଲଗାଇବା ଦେଉ ସାହାଲା ନାରଦ ମୁନି କର ପଣ୍ଡିତେ କଳି ଦେଖିଲେ ସେ ଖୁସି ହୁଅନ୍ତି ହେଲେ ଭଗବାନଙ୍କୁ ସବୁବେଳେ ସେ ଆରାଧନା କରୁଥାନ୍ତି ପ୍ରଭୁ ଭକ୍ତ ତୋ

ଚହଲା କାର୍ଯ୍ୟକ୍ରମରେ ଆଜି ଶୁଣିଲେ ଓଡ଼ିଶୀ କୀର୍ତ୍ତନ ପରିବେଷଣ କଲେ ନିର୍ମଳ ଚନ୍ଦ୍ର ଜେନା ଏବଂ ସାଥୀ ଆକାଶବାଣୀ ବାରିପଦା ସମୟ ଷ୍ଟୁଡ଼ିଓ ଘଡ଼ିରେ ଦିନ 12:30 ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା।

କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ। ଆକାଶବାଣୀ ବାରିପଦା। ସମୟ ଦିନ 1:20। ଆରମ୍ଭ କରୁଛୁ ମହିଳା ମହଲ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଅଛନ୍ତି ଶର୍ମିଷ୍ଠା ମହାନ୍ତି।

ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ମହିଳା ମହଲ କାର୍ଯ୍ୟକ୍ରମକୁ ହାର୍ଦ୍ଦିକ ସ୍ୱାଗତ। ଭଉଣୀ, ଛୋଟ ପରିବାର ଯେ ନିଶ୍ଚିତ ରୂପେ ସୁଖୀ ପରିବାର, ଏକଥା ଆପଣମାନେ ସମସ୍ତେ ହୃଦୟଙ୍ଗମ କରିସାରିବେଣି। ପରିବାର ସୀମିତ ହେଲେ ପରିବାରର ସବୁ ସଦସ୍ୟଙ୍କର ମଙ୍ଗଳ ହୋଇଥାଏ। ଶିକ୍ଷା ଦୀକ୍ଷା, ଖାଦ୍ୟପେୟ, ପୋଷାକ, ସ୍ୱାସ୍ଥ୍ୟର ଯତ୍ନ କେଉଁଥିରେ ଅଭାବ ହୁଏ ନା। ପରିବାର ବଢ଼ିଲେ ଦୁଃଖ ମଧ୍ୟ ବଢ଼ି ବଢ଼ି ଚାଲେ। ପୁଅ ହେଉ ଅବା ଝିଅ ହେଉ, ପରିବାରକୁ ଗୋଟିଏ ସନ୍ତାନ ମଧ୍ୟରେ ସୀମିତ କରିପାରିଲେ ପରିବାରର ମଙ୍ଗଳ ହେବା ସହ ସମାଜ ଓ ଦେଶର ମଙ୍ଗଳ ହେବ। ଆଜି ଶୁଣିବା ତଥ୍ୟ ସମ୍ବଳିତ ରୂପକ।

ସବୁ ବଗିଚାଠୁ ଭିନ୍ନ ମୋର ବଗିଚା, ସବୁ ଘରଠୁ ଭିନ୍ନ ମୋର ଘର। କାରଣ ମୋ ପ୍ରଳୟର ସୃଷ୍ଟିକାରିଣୀ ମୁଁ ନିଜେ, ମୁଁ କେତୁକୀ ମା। କେତେ କୋହର ବନ୍ଧ ଭାଙ୍ଗି ମୁଁ ଆଜି ଦେଉଛି ମୋ ଦୁଃଖର ଜମାନବନ୍ଦୀ। 18 ବର୍ଷ ନ ପୁରୁଣୁ 15 ବର୍ଷ ବୟସରେ ହେଲା ମୋର ବାହାଘର ଜଣେ ମଦ୍ୟପ ଡ୍ରାଇଭର ସଙ୍ଗେ। ପିତିରେ ମନ୍ତ୍ରପାଠ ହେଲା, ସାଇ ଭାଇ ଭୋଜି ଖାଇ ଘରକୁ ଫେରିଲେ, ଆଉ ମୁଁ ଶାଶୁ ଘରକୁ ଆସିଲି ସବାରି ଭିତରେ ବନ୍ଦୀ ହୋଇ।

0: ଆମ ଜୀବନର ପହିଲି ରାତି ଆସିଲା।
1: ଓଢ଼ଣା ଟିକେ ଥର ଖୋଲ। ଆରେ ଖୋଲ ବାବା, ସବୁ ଲାଜ ତ ତୁମ ପାଖରେ ଦେଖୁଛି। ଦେଖ ରାତିରେ ସମସ୍ତେ ଶୋଇଗଲେଣି, ଆଉ ଚୁପଚାପ କାହିଁକି? ଆରେ ତମେ ଏପରି ହଉଛ ଯେ ମୁଁ ପରା ଅଛି, ଆଉ ମୋତେ ଭୟ କର। ଆସ ଆସ ପାଖକୁ ଆସ। ପାଗଳଟା ଦେଖ ଦୀପ କେମିତି ଜଳୁଛି। ପୁରୋହିତ କହିଛନ୍ତି ସାରା ରାତି ଘିଅ ଦୀପ ଯେମିତି ନ ଲିଭେ।
0: ତମେ ବସ।
1: ଆରେ ନା ନା, ବସ ନା ବସ, ସଳିତାକୁ ମୁଁ ଉପରକୁ ଉଠେଇଦେବି। ଏ ଦେଖିଲ ଏଇଟା କ'ଣ?
0: ପୋଡ଼ା ନଡ଼ିଆ।
1: ହଁ, ଆମ ହମନିଆରେ ସିଝିଛି ସେଇଟା। ପୁରୋହିତ କହିଛନ୍ତି ଏହାକୁ ସ୍ୱାମୀ ସ୍ତ୍ରୀ ଉଭୟ ଖାଇଲେ ସନ୍ତାନ ଜନ୍ମ ହୁଅନ୍ତି।
0: ମୁଁ କିଛି ଜାଣିନି।
1: ନିଅ ନିଅ, ଖାଅ ନା ଖାଅ।

0: ନାଇଁ ଛାଡ଼ ମୋତେ, ଛାଡ଼ ନା।
1: ଆରେ ସେମିତି କହନ୍ତି, ଆଜି ପରା ମୋ ଚଉଠି ରାତି। ଏଇ ଦେଖ ଜହ୍ନ କେମିତି ଝରକା ସେପଟେ ଓହଳିଛି ଆକାଶରୁ, ଦେଖ।
0: ଛାଡ଼ ମୋତେ, ଛାଡ଼।

0: ନାଇଁ ନାଇଁ ନାଇଁ ନାଇଁ ମୋ ସୁନା ଝିଅ, ମୋ ସୁନାଟା ପରା ଲୋ, ମୋ ଧନଟା ପରା, ମୋ ଗେହ୍ଲା ଝିଅ, ମୁଁ ଖାଇଦେ ଖାଇଦେ ବୋଲ ଖାଇଦେ ମୋ ସୁନାଟା ପରା, ନାଳ ନାଳ ଜମା କାନ୍ଦନ୍ତିନି ଜମା, ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ।
1: ଗୋଟିଏ ପିଲାରେ ସନ୍ତୁଷ୍ଟ ହେଲେନି ସ୍ୱାମୀଙ୍କର ପରିବାର। ସ୍ୱାମୀ ଚାହିଁଲେ ହୁଏତ ଏଥର ପୁଅଟିଏ ହୋଇପାରେ, ଝିଅ ସାଙ୍ଗକୁ ପୁଅଟିଏ ହେଲେ ଘର କାଳେ ପୁରି ଉଠିବ, ମୁଁ ମନା କରିପାରିଲିନି। ପହିଲି ରାତିରେ ସେଇ ଜମଝାଳ ପୁଣି ଚକେଇ ଆସିଲା ଦେହ ସାରା। 18 ବର୍ଷ ପୂର୍ବରୁ ମୁଁ ଦ୍ୱିତୀୟବାର ଗର୍ଭବତୀ ହେଲି।
2: ସମସ୍ତେ ବେଶୀ ଛୁଆ ପିଲା ହେଲେ ଭାବୁଛନ୍ତି ଯେ ସ୍ତ୍ରୀ ଲୋକମାନେ ହିଁ ବେଶୀ ଛୁଆ ଜନ୍ମ କରୁଛନ୍ତି, ଗାଳି ଦିଅନ୍ତି ଏତେ ଛୁଆ ଜନ୍ମ କରୁଛ ତୁମେ, କିନ୍ତୁ ଦେଖିବାକୁ ଗଲେ ତାଙ୍କର ଅସହାୟ ବୋଧଟା ହିଁ ବେଶୀ ଭାବରେ ଦାୟୀ। ସ୍ୱାମୀମାନେ ଟିକେ ଯାହା ହେଲେ ବି ତାଙ୍କର ଗୁଡ଼ା କ'ଣ ଅଛି, ଟିକେ ସମ୍ଭୋଗର ଲାଳସା ଟିକେ ବେଶୀ ଅଛି, ସେମାନେ ଛୁଆ ପିଲା ଦାୟିତ୍ୱଟା ତ ଜନ୍ମ କରିବାକୁ ପଡ଼ୁନି ବୋଲି ସେମାନଙ୍କୁ କିଛି କଷ୍ଟ ହୁଏନି। ସେମାନେ ତାଙ୍କର ଯେତେବେଳେ ଇଚ୍ଛା ସେତେବେଳେ ତାଙ୍କର ଆସିଲେ ଚାଲିଗଲେ ସବୁ ଜଞ୍ଜାଳ ମୁଣ୍ଡଉଛି ମା। ଆଉ କେତେ ଜଣ ସ୍ତ୍ରୀ ଲୋକ ବି ଭାରତରେ ଅଛନ୍ତି ଯେ ଯେଉଁମାନେ ସ୍ୱାମୀ ଉପରେ କିଛି କହିଲେ ଚଳେ ବା ବୁଝିଲେ, ଯଦି ସ୍ୱାମୀ ଅବୁଝା ହବ ସ୍ତ୍ରୀ ଲୋକଟିଏ କରିବ କ'ଣ? ସ୍ତ୍ରୀ ଲୋକଟିଏ ତ ସ୍ୱାମୀର ଅଧୀନ ହେଇକି ରହିଥିବ, ବିଶେଷ କରି ଭାରତର ସ୍ତ୍ରୀ ଲୋକମାନେ ବେଶୀ। ଆଉ ସ୍ୱାମୀ ଯଦି ଏ ଜିନିଷଟା ଯଦି ସିଏ ଗ୍ରାଟିଫାଏ ନ କରୁଛି ତାହେଲେ ସେମାନେ ତାଙ୍କର ଅନ୍ୟତ୍ର ବ୍ୟବସ୍ଥା କରିନେବେ, ଯେଉଁଟାକି ସ୍ତ୍ରୀ ପକ୍ଷରେ ଅସହ୍ୟ, ତେଣୁ ସିଏ ଅନେକ ସମୟରେ ସେମାନଙ୍କୁ ବରଦାସ୍ତ କରିବାକୁ ବାଧ୍ୟ ହୁଏ।
3: ମୋ ମତରେ ଜଣେ ବୋହୂ ହିସାବରେ ବା ସ୍ତ୍ରୀ ହିସାବରେ ଆକୁ ସହିନେବା ଉଚିତ ନୁହେଁ, କାରଣ ଏହା ଏକ ସାମାଜିକ ଅନ୍ୟାୟ। ଝିଅ ହେଲା ବୋଲି ଯେ ଆମେ ବାରମ୍ବାର ଗର୍ଭବତୀ ହେବା ସେଇଟା ଠିକ ନୁହେଁ, ବରଂ ଆମେ ଯଦି ଝିଅଟିକୁ ପୁଅ ହିସାବରେ ଗଢ଼ିପାରିବା ସେତିକି ସମାନ ସୁବିଧା ସୁଯୋଗ ଦେଇପାରିବା, ସେ ମଧ୍ୟ ପୁଅଟିଏ ଆମେ ଯେଉଁଥିପାଇଁ ଆଶା କରୁଛେ ଝିଅଟି ବି ସେଇ ଆଶା ପୂରଣ କରିପାରିବ, ତା ନ କରି ଆମେ ଗୋଟେ ଅସୁସ୍ଥ ମାନସିକତାର ପରିଚୟ ଦେଇ ଝିଅଟିଏ ହେଲା ବୋଲି ମନ ଦୁଃଖ କରି ବା ସ୍ତ୍ରୀକି ଗାଳିଗୁଲଜ ଦେଇ ବାରମ୍ବାର ଯେଉଁ ଏଇ ଜନ୍ମ ନିୟନ୍ତ୍ରଣ ନ କରିକି ବଢ଼େଇ ଚାଲୁଛୁ ଜନସଂଖ୍ୟା, ସେଇଟାକୁ ଗ୍ରହଣ କରିନେବା ଜଣେ ସୁସ୍ଥ ମସ୍ତିଷ୍କର ଲକ୍ଷଣ ନୁହେଁ। ତେଣୁ ମୁଁ ଚାହେଁ ସବୁ ସ୍ତ୍ରୀ ଲୋକମାନେ ବୁଝିବା ଉଚିତ, ଏବଂ ଯିଏ ବୁଝୁନାହିଁ, ଯଦି ସ୍ୱାମୀ ବୁଝୁନାହିଁ, ତାକୁ ବାରମ୍ବାର ଚେଷ୍ଟା କରିବା ଉଚିତ, ବୁଝେଇବା ଉଚିତ ଯେ ନା ଆମେ ଦୁଇଟି ସନ୍ତାନରେ ରହିବା ଉଚିତ, ତା ପୁଅ ହଉ ବା ଝିଅ ହଉ, ତାହେଲେ ଜନସଂଖ୍ୟା କମିବ ଏବଂ ସନ୍ତୁଳନ ରହିବ।

ଗୋଟେ ଝିଅ କୋଳକୁ ଆସିଲେ। ଘରେ କାହାରି ମନରେ ସୁଖ ନଥିଲା, ଯେମିତି ସବୁ ଦୋଷ ମୋରି। ସ୍ୱାମୀ ଆସ୍ତେ ଆସ୍ତେ ଦୂରେଇ ଗଲେ, ସବୁବେଳେ ଚିଡ଼ିଚିଡ଼ା ଭାବ, କଥାରେ କଥାରେ ମାରଧର। ମୋ ଦୁଃଖର ନିଆଁ ପଡ଼ିବା ଏଇଠୁ ଆରମ୍ଭ ହେଲା।

0: ଟିକେ କୁହ, ସାନ ଝିଅ ଶୋଇଛି ପରା।
1: ଚୁପ, ବେଶୀ କଥା କହୁଛି, ବେଶୀ କଥା କହିବୁନି କହୁଛି। ସାନ ଝିଅ ଶୋଉଛି ତ ଶୋଉ, କିଏ ମନା କଲା? ଆଉ ତିନି ଜଣ କୋଉଠି?
0: ତାଙ୍କ ଜେଜେମା ପାଖରେ ଶୋଇଛନ୍ତି।
1: ୟାକୁ ବି ନେଇ ସେଠି ଶୁଆଇ ଦେ। ମୁଁ ଆଜି ମସଗୁଲ ଅଛି, ଆଉ ଏ ରାତି ବି ଖୁବ ମଚୁଆଲା।
0: ପୁଣି ମଦ ପିଇଛ, ଚାରି ଚାରିଟା ଝିଅର ବାପ, ଥରେ ବି ସେମାନଙ୍କ ଭଲ ମନ୍ଦ ବୁଝିଲନି। ବଡ ଝିଅକୁ ଟୀକା ଲଗେଇଲନି, ହେଲା ପୋଲିଓ। ସାନଟାକୁ କାଲି ଠାରୁ ଜ୍ୱର, ପାଖରେ ପଇସା ନାହିଁ ଡାକ୍ତରୀ ଔଷଧ କିଣିବାକୁ, ଆଉ ପୁଣି କୋଉ ଆଶାରେ ଆସିଛ?
1: ଚୁପ କର କହୁଛି, ଚୁପ କର। ନିଜ ଗିରସ୍ତ ସହିତ ଏପରି ଟାଇ ଟାଇ କଥାବାର୍ତ୍ତା କରୁଛୁ, ଲାଜ ନାହିଁ ମୁହଁରେ? ଭୁଲ ତ ତୋର, ନାରୀ ହେଇବି ନାରୀ ତ ନାହିଁ ତୋ ପାଖରେ, ପୁଅଟିଏ ଜନ୍ମ ଦେବାର ତ କ୍ଷମତା ନାହିଁ, ଅଥଚ କଳି କରିବାକୁ ଆଗବର ନାହିଁ।
0: ଈଶ୍ୱରଙ୍କୁ ଯାହା ବରାଦ ଥିବ ହବ, ମୋର କଣ କରିବାର ଅଛି?
1: ଯୋଉ ମା ପୁଅ ପାଏ ନା ସେ କି ମା? ମୁଁ ମଲା ପରେ ମୋ ବଂଶର ମର୍ଯ୍ୟାଦା ରଖିବ କିଏ? ମୋ ପିଣ୍ଡ ଦେବ କିଏ? ତୁ କହ।
0: ସେ ଅଶୁଭ କଥା ଗୁଡାକ ରାତିଟାରେ କୁହନି। ଦେଖ, ଆମର ତ ଏତେ ପିଲା, ଆଉ କଣ ଦରକାର?
1: ଆଉ କଣ ଦରକାର? ଆଉ ମାତ୍ର ଗୋଟିଏ ଦରକାର, ସେ ବି ପୁଣି ପୁଅ।
0: ଛାଡ଼,
1: ଆଜି ମୁଁ ଛାଡ଼ିବାକୁ ଆସିନି।
2: ଦେଖନ୍ତୁ ଆଜ୍ଞା, ମୁଁ ଜଣେ ଡାକ୍ତର ହିସାବରେ କହୁଛି ଯେ ଆମେ କହୁଛେ ପୁଅଟି ନହେଲା, ଏଥିପାଇଁ ଆମେ ସ୍ତ୍ରୀକୁ ବା ନାରୀକୁ ସମ୍ପୂର୍ଣ୍ଣ ଦାୟୀ କରୁଛେ ଏବଂ ସେ ଝିଅ ପିଲାଟି ଜନ୍ମ କରୁଛି, ଏଣୁ ଆମେ ଭାବୁଛେ ଯେ ସେ ସମ୍ପୂର୍ଣ୍ଣ ଭାବରେ ଏଇଟା ନାରୀର ଦାୟିତ୍ୱ, କିନ୍ତୁ ତାହା ଠିକ୍ ନୁହେଁ। ଏଥିପାଇଁ ପୁରାପୁରି ପୁରୁଷର ଦାୟିତ୍ୱ, କାରଣ ପୁରୁଷ ପାଖରେ ଯେଉଁ ୱାଇ ଏକ୍ସ କ୍ରୋମୋଜୋମ୍ ଅଛି, ଯେଉଁଟା ହେଲେ ଆମର ପୁରୁଷ ପିଲାଟି ହେବ ୱାଇ ଏକ୍ସ କ୍ରୋମୋଜୋମ୍ ହେଲେ, ନାରୀ ପାଖରେ ତ ଏକ୍ସ ଅଛି, ୱାଇ କ୍ରୋମୋଜୋମ୍ଟି ଯିବ କେଉଁଠୁ? ପୁରୁଷ ପାଖରୁ। ତାହେଲେ ଯାଇ ସିନା ଆମର ପୁଅ ପିଲାଟି ଜନ୍ମ ହେବ, ତେଣୁ ଆମେ ଝିଅ ପିଲାଟି ଜନ୍ମ ହେଲେ ଆମେ ନାରୀକୁ ଦାୟୀ କରିବାକୁ ସଙ୍ଗେ ପୁରୁଷକୁ ଦାୟୀ କରିବା, କିନ୍ତୁ ପୁଅ ପିଲାଟି ପାଇଁ ସମ୍ପୂର୍ଣ୍ଣ ଭାବରେ ପୁରୁଷ ହିଁ ଦାୟୀ ହେବ।
3: ମୁଁ ଜଣେ ଷ୍ଟାଫ୍ ନର୍ସ ବାରିପଦା ହେଡ଼କ୍ୱାର୍ଟର ହସ୍ପିଟାଲରେ, ଆମର ସ୍ୱାମୀ ସ୍ତ୍ରୀ ମାନେ ଗାଁମାନଙ୍କର ସବୁ ସ୍ୱାମୀ ସ୍ତ୍ରୀମାନେ ତାଙ୍କର ଭାବୁଛନ୍ତି, ତାଙ୍କ ଦୁଇ ଜଣ ସମସ୍ତେ ମିଳିମିଶି ସବୁବେଳେ ରହୁଛନ୍ତି, ଅପରେସନ୍ ହେବା ପାଇଁ ରାଜି ହେଉନାହାନ୍ତି, ଯାହାଫଳରେ ବହୁତ ପିଲା ସଂଖ୍ୟା ବଢ଼ି ଚାଲିଛି। ଅପରେସନ୍ ହେବା ପାଇଁ ରାଜି ହେଉନାହାନ୍ତି କାରଣ ସେମାନେ କହୁଛନ୍ତି ଦେହ ଖରାପ ହେବ, କାମ କରିପାରିବେନି, ଏମିତି ବହୁତ କିଛି କାରଣ। ନିରୋଧ ମଧ୍ୟ ସେମାନେ ବ୍ୟବହାର କରୁନାହାନ୍ତି, ତେଣୁ ଗୋଟେ ପିଲା ହେଲା ପରେ 5 ବର୍ଷ ଗ୍ୟାପ୍ ରଖିବା କଥା, କିନ୍ତୁ ସେମାନେ ବର୍ଷକୁ ଗୋଟେ ଲେଖା ପିଲା ଜନ୍ମ କରି ଚାଲିଛନ୍ତି। ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଯଦି ସ୍ୱାମୀ କଥା ନ ମାନିବ ସ୍ତ୍ରୀ, ସ୍ୱାମୀ ରାଗି ଯାଉଛନ୍ତି। ଟାବ୍ଲେଟ୍ ମଧ୍ୟ ସେମାନେ ଖାଉନାହାନ୍ତି ଯେ ଦୁର୍ବଳ ଲାଗୁଛି, ମୁଣ୍ଡ ବୁଲାଉଛି, ନିରୋଧ ମଧ୍ୟ ବ୍ୟବହାର କରୁନାହାନ୍ତି, କହୁଛନ୍ତି ଦେହ ଖରାପ ହେବ ସେଥିରେ, ଏମିତି ବହୁତ କିଛି କାରଣ ତାଙ୍କର ସବୁ ଦେଖାଉଛନ୍ତି, କିନ୍ତୁ ସେସବୁ ତାଙ୍କର ଭୁଲ ଧାରଣା। କପଟି ମଧ୍ୟ ସେମାନେ ୟୁଜ୍ କରୁନାହାନ୍ତି ଯେ କହୁଛନ୍ତି ପେଟ ବଥା ହେଉଛି, ବ୍ଲିଡ଼ିଂ ହେଉଛି, ଏମିତି ବହୁତ କିଛି ଦେହ ଖରାପ ହେଉଛି, ଦୁର୍ବଳ ଲାଗୁଛି, ଏମିତି କହି କପଟି ମଧ୍ୟ ସେମାନେ ବ୍ୟବହାର କରୁନାହାନ୍ତି। କପଟି ବ୍ୟବହାର କଲେ ସେସବୁ କିଛି ହୁଏନି, ସେମାନଙ୍କର ସେସବୁ ଭୁଲ ଧାରଣା।
4: ପୁତ୍ର ସନ୍ତାନର ମୋହରେ ଅସାମାଜିକତା ପଛରେ ଧାଇ 8ଟି କନ୍ୟାଙ୍କୁ ଜନ୍ମ ଦେଲି, କମର ନଇଁ ଗଲା, ଦେହ ଦୁହିଁ ଗଲା, ପିନ୍ଧିବାକୁ କନା, ଖାଇବାକୁ ଦାନା ଅଟିଲାନି। 2ଟି ପିଲା ମାନସିକ ବିକଳାଙ୍ଗ ହୋଇ ଜନ୍ମ ହୋଇଥିଲେ, ଏପରି ସର୍ବହରା ଅବସ୍ଥାରେ ଚୋରି କରିବାକୁ ଯାଇ ସ୍ୱାମୀ ମୋର ପୁଲିସ ଗୁଳିରେ ପ୍ରାଣ ହରାଇଲେ।
5: ଆଉ

0: ନାଁ ହେଲା ଶ୍ରୀ ବୀରେନ୍ଦ୍ରନାଥ ସି। ମୋର ଏତେ ଗୁଡ଼ିଏ ପିଲା ଛୁଆ ଇଏ କରିବାର ଇଏ ନଥିଲା। ମୁଁ କହିଲି କି ଗୋଟେ କି ଦୁଇଟା ଛୁଆ ପିଲା ହେଇଯାଉ, ହେଇଗଲା ପରେ କରିବା ଚଳୁ, ପରେ ଚଳୁ ପାଇଁ ଅସୁବିଧା ହେଉଛି ବୋଲିକି ଲୋକମାନଙ୍କର ପାଖରୁ ଧାର ଉଧାର କରି ଚଳୁ ପରେ ଚଳୁ କରେ।
1: ମୋ ନାଁ ଶ୍ରୀ ଧ୍ରୁବଚରଣ ଆଚାର୍ଯ୍ୟ। ହଁ, ଇଏ ତ ବର୍ତ୍ତମାନ ତ ଆମକୁ ସବୁଆଡ଼େ ଯାଇକରି ଗ୍ରାମାଞ୍ଚଳରେ ବୁଝିବାକୁ ପଡ଼ୁଛି। ଛୋଟ ପରିବାର ସୁଖୀ ପରିବାର ଏକଥା ଆମେ ସମସ୍ତଙ୍କୁ କହୁଛୁ, ଏବଂ ଆମର ବର୍ତ୍ତମାନ ସରକାରୀ ସ୍ତରରେ ବି ବର୍ତ୍ତମାନ ଆହ୍ୱାନ ଦିଆହେଇଛି, ଆଜିର ଆହ୍ୱାନ ଏକ ହିଁ ସନ୍ତାନ। ଅଧିକାଂଶ ପରିବାର ଅଛି, କେତେ ଲୋକ ଚାହୁଁଛନ୍ତି ନାଇଁ ଆମର ଗୋଟେ ପୁଅ ଦରକାର। କେତେ ଗୁଡ଼ିଏ ପରିବାର ଅଛି, କେତେ ଲୋକ କହୁଛନ୍ତି ନାଇଁ ଆମର ପୁଅଟିଏ ନହେଲେ ଆମେ ପରିବାର କଲ୍ୟାଣ ଅସ୍ତ୍ରୋପଚାର କେମିତି କରିଦେବୁ। ବଡ଼ ଦୁଃଖର କଥା ଯେ ଗୋଟେ ପୁଅକୁ ଅପେକ୍ଷା କରିକରିବି ତାଙ୍କର 5-7 ଝିଅ ହେଇଗଲାଣି, କିନ୍ତୁ ବହୁ କଷ୍ଟରେ ବୁଝେଇଲା ପରେ ବି ସେମାନେ ଆସୁନାହାନ୍ତି ପରିବାର କଲ୍ୟାଣ ଅସ୍ତ୍ରୋପଚାର କରିବାକୁ। ଏଭଳି କ୍ଷେତ୍ରରେ ମଧ୍ୟ ଦେଖାଯାଇଛି ବାସି ବଡ଼ ଅସୁବିଧା କଥା ଯେ ଆମେ ଯେତେ ବୁଝାଉଛୁ, ଝିଅ ହଉ ବା ପୁଅ ହଉ, ସମସ୍ତେ ତ ପରିବାରର ସମ୍ପଦ। ଯଦି ଗୋଟେ ଝିଅ ଜନ୍ମ ହେଇଛି ତାକୁ ବି ଆମେ ଯଦି ଠିକ୍ ଭାବରେ ଶିକ୍ଷା ଦେବା, ଲାଳନ ପାଳନ କରିବା ଏବଂ ଭଲ ମଣିଷ କରି ଗଢ଼ିପାରିବା, ସେ ବି କ'ଣ ପୁଅ ଭଳିଆ ସୁନାମ କରିବ ନାହିଁ କି? କିନ୍ତୁ ହଁ, ଏକଥା ମଧ୍ୟ ସମସ୍ତେ ବିଶ୍ୱାସ କରୁଛନ୍ତି ଯେ ଅଧିକାଂଶ ଲୋକଙ୍କର ବିଶ୍ୱାସ ଯେ ନାଇଁ ପୁଅଟିଏ ହେଲେ ପିଣ୍ଡ ଦେବ, ଆମର ପୂର୍ବପୁରୁଷ ରକ୍ଷା କରିବ, ଏଇ ବିଶ୍ୱାସ ମଧ୍ୟ ରହିଛି। ତେଣୁ ଏଇଭଳିଆ ସବୁ ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ଆମକୁ ପ୍ରକୃତରେ ଗାଁ ଗହଳିରେ ବଡ଼ କଷ୍ଟ କରିବାକୁ ପଡ଼ୁଛି, ଲୋକମାନଙ୍କୁ ବୁଝେଇବାକୁ ପଡ଼ୁଛି। ଚଳଚ୍ଚିତ୍ର କରି ବୁଝାଉଛୁ, ଦାସକାଠିଆ କରି ବୁଝାଉଛୁ, ଗ୍ରୁପ୍ ମିଟିଂ କରି ଦଳଗତ ଆଲୋଚନା କରିକିରି ମଧ୍ୟ ଆମେ ବୁଝାଉଛୁ, ବ୍ୟକ୍ତିଗତ ସାକ୍ଷାତକାରରେ ବୁଝାଉଛୁ, କିନ୍ତୁ ଲୋକଙ୍କୁ ବୁଝେଇକିରି ସେମାନେ ଗ୍ରହଣ କଲେଣି ବହୁତ ଜିନିଷ। ଆଜିକାଲି ଲୋକ ବହୁତ ମଧ୍ୟ ବୁଝିଗଲେଣି ଯେ ଆକ୍ଚୁଆଲି ପ୍ରକୃତରେ ଝିଅ ହଉ ବା ପୁଅ ହଉ, ସେମାନେ ମଧ୍ୟ ପରିବାରର ସମ୍ପଦ।
2: ଆଜି ମୋର କନ୍ୟାମାନେ ମୋଠୁ ବିଚ୍ଛିନ୍ନ, ଆଉ ମୁଁ ପରିତ୍ୟକ୍ତା। ମୋ ପରି ଶହ ଶହ କେତକୀ ମାଙ୍କର ଏ ଅବସ୍ଥା କେବେ ସୁଧୁରିବ? କେବେ କେବେ ଜାଣିଶୁଣି ଭୁଲ କରିବା ବନ୍ଦ ହେବ?

0: ସମ୍ବଳିତ ରୂପକ ହାତଗଢ଼ା ଦୁଃଖ ରୂପକଟିକୁ ରଚନା ଓ ପ୍ରଯୋଜନା କରିଥିଲେ ତରୁଣକାନ୍ତି ରାଉତ।
1: ଭଉଣୀ, ଆମ ମଧ୍ୟରୁ ଅନେକ କର୍ମଜୀବୀ। ଜଣେ କର୍ମଜୀବୀ ମହିଳା ବାହାର କାମ ସହ ଘରର ମଧ୍ୟ ଦାୟିତ୍ୱ ତୁଲାଇଥାନ୍ତି। ତେବେ ପରିବାରର ସବୁ ସଦସ୍ୟଙ୍କର ସହଯୋଗ ରହିଲେ ଯାଇ ଜଣେ ଏଇ ଦୁଇଟି ଯାକ କାର୍ଯ୍ୟକୁ ସୁରୁଖୁରୁରେ କରିପାରିବ। ଆଜି ଆସନ୍ତୁ ଜଣେ କର୍ମଜୀବୀ ଭଉଣୀଙ୍କ ସହ ହୋଇଥିବା କଥାବାର୍ତ୍ତା ଶୁଣିବା। କ'ଣ ଭଉଣୀ, ଆପଣଙ୍କ ନାଁଟା?
2: ମୋ ନାଁ ମିନତୀ ମହାନ୍ତ, ଘର ବେତନଟି।

0: ଘରେ ସବୁ ଆପଣଙ୍କର କିଏ କିଏ ଅଛନ୍ତି?
1: ବାପା ମା ଆଉ ଭାଇ ଭାଉଜ,
0: କେତେ ଭାଇ ଭଉଣୀ ଆପଣମାନେ?
1: ଆମର ତିନି ଭଉଣୀ ଗୋଟେ ଭାଇ।
0: ଆଉ ଶାଶୁ ଘରେ କିଏ କିଏ ଅଛନ୍ତି?
1: ଶାଶୁ ଏକୁଟିଆ ଏବେ ରୁହନ୍ତି, ଦୁଇ ଭାଇ ତାଙ୍କର ବାହାରେ ରୁହନ୍ତି।
0: ଆଚ୍ଛା, ଆପଣଙ୍କ ସ୍ୱାମୀ ଆଉ ଦିଅର
1: ହଁ
0: ବାହାରେ ରୁହନ୍ତି,
1: ହଁ
0: ସେମାନେ। ଆପଣ କ'ଣ କରୁଛନ୍ତି?
1: ନର୍ସିଂ ହୋମ୍ରେ ସେବିକା ହିସାବରେ କାମ କରେ, ପ୍ରାଇଭେଟ ନର୍ସିଂ ହୋମ୍ରେ।
0: ଏଇ ସେବିକା ରୂପେ କାମ କରିବା ପାଇଁ କାହିଁକି ଇଚ୍ଛା କଲେ ଆପଣ?
1: ମୋର ଲୋକଙ୍କ ପ୍ରତି ବହୁତ ଦୟା, ମୁଁ କିଛି ଗୋଟେ କରିବା ପାଇଁ ଚାହୁଁଥିଲି, ତ ମୁଁ ପେସେଣ୍ଟ ମାନଙ୍କର ମୁଁ ଭାବିଲି ଲୋକମାନଙ୍କୁ ଟିକେ ସେବା କଲେ ମୋତେ ଭଲ ଲାଗେ, ଆଉ ପେସେଣ୍ଟ ମାନଙ୍କର ସେବା ଦେଇପାରିବି, ସେଥିପାଇଁ ମୁଁ ନର୍ସିଂ ହୋମ୍କୁ ବାଛିଲି।
0: କେତେ ବର୍ଷ ହେଲାଣି ସେବିକା ରୂପେ କାମ କରୁଛନ୍ତି?
1: 7 ବର୍ଷ ହେଲାଣି।
0: ଜଣେ ସେବିକା ରୂପେ ତ ଆପଣଙ୍କୁ ଅନେକ ପ୍ରକାର କାମ କରିବା ପାଇଁ ପଡ଼ୁଥିବ,
1: ଆଜ୍ଞା,
0: ତେବେ କ'ଣ କ'ଣ ସବୁ କାମ କରିବା ପାଇଁ ପଡ଼େ?
1: ପେସେଣ୍ଟ ଯେତେବେଳେ ଆସିଲେ ଆମେ ପେସେଣ୍ଟ ମାନଙ୍କୁ ଆଣି ବେଡ୍ରେ ବେଡସିଟ୍ ପକା ହୁଏ, ତାପରେ ବେଡ୍ରେ ପେସେଣ୍ଟ ମାନଙ୍କୁ ଶୁଆ ହୁଏ, ତାପରେ ପେସେଣ୍ଟ ମାନଙ୍କର ବିପି ମପା ହୁଏ, ତାପରେ ତାଙ୍କ ଟେମ୍ପରେଚର ଥିବ ଯଦି ଜ୍ୱର ମାପା ହୁଏ, ତାପରେ ଡକ୍ଟରକୁ ଡାକା ହୁଏ, ଡକ୍ଟର ଆସିଲେ ପେସେଣ୍ଟ ମାନଙ୍କୁ ଦେଖନ୍ତି, ପେସେଣ୍ଟ ଦେଖି ସାରିଲା ପରେ ସାର୍ ମାନେ ଯାହା ଆଡଭାଇଜ କରନ୍ତି ସେଟା ଆମେ ଲାବୋରେଟରୀକୁ ପଠେଇଥାଉ, ଆଉ ଯାହା ଇଞ୍ଜେକ୍ସନ ଯାହା ଆଡଭାଇଜ ହେଇଥାଏ ସେଟା ଆମେ ଦିଦିମାନଙ୍କୁ ଡାକି ଦଉ।
0: ନିଶ୍ଚିତ ରୂପେ ସେ ଅସୁସ୍ଥ ହେଲେ ଯାଇକି ଆସୁଥିବେ ଚିକିତ୍ସା ହେବା ପାଇଁ, ସେତେବେଳେ ରୋଗୀଙ୍କର ଯେଉଁ ଅବସ୍ଥା ଥାଏ, କେବଳ ଖାଲି ରୋଗୀଙ୍କର ନୁହେଁ ତାଙ୍କ ପରିବାର ଲୋକଙ୍କର ବି ମାନସିକ ଅବସ୍ଥା ଭଲ ନଥାଏ, ସେହି ସମୟରେ ଆପଣ କେମିତି ସେମାନଙ୍କୁ ସାହସ ଦିଅନ୍ତି, କେମିତି ସେମାନଙ୍କର ସେବା ଯତ୍ନ କରନ୍ତି ଟିକେ କହିବେ?
1: ପେସେଣ୍ଟ ମାନଙ୍କୁ ଆମେ ଆଗେ ଘର ଲୋକ ମିତି ଦେଖୁ, ତାଙ୍କ ସହିତ ଭଲ ବ୍ୟବହାର କରୁ, ପେସେଣ୍ଟ ମାନଙ୍କର ବୁଝାବୁଝି ସବୁ କରୁ, କ'ଣ ହେଇଛି, ଘର ଲୋକ ବହୁତ ବ୍ୟସ୍ତତା ଭିତରେ ରହିଲେ ବି ଆମେ ଘର ଲୋକଙ୍କୁ ବୁଝାଉଥାଉ ଯେ ଧୈର୍ଯ୍ୟ ଧରନ୍ତୁ, ପେସେଣ୍ଟ ଭଲ ହେଇଯିବ, ପେସେଣ୍ଟ ସହିତ ଆମେ ଭଲ କଥାବାର୍ତ୍ତା କରୁ, ତାଙ୍କ ଲୋକ ସହିତ ଆମେ ଭଲ ମିଶୁ, ପେସେଣ୍ଟର ସବୁ କେୟାର ନଉ।
0: ଯେଉଁ ରୋଗୀମାନେ ଟିକେ ଗୁରୁତର ଅବସ୍ଥାରେ ଆସିଥାନ୍ତି ସେମାନେ ନିଶ୍ଚିତ ରୂପେ 8 ଦିନ 10 ଦିନ 15 ଦିନ 20 ଦିନ ପର୍ଯ୍ୟନ୍ତ ବି ରୋଗୀ ଚିକିତ୍ସା ହେଉଥିବେ,
1: ଆଜ୍ଞା,
0: ତେବେ ଯେତେବେଳେ ଚିକିତ୍ସିତ ହେଇସାରିକି ସେ ଘରକୁ ଯାଆନ୍ତି ସେତେବେଳେ ଆପଣଙ୍କୁ କେମିତି ଲାଗେ?
1: ସେମାନେ ଖୁସି ହେଇଗଲା ପରେ ଆମକୁ ବହୁତ ଖୁସି ମିଳେ, ବହୁତ ଭଲ ଲାଗେ ଯେ ପେସେଣ୍ଟଟା ଗୋଟେ ଭଲ ହେଇଗଲା, ସେମାନେ ବି ଆମକୁ ବହୁତ ଭଲ ପାଆନ୍ତି, ପେସେଣ୍ଟ ଲୋକ ବି ବହୁତ କୁହନ୍ତି, ଭଲ କୁହନ୍ତି ଯାହା ଭଲ ହେଇଯାଇଛି।
0: ଆପଣ କେତେ ଆନନ୍ଦ ପାଉଛନ୍ତି
1: ସେଠାରେ? ମୁଁ ବହୁତ ଆନନ୍ଦ ପାଏ, କାହିଁକି ନା ପେସେଣ୍ଟ ସହିତ ମୁଁ ବେଶୀ ଟାଇମ ରହିଲେ ମୋତେ ବେଶୀ ଭଲ ଲାଗେ, ପେସେଣ୍ଟ ପାଖକୁ ଆଗେ ଯାଏ ଯେ ତାଙ୍କର ସବୁ କାମ ବୁଝେ, କ'ଣ ହେଇଛି କ'ଣ ନାହିଁ, ଖାଇଲେ କି ନାହିଁ, ମେଡିସିନ ଖାଇଛନ୍ତି କି ନାହିଁ, ଆଉ କେମିତି ଅଛନ୍ତି ସେ ସବୁ ପଚାରେ।
0: ଆଗକୁ ଏମିତି ସେବା କାମ ଜାରି ରଖିଥିବେ ନା ଆଉ କିଛି କ'ଣ କରିବେ ବୋଲି ଭାବୁଛନ୍ତି?
1: ମୁଁ ଆଗକୁ ସେବା କାମରେ ହିଁ ରହିବି, ମୋର ଆଗକୁ ଆଉ କିଛି କରିବାର ନାହିଁ।
0: ପରିବାରରେ କିଛି ଅସୁବିଧା ହୁଏ ଆପଣଙ୍କ ଘର ଲୋକଙ୍କର, ଘରେ କିଛି ଚିକିତ୍ସା କରିପାରନ୍ତି ସେମାନଙ୍କର?
1: ମୁଁ ଘରକୁ ଗଲାବେଳେ ଯଦି କାହାର ଦେହ ଖରାପ ହେଇଥାଏ କି ଗାଁରେ ଯାହାର ବି ହେଇଥାଏ କି ମେଡିସିନ ସେମାନେ ହସ୍ପିଟାଲରୁ ନେଇ ଆସିଥାନ୍ତି, ମୋତେ ଯଦି ପଚାରନ୍ତି ଦିଦି ମେଡିସିନଟା ମୋର ଦିଆ ହେଇନି ଏଟା ଦବା ପାଇଁ କହିଥିଲେ, ଯଦି ଥାଏ ତାହେଲେ ମୁଁ ଯାଇକି ଦେଇଦିଏ, ଆଉ ଯାହାର ଯଦି ସାଲାଇନ୍ ଫାଲାଇନ୍ ଲଗା ହେଇଥାଏ ତ ମଝିରେ ମୁଁ ଯାଇକି ତାଙ୍କ ଚେଞ୍ଜ ବି କରିଦିଏ, ଲଗେଇ ଦିଏ।
0: ପରିବାରର ଏବଂ ପଡ଼ୋଶୀମାନଙ୍କର ବି ଆପଣ ଯତ୍ନ ନିଅନ୍ତି?
1: ଆଜ୍ଞା।
0: ଘର କଥା ତ ବୁଝିବା ପାଇଁ ପଡ଼ୁଥିବ?
1: ଘର କଥା ହେଲେ ଶାଶୁ ଟିକେ ୟଙ୍ଗ ଅଛନ୍ତି, ସେ ଚଳେଇ ପାରନ୍ତି ସବୁ ଯାହା ଧର ଯୋଉଟା।
0: ତାହେଲେ ଆପଣଙ୍କୁ ବାହାରେ ରହି କାମ କରିବା ପାଇଁ ସୁବିଧା ହେଉଛି, ତଥାପି ବିଭିନ୍ନ କାମ ରହିଛି ଯେତେବେଳେ କି ଆପଣଙ୍କୁ ସେଇ କାମ ବି କରିକି ଆସିବା ପାଇଁ ପଡ଼ୁଥିବ କି ରହିବା ପାଇଁ ଘରେ ପଡ଼ୁଥିବ, ସେତେବେଳେ କେମିତିକା କରନ୍ତି ମିଳିମିଶିକି?
1: ମିଳିମିଶି ମାନେ ସେଇଟା ମୁଁ ଜାଣିଲି ଯଦି ମୋର ଏବେ କାମ ପଡ଼ିଛି, ତା କାମଟା ଘରେ କାମ ଯେହେତୁ ମୁଁ ସେଇଟା ମାନେ ଫାଲତୁରେ ଛୁଟି ନେଇ ନଥାଏ, ଧର ଯୋଉଟା ମୋର ଏମର୍ଜେନ୍ସି ଆସିଲା ସେଇଦିନ ମୁଁ ଛୁଟି ନେଇକି
0: ଯାଏ। ଅଧିକ କାମ ଯେତେବେଳେ ଥାଏ ଛୁଟି
1: ଛୁଟି
0: ତୁଲାନ୍ତି, ଧରନ୍ତୁ ଘରୁ ଡ୍ୟୁଟିକୁ ଆସିବେ ସେତେବେଳେ କେମିତି ସହଯୋଗ ପାଆନ୍ତି?
1: ସହଯୋଗ ମାନେ ମୋ ଶାଶୁ ଟିକେ ୟଙ୍ଗ ଅଛନ୍ତି, ସିଏ ମୁଁ ଧର ଉଠିକି ଗାଧେଇ ପାଧେଇ ସାରି ପୂଜା ଫୁଜା କରିସାରିଲି, ଭାତ ଫାତ ବସେଇଲି, ସିଏ ସେମିତି ପରିବା ଫରିବା କାଟିଦେଲେ, ରେଡ଼ି କରିଦେଲେ, ତରକାରୀ ଫରକାରୀ କରିଦେଲି, ସିଏ ପାଣି ଫାଣି ସବୁ ପୁରେଇ ଦେଲେ, ସବୁ କାମ ସିଏ ଟିକେ ସାହାଯ୍ୟ କରିଦିଅନ୍ତି, ଟିକେ ଶୀଘ୍ର ହେଇଛି ଖାଇସାରି ରେଡ଼ି ହେଇକି ପୁଣି।
0: ତେବେ ଆପଣ ଯେହେତୁ ରୋଜଗାର କରୁଛନ୍ତି, ଗୋଟେ ପଟେ ବାପାଙ୍କ ଘର ପରିବାର, ଅନ୍ୟ ପଟେ ଶାଶୁ ଘର ପରିବାର, ପଇସା ପତ୍ର କେମିତିକା ଖର୍ଚ୍ଚ କରନ୍ତି ସେଇଟା ବି ଗୋଟେ ଦାୟିତ୍ୱ କଥା।
1: ଆଜ୍ଞା, ପଇସା ପତ୍ର ଯେତେବେଳେ ଧର ବାପ ଘରେ ଦରକାର ହୁଏ, ବାପ ଘରେ ଯେତେବେଳେ ଦରକାର ହୁଏ ସେତେବେଳେ ଶାଶୁମାନଙ୍କୁ ଆଗେ ପଚାରେ ଯେ ବାପ ଘରେ ଏମିତି ଟିକେ ଦରକାର ଅଛି, ପଇସା ଦେବି କି ନାହିଁ, ସ୍ୱାମୀକୁ ପଚାରେ, ସିଏ ତ ଦବା ପାଇଁ କୁହନ୍ତି, ଯେତେବେଳେ ଧର ଏମର୍ଜେନ୍ସି ପଡ଼ିଲା ସେତେବେଳେ ଟିକେ ବାପ ଘରକୁ ପଇସା ଦେଇଦିଏ, ଧର ଶାଶୁ ଘରେ ଏବେ କାମ ପଡ଼ିଲା ଶାଶୁକୁ ବି ଟିକେ ଦେଇଦିଏ ଯେ ଏଇ ପଇସାଟା ରଖିଥାଉ।
0: ତେବେ ଏଇ ଯୋଉ ପର୍ବପର୍ବାଣି ସମୟରେ କିଛି ଉପହାର ଦିଅନ୍ତି କି ନାହିଁ?
1: ସେମିତି ମାନେ ଝିଅ ଛୁଆର ତ ସେଇ ଶାଢ଼ୀ ପଟେ ଆଉ ସେଇ ଚୁଡ଼ି ଶଙ୍ଖା, ସେଇ ନଣନ୍ଦ ମାନଙ୍କୁ ମୁଁ ସେମିତି ଚୁଡ଼ି ଶଙ୍ଖା ଶାଢ଼ୀ ସେମିତି ସମସ୍ତଙ୍କର ସେମ୍ ନେଇଯାଏ, ଯେହେତୁ ମୁଁ ଘରର ବଡ଼ ବୋଉ ନା, ସେମାନେ ଦୁଇ ଜଣ ଭଉଣୀ ଯୋଉ ସାନ, ଯଦି ବି ନେବି ଚାରିପଟ ଶାଢ଼ୀ ନିଏ, ଶାଶୁ ପାଇଁ ଗୋଟେ ନତି ଦୁଇ।

0: ଦୁଇ ହଳ ମୋର ଗୋଟେ
1: ଯେହେତୁ ଜଣେ କର୍ମଜୀବୀ ମହିଳା ମାନେ ଘର କାମ ତ ଯାହା କଲେ ବା ଯାହା ସହଯୋଗ କଲେ ତା ସହିତ ଯାହା ରୋଜଗାର କରୁଛନ୍ତି ତାକୁ ବି କେମିତିକା ଖର୍ଚ୍ଚ କରିବେ ସେଇଟା ବି ଗୋଟେ ଦାୟିତ୍ୱ। ଚାକିରି କରିବା ଦ୍ୱାରା ଘରର ଅର୍ଥନୀତି କେତେ ସୁଦୃଢ଼ ହଉଛି?
0: ଆମର ଘରର ଅର୍ଥନୀତି ଟିକେ ସୁଦୃଢ଼ ହେଇଛି।
1: ବାପାଙ୍କ ଘରେ ସବୁ କିଏ କିଏ ଅଛନ୍ତି?
0: ବାପାଙ୍କ ଘରେ ବାପା ଅଛନ୍ତି, ବୋଉ ଅଛନ୍ତି, ଭାଇ ଅଛି, ଭାଉଜ ଅଛି, ଆଉ ଗୋଟେ ଝିଅଟେ ଅଛି ଭାଇର।
1: ତ ଆପଣ ବାପାଙ୍କ ଘରକୁ ଯିବାକୁ ଚାହିଁଲେ ସେ ସମୟରେ ଆପଣ କେମିତି କଣ ମ୍ୟାନେଜ କରୁଛନ୍ତି ଶାଶୁ ଘର ଇଆଡ଼େ ଚାକିରି?
0: ଆଜି ଧର ଶାଶୁ ଘରେ ଗୋଟେ ଦିନ ରହିଲି, ସନ୍ଧ୍ୟାବେଳେ ସକାଳେ ଯଦି ବାପା ଘରକୁ ଗଲି ସନ୍ଧ୍ୟାବେଳେ ଫେରି ଆସିକି ଶାଶୁ ଘରେ ରହିଲି, ସକାଳେ ଉଠିକି ଡ୍ୟୁଟି ଆସେ।
1: ପାଖାପାଖି ଶାଶୁ ଘର
0: ପାଖାପାଖି ମାନେ ହବ 2-3 ଘଣ୍ଟା ରାସ୍ତା।
1: ଆପଣଙ୍କ ବାପାଙ୍କ ଘରଟା କୋଉଠି?
0: ରୂପସା।
1: ରୂପସା। ଆଉ ଶାଶୁ ଘରଟା?
0: ଶାଶୁ ଘର ହେଲା ଚିତ୍ରଡ଼ା।
1: ତେବେ ଯାହା ବି ହଉ ସମୟକୁ ବି ଆପଣ ସେମିତି ବାଣ୍ଟିକି
0: ବାଣ୍ଟିକି
1: କରୁଛନ୍ତି, ସମସ୍ତଙ୍କର ସହଯୋଗରେ ଆପଣ ନିଜର ଦାୟିତ୍ୱ ତୁଲାଇ ପାରୁଛନ୍ତି ଆଉ ପରିବାରକୁ ସୁରୁଖୁରୁରେ ଚଳାଇ ପାରୁଛନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ହଁ ଭଉଣୀ, ଆଜି ତ ସମୟ ହୋଇଯାଇଛି, ଆଜି ପାଇଁ ମହିଳା ମହଲ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

ଏଇଠି ରଖୁଛୁ ମହିଳା ମହଲ କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ଶର୍ମିଷ୍ଠା ମହାନ୍ତି, ଆକାଶବାଣୀ ବାରିପଦା। ସମୟ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।

0: ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଦ୍ୱାରା ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଛି ଏବଂ ଯେକୌଣସି ସାଧାରଣ ନାଗରିକ କିମ୍ବା ନିର୍ବାଚିତ ସଂସ୍ଥାର ସଦସ୍ୟଙ୍କ ପକ୍ଷରୁ ଆସୁଥିବା ଆବେଦନକୁ ସ୍ୱାଗତ କରାଯିବ। ସେ କହିଛନ୍ତି, ପ୍ରତ୍ୟେକ ଭାରତୀୟ ନାଗରିକଙ୍କର ନ୍ୟାୟାଳୟର ଦ୍ୱାରସ୍ଥ ହେବାର ଅଧିକାର ରହିଛି ଏବଂ ଆଇନ ଅନୁଯାୟୀ ଯାହା ପ୍ରାପ୍ୟ ତାହା ପ୍ରଦାନ କରିବା ପାଇଁ ଅଦାଲତ ସେମାନଙ୍କ ଅଭିଯୋଗ ଶୁଣିବେ ବୋଲି ସେ କହିଛନ୍ତି।
1: ସୁପ୍ରିମକୋର୍ଟ କେ ଦ୍ୱାର ସବକେ ଲିଏ ଖୁଲେ ହେ, କୋଇ ବି ପିଟିସନ କିସି ବି କୋଇ ବି ଚାହେ ଓ ଆମ ନାଗରିକ ହେ ୟା କୋଇ ମାନନୀୟ ସଦସ୍ୟ ହେ କିସି ଇଲେକ୍ଟେଡ ବଡି କା କୋଇ ବି ହେ, ଭାରତ କା ହର ନାଗରିକ କା ଉସକା ଅଧିକାର ହେ ଓ ହମାରେ ପାସ ଆଏ, ହମ କାନୁନ କି ବ୍ୟବସ୍ଥା ଓ କାନୁନ କେ ଅନୁରୂପ ସୁନୱାଇ କରେଙ୍ଗେ ଓର ଜୋ ଜିସକୋ ବନତା ହେ ଉସକୋ ଜରୁର ଉସକା ଅଧିକାର ଓ ଦେଙ୍ଗେ।
0: ଇଣ୍ଡିଆ ମେଣ୍ଟ ପକ୍ଷରୁ ତାଙ୍କ ସହ ସାକ୍ଷାତ ପାଇଁ କରାଯାଇଥିବା ଅନୁରୋଧ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ଗତକାଲି ତାଙ୍କୁ ସାକ୍ଷାତ ପାଇଁ ଏକ ପତ୍ର ମିଳିଥିଲା। ଏହାର ଉତ୍ତରରେ ସେ ଗତକାଲି ରାତିରେ ହିଁ ସାକ୍ଷାତ କରିବା ସମ୍ଭବ ନ ହେବାର କାରଣ ଜଣାଇ ଦେଇଥିଲେ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି, ପରସ୍ପର ନିର୍ଭରଶୀଳ ବିଶ୍ୱରେ ଆନ୍ତର୍ଜାତୀୟ ସହଯୋଗ କେବଳ କୂଟନୈତିକ ବିକଳ୍ପ ନୁହେଁ, ବରଂ ବିଶ୍ୱଶାନ୍ତି, ସୁରକ୍ଷା ଓ ସମୃଦ୍ଧି ପାଇଁ ଏକ ରଣନୈତିକ ଆବଶ୍ୟକତା। ଆଜି ନୂଆଦିଲ୍ଲୀରେ ଜାତୀୟ ପ୍ରତିରକ୍ଷା ମହାବିଦ୍ୟାଳୟର 66ତମ ପାଠ୍ୟକ୍ରମର ଅଧିକାରୀମାନଙ୍କୁ ସମ୍ବୋଧିତ କରି ସେ ଏହା କହିଛନ୍ତି, ବିଶ୍ୱସ୍ତରୀୟ ସହଯୋଗର ମୂଳ ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ ସାଧାରଣ ସ୍ୱାର୍ଥକୁ ଚିହ୍ନିବା, ସମ୍ମାନ ଦେବା ଏବଂ ତାହାକୁ ସାମୂହିକ କାର୍ଯ୍ୟରେ ପରିଣତ କରିବା। ଜଳବାୟୁ ପରିବର୍ତ୍ତନ ଓ ଆତଙ୍କବାଦ ଭଳି ବିଶ୍ୱସ୍ତରୀୟ ଆହ୍ୱାନର ମୁକାବିଲା ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ସେ କହିଛନ୍ତି, ବସୁଧୈବ କୁଟୁମ୍ବକମ୍ ଭାରତ ପାଇଁ କେବଳ ଏକ ସ୍ଲୋଗାନ ନୁହେଁ, ଅନ୍ୟ ଦେଶରେ ବିପର୍ଯ୍ୟୟ କିମ୍ବା ଦୁଃଖଦ ଘଟଣା ଘଟିଲେ ଭାରତ ପ୍ରଥମେ ସହାୟତାର ହାତ ବଢ଼ାଉଥିବା ଦେଶମାନଙ୍କ ମଧ୍ୟରେ ରହିଛି। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ହେବା ଭାରତର ଲକ୍ଷ୍ୟ, କିନ୍ତୁ ଅନ୍ୟ ଦେଶ ଉପରେ ଆଧିପତ୍ୟ ବିସ୍ତାର କରିବା କିମ୍ବା ସେମାନଙ୍କୁ ନିର୍ଦ୍ଦେଶ ଦେବା ଭାରତର ଲକ୍ଷ୍ୟ ନୁହେଁ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଗତ କିଛି ବର୍ଷ ହେବ କେନ୍ଦ୍ର ସରକାର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଏବଂ ଆଧୁନିକୀକରଣ ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଉଛନ୍ତି। ଅସ୍ତ୍ରଶସ୍ତ୍ର ନିର୍ମାଣଠାରୁ ଆରମ୍ଭ କରି ପ୍ରଶିକ୍ଷଣ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଆଧୁନିକୀକରଣ କରାଯାଉଥିବା ସେ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଭାରତୀୟ ସେନା ଏବଂ ଖାଦ୍ୟ ନିଗମ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଭାରତ ଏବେ ନିଜ ସୁରକ୍ଷା ପାଇଁ ଆବଶ୍ୟକ ଯନ୍ତ୍ରାଂଶର ଏକ ବୃହତ ଅଂଶ ଦେଶ ମଧ୍ୟରେ ନିର୍ମାଣ କରୁଛି। ସେ କହିଛନ୍ତି, ସୈନିକମାନଙ୍କୁ ପୁଷ୍ଟିକର ଭୋଜନ, ସଠିକ୍ ଉପକରଣ, ଗୁଣବତ୍ତା ସମ୍ପନ୍ନ ପ୍ରଶିକ୍ଷଣ ଓ ବ୍ୟାପକ ସୁବିଧା ମିଳିବା ଫଳରେ ସେମାନଙ୍କ ମନୋବଳ ବୃଦ୍ଧି ପାଇଛି।
2: ଆଜ ଆର୍ମି ଅର୍ ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ କି ବି ଷ୍ଟ୍ରାଟେଜିକ୍ ଲଜିଷ୍ଟିକ୍ ପାର୍ଟନରସିପ୍ ଏମ୍ୟୁ କି ଶାଇନିଙ୍ଗ୍ ଭି और नेशनल सिक्योरिटी को इन्हांस करने की दिशा में यह एक महत्वपूर्ण कदम है। मॉडर्न वॉरफेयर में केवल वेपन्स, प्लेटफॉर्म्स और टेक्नोलॉजी ही महत्वपूर्ण नहीं है। आज के युद्ध केवल फ्रंट लाइन पर नहीं जीते जाते, युद्ध के पीछे सप्लाई चेन की मजबूती, स्टोरेज की क्षमता, ट्रांसपोर्टेशन नेटवर्क्स, वेयर हाउसिंग इंफ्रास्ट्रक्चर और टाइमली रिप्लेसमेंट की क्षमता भी उतनी ही महत्वपूर्ण होती है।
0: ସାଉଦି ଆରବର ରିୟାଦସ୍ଥିତ କିଙ୍ଗ୍ ଖଲିଦ୍ ଅନ୍ତର୍ଜାତୀୟ ବିମାନ ବନ୍ଦର ଉପରେ ରବିବାର ପୁଣିଥରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ଓ ଆହତଙ୍କ ସମ୍ପର୍କରେ ଆକଳନ କରାଯାଉଥିବା ସାଉଦି ଆରବର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶନିବାର ଦିନ ମଧ୍ୟ ଏହି ବିମାନ ବନ୍ଦର ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଆହତ ହୋଇଥିବା 11 ଜଣ ଭାରତୀୟଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ରିୟାଦସ୍ଥିତ ଭାରତୀୟ ଦୂତାବାସ ସୂଚନା ଦେଇଛି। ମୃତକଙ୍କ ପରିବାର ପ୍ରତି ଦୂତାବାସ ଗଭୀର ସମବେଦନା ଜଣାଇବା ସହ ମୃତଦେହକୁ ଶୀଘ୍ର ଭାରତ ଫେରାଇ ଆଣିବା ସମେତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନେଉଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଦୂତାବାସ ସୂଚନା ଅନୁଯାୟୀ ଆହତ ଭାରତୀୟଙ୍କ ମଧ୍ୟରୁ 3 ଜଣଙ୍କ ଅବସ୍ଥା ଏବେ ଗୁରୁତର ରହିଛି। ଅନ୍ୟ 2 ଜଣ ସାଧାରଣ ୱାର୍ଡରେ ଚିକିତ୍ସାଧୀନ ଅଛନ୍ତି ଏବଂ ଅବଶିଷ୍ଟ ଆହତଙ୍କୁ ହସ୍ପିଟାଲରୁ ଛାଡ଼ି ଦିଆଯାଇଛି। ଏହି ଆକ୍ରମଣଗୁଡ଼ିକ ପଛରେ ୟେମେନ୍ର ହୁଥି ଗୋଷ୍ଠୀର ହାତ ଥିବା ଦାବି କରାଯାଇଛି। ସାଉଦି ଆରବର ରିୟାଦ ବିମାନ ବନ୍ଦର, ଦମାମ ବିମାନ ବନ୍ଦର ଏବଂ ଦେଶର ପୂର୍ବାଞ୍ଚଳରେ ଥିବା ତୈଳ ଓ ଗ୍ୟାସ୍ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି 4 କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଥିବା ହୁଥି ଗୋଷ୍ଠୀ ଦାବି କରିଛି। ନୂଆଦିଲ୍ଲୀରେ ସୁରକ୍ଷାଗତ କାରଣରୁ ଆଜି ଅପରାହ୍ନ 4 ପର୍ଯ୍ୟନ୍ତ ଦିଲ୍ଲୀ ମେଟ୍ରୋର 6 ଷ୍ଟେସନରେ ଯାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ବନ୍ଦ ରହିବ। ଦିଲ୍ଲୀ ମେଟ୍ରୋ ରେଳ ନିଗମ ଡିଏମ୍ଆର୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି। ବନ୍ଦ ରହିବାକୁ ଥିବା ଷ୍ଟେସନଗୁଡ଼ିକ ମଧ୍ୟରେ ପଟେଲ ଚୌକ, ଜନପଥ, ରାଜୀବ ଚୌକ, ମଣ୍ଡି ହାଉସ୍, ସେଣ୍ଟ୍ରାଲ ସେକ୍ରେଟେରିଏଟ୍ ଓ ବରଖମ୍ବା ରୋଡ୍ ରହିଛି। ତେବେ ଏହି ସମସ୍ତ ଷ୍ଟେସନରେ ମେଟ୍ରୋ ଲାଇନ୍ ପରିବର୍ତ୍ତନ ବା ଇଣ୍ଟରଚେଞ୍ଜ ସୁବିଧା ଉପଲବ୍ଧ ରହିବ ବୋଲି ଡିଏମ୍ଆର୍ସି ସ୍ୱଷ୍ଟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି।

0: ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ଆନ୍ତର୍ଜାତିକ ଯୋଗ ଦିବସ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2014 ମସିହାରେ ଜାତିସଂଘ ସାଧାରଣ ପରିଷଦରେ ଜୁନ୍ 21 ତାରିଖକୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ପରେ ମିଳିତ ଜାତିସଂଘ ଜୁନ୍ 21 ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିଥିଲା। 2015 ମସିହାଠାରୁ ସାରା ବିଶ୍ୱରେ ଏହି ଦିବସ ପାଳନ କରାଯାଉଛି, ଫଳରେ ଯୋଗକୁ ବିଶ୍ୱସ୍ତରରେ ସ୍ୱୀକୃତି ମିଳିବା ସହ ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଓ ସନ୍ତୁଳିତ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଛି।
1: योग से हमें वो आत्मविश्वास और मनोबल भी मिलता है जिससे हम संकटों से जूझ सकें और जीत सकें। योग से हमें शांति मिलती है, मानसिक शांति मिलती है, संयम और सहन शक्ति भी मिलती है।
0: ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ହେଲେ ଅଦାଲତ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ନୂଆଦିଲ୍ଲୀରେ ଜାତୀୟ ମାନବାଧିକାର ଆୟୋଗର 33ତମ ପ୍ରତିଷ୍ଠା ଦିବସ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ମର୍ଯ୍ୟାଦା, ସମାନତା, ସ୍ୱାଧୀନତା ଓ ନ୍ୟାୟ ପ୍ରଦାନ ଅଧିକାର ଦେଇଛି ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ମାନବାଧିକାର ଆୟୋଗଗୁଡ଼ିକ ଅଭିଯୋଗର ତଦନ୍ତ କରିବା ସହ ବ୍ୟବସ୍ଥାଗତ ତ୍ରୁଟି ଚିହ୍ନଟ କରିବା ଏବଂ ଅବହେଳିତ ରହିଯାଉଥିବା ସମସ୍ୟାଗୁଡ଼ିକୁ ଉପଯୁକ୍ତ ଗୁରୁତ୍ୱ ଦେବା ଉଚିତ ବୋଲି ସେ ମତ ଦେଇଛନ୍ତି। ଗତ 33 ବର୍ଷ ମଧ୍ୟରେ ଜାତୀୟ ମାନବାଧିକାର ଆୟୋଗ 24 ଲକ୍ଷରୁ ଅଧିକ ମାମଲା ପଞ୍ଜିକୃତ କରିଥିବା ବେଳେ 23 ଲକ୍ଷରୁ ଅଧିକ ମାମଲାର ଫଇସଲା କରିଛି। ଏହାର ନିଷ୍ପତ୍ତି ହାର 98%ରୁ ଅଧିକ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସୂଚନା ଦେଇଛନ୍ତି। ଜମ୍ମୁ କାଶ୍ମୀରରେ ପବିତ୍ର ଶ୍ରୀମାତା ବୈଷ୍ଣୋଦେବୀ ମନ୍ଦିରରେ ଶାରଦୀୟ ନବରାତ୍ରର ପ୍ରଥମ ଦିନରେ 47,346 ଜଣ ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନ କରିଛନ୍ତି। ତ୍ରିକୁଟ ପାହାଡ଼ରେ ଅବସ୍ଥିତ ଏହି ପବିତ୍ର ପୀଠରେ ନବରାତ୍ର ଆରମ୍ଭରୁ ଭକ୍ତଙ୍କ ବିପୁଳ ସମାଗମ ହୋଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତୀୟ ନୌସେନାରେ ଆଜି ସାମିଲ ହେଲା ତୃତୀୟ ବୁଡ଼ାଜାହାଜ ବିରୋଧୀ ଯୁଦ୍ଧପୋତ ଆଇଏନ୍ଏସ୍ ମଙ୍ଗରୋଲ। ସୁପ୍ରିମକୋର୍ଟଙ୍କ ଦ୍ୱାରା ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଛି, କହିଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଓ ଆଧୁନିକୀକରଣ ଉପରେ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ପ୍ରତିରକ୍ଷା ମନ୍ତ୍ରୀଙ୍କ ସୂଚନା। ସାଉଦି ଆରବ ବିମାନ ବନ୍ଦର ଉପରେ ଆକ୍ରମଣ ଘଟଣାରେ ଜଣେ ଭାରତୀୟଙ୍କ ମୃତ୍ୟୁ ସୂଚନା ଏବଂ ଶାରଦୀୟ ନବରାତ୍ରର ପ୍ରଥମ ଦିନରେ ଶ୍ରୀମାତା ବୈଷ୍ଣୋଦେବୀଙ୍କ ଦର୍ଶନ କଲେ 47,000ରୁ ଅଧିକ ଶ୍ରଦ୍ଧାଳୁ। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the midday news. The headlines. Indian Navy commissions anti-submarine warship INS Mangrol to counter threats in coastal and shallow waters. Chief Justice of India, Justice Suryakant, says Supreme Court doors open to every Indian citizen. Delhi police beefs up security in Delhi ahead of opposition protest march to Supreme Court. Entry and exit gates at 6 Delhi metro stations closed till 4 p.m. Jantar Mantar in New Delhi no longer a protest site. Delhi police designates 3 new venues for protests and demonstrations. And IMD forecasts thunderstorm accompanied by lightning and gusty winds over Delhi, Haryana, Punjab and Chhattisgarh till tomorrow. The Indian Navy commissioned INS Mangrol, the third anti-submarine warfare shallow water craft built by Cochin Shipyard Limited, CSL, Kochi, at the Naval Dockyard in Mumbai today. The induction of the indigenous warship marks an important step towards strengthening the Navy's ability to detect and counter submarine threats in coastal and shallow waters. The commissioning ceremony was presided over by Vice Admiral Sanjay Vatsayan, Flag Officer Commanding-in-Chief of the Western Naval Command. Addressing the gathering, Vice Admiral Vatsayan said by 2034, around 60% of the Navy's platforms were expected to have an average age of less than 10 years, a report.
3: The INS Mangrol is equipped with modern weapons and sensors including the Abhay Hull mount sonar, lightweight torpedoes and indigenous anti-submarine rocket launcher and the Mareech advanced torpedo decoy system. The ship can operate alongside maritime patrol aircrafts, helicopters and other warships to detect and counter submarine threats. Named after Mangrol, a coastal town and a prominent fishing harbour in Gujarat's Junagadh district, the ship carries forward the legacy of erstwhile INS Mangrol.

ଗଣତନ୍ତ୍ରରେ ଜନତାଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ଏସ୍ଆଇଆର୍ ଗୁରୁତ୍ୱପୂର୍ଣ୍ଣ କହିଲେ ମୁଖ୍ୟମନ୍ତ୍ରୀ। ନବରାତ୍ରର ଦ୍ୱିତୀୟ ଦିନରେ ଶ୍ରଦ୍ଧା ଓ ଭକ୍ତିର ସହ ଚାଲିଛି ମା ବ୍ରହ୍ମଚାରିଣୀଙ୍କ ପୂଜାର୍ଚ୍ଚନା। ସ୍ୱପ୍ନକୁ ପୂରଣ କର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଗଣ୍ଠିବାତ ଦିବସ ଏବଂ ଦକ୍ଷିଣ ଆଣ୍ଡାମାନ ସାଗରର ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ 9 ଜିଲ୍ଲାକୁ ସତର୍କ ସୂଚନା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଗଣତନ୍ତ୍ରରେ ଜନତାଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି

0: ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି, ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ 9 ଜିଲ୍ଲାକୁ ସତର୍କ ସୂଚନା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଗଣତନ୍ତ୍ରରେ ଜନତାଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏସ୍ଆଇଆର୍ ସମ୍ପର୍କରେ ମତାମତ ରଖି ଶ୍ରୀ ମାଝୀ କହିଛନ୍ତି, ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରଖିବା ଓ ସ୍ୱଚ୍ଛ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଏସ୍ଆଇଆର୍ ଆବଶ୍ୟକ। ନିର୍ଭୁଲ ଭୋଟର ତାଲିକା ନିଶ୍ଚିତ କରିବା କେବଳ ପ୍ରଶାସନିକ ଆବଶ୍ୟକତା ନୁହେଁ, ଏହା ଗଣତନ୍ତ୍ରରେ ଜନତାଙ୍କ ବିଶ୍ୱାସ ସୁଦୃଢ଼ କରିବା କ୍ଷେତ୍ରରେ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏସ୍ଆଇଆର୍ରେ ଯୋଗ୍ୟ ଭୋଟରଙ୍କୁ ସାମିଲ ଓ ଅଯୋଗ୍ୟଙ୍କୁ ବାଦ୍ ଦେବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଶାରଦୀୟ ନବରାତ୍ରରେ 9 ଦିନ ଧରି ମା' ଦୁର୍ଗା ଏବଂ ତାଙ୍କର 9 ଭିନ୍ନ ସ୍ୱରୂପକୁ ବିଧିବିଧାନ ସହକାରେ ପୂଜା କରାଯିବାର ପରମ୍ପରା ରହିଛି। ଆଜି ମା'ଙ୍କ ଦ୍ୱିତୀୟ ସ୍ୱରୂପ ମା' ବ୍ରହ୍ମଚାରିଣୀଙ୍କ ପୂଜା କରାଯାଉଛି। ବ୍ରତଧାରୀମାନେ ନିଷ୍ଠାର ସହ ମା'ଙ୍କ ଉପାସନା କରୁଛନ୍ତି। ବ୍ରହ୍ମ ଅର୍ଥ ତପସ୍ୟା ଏବଂ ଚାରିଣୀ ଅର୍ଥ ତାହାର ଅନୁସରଣକାରୀ। ମା'ଙ୍କ ଏହି ସ୍ୱରୂପ ହେଉଛି ତପ, ତ୍ୟାଗ, ସଂଯମ ଓ ଅଟଳ ନିଷ୍ଠାର ପ୍ରତୀକ। ପୌରାଣିକ କଥା ଅନୁସାରେ ଭଗବାନ ଶିବଙ୍କୁ ସ୍ୱାମୀ ରୂପେ ପ୍ରାପ୍ତ କରିବା ପାଇଁ ଦେବୀ ପାର୍ବତୀ କଠୋର ତପସ୍ୟା କରିଥିଲେ। ଦୀର୍ଘ ସାଧନା, ଅସୀମ ଧୈର୍ଯ୍ୟ ଓ ଅଟଳ ବିଶ୍ୱାସ ତାଙ୍କ ତପସ୍ୟାକୁ ଦେଇଥିଲା ଅନନ୍ୟ ପରିଚୟ। ତାଙ୍କର ସେହି ତପସ୍ୱିନୀ ସ୍ୱରୂପ ହିଁ ମା' ବ୍ରହ୍ମଚାରିଣୀ। ଗୋଟିଏ ହାତରେ ଜପମାଳା, ଅନ୍ୟ ହାତରେ କମଣ୍ଡଳୁ ଆଉ ମୁଖରେ ଶାନ୍ତ ଓ ସ୍ନିଗ୍ଧ ଭାବ। ମା'ଙ୍କ ଏହି ରୂପ ଆମକୁ ମନେ ପକାଇ ଦିଏ କୌଣସି କାର୍ଯ୍ୟରେ ସଫଳତା ପାଇଁ ନିଷ୍ଠା, ଧୈର୍ଯ୍ୟ ଓ ନିରନ୍ତର ପ୍ରୟାସ ଆବଶ୍ୟକ। ନବରାତ୍ରର ଦ୍ୱିତୀୟ ଦିନରେ ମା' କଟକ ଚଣ୍ଡୀ ଆଜି ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଉଥିବାବେଳେ ମା' ଗଡ଼ଚଣ୍ଡୀ ବଗଳାମୁଖୀ ବେଶରେ ଓ ମା' ଝାଞ୍ଜିରୀ ମଙ୍ଗଳା ସରସ୍ୱତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ପୁରୀ ଶ୍ରୀମନ୍ଦିରରେ ଦୁର୍ଗା ମାଧବଙ୍କ ଉପାସନା ଚାଲିଛି। ନାରାୟଣୀ ମନ୍ଦିରକୁ ଦୁର୍ଗାମାଧବ ବିଜେ କରିଛନ୍ତି। ଘଣ୍ଟ, ଛତା, କାହାଳୀରେ ଶ୍ରୀକ୍ଷେତ୍ରର ପରିବେଶ ମୁଖରିତ ହେଉଛି। 8 ଦିନ ବ୍ୟାପୀ ଗୁପ୍ତଗୁଣ୍ଡିଚା ବିଜେ ନୀତି ଅନୁଷ୍ଠିତ ହେବ। ଶାରଦୀୟ ଦୁର୍ଗାପୂଜାର ଅନନ୍ୟ ପରମ୍ପରା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ 16 ଦିବସୀୟ ଦୁର୍ଗାଉତ୍ସବ ଆରମ୍ଭ ହେବା ସହ ନବଦିନାତ୍ମକ ରଥଯାତ୍ରା ଆରମ୍ଭ ହୋଇଛି। ସାମ୍ବିଧାନିକ ଅଧିକାରର ଉଲ୍ଲଙ୍ଘନ ହେଲେ ଅଦାଲତ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ନୂଆଦିଲ୍ଲୀରେ ଜାତୀୟ ମାନବାଧିକାର ଆୟୋଗର 33ତମ ପ୍ରତିଷ୍ଠା ଦିବସ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ମର୍ଯ୍ୟାଦା, ସମାନତା, ସ୍ୱାଧୀନତା ଓ ନ୍ୟାୟ ପ୍ରଦାନର ଅଧିକାର ଦେଇଛି ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ମାନବାଧିକାର ଆୟୋଗଗୁଡ଼ିକ ଅଭିଯୋଗର ତଦନ୍ତ କରିବା ସହ ବ୍ୟବସ୍ଥାଗତ ତ୍ରୁଟି ଚିହ୍ନଟ କରିବା ଏବଂ ଅବହେଳିତ ରହିଯାଉଥିବା ସମସ୍ୟାଗୁଡ଼ିକୁ ଉପଯୁକ୍ତ ଗୁରୁତ୍ୱ ଦେବା ଉଚିତ ବୋଲି ସେ ମତ ଦେଇଛନ୍ତି। ଗତ 33 ବର୍ଷ ମଧ୍ୟରେ ଜାତୀୟ ମାନବାଧିକାର ଆୟୋଗ 24 ଲକ୍ଷରୁ ଅଧିକ ମାମଲା ପଞ୍ଜିକୃତ କରିଥିବା ବେଳେ 33 ଲକ୍ଷରୁ ଅଧିକ ମାମଲାର ଫଇସଲା କରିଛି। ଏହାର ନିଷ୍ପତ୍ତି ହାର 98%ରୁ ଅଧିକ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ସେବା ସଂକଳ୍ପର ଆଜିର ଧାରାବାହିକରେ ଷ୍ଟାର୍ଟଅପ୍ ଇଣ୍ଡିଆ ସମ୍ପର୍କରେ ଅଧିକ ଦେଇଛନ୍ତି ସୂଚନା ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ ବେହେରା।
1: ଷ୍ଟାର୍ଟଅପ୍ ଇଣ୍ଡିଆର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ଯୁବକ ଯୁବତୀଙ୍କୁ ନିଜସ୍ୱ ବ୍ୟବସାୟ ଆରମ୍ଭ କରିବାକୁ ଉତ୍ସାହିତ କରିବା, ନୂଆ ଉଦ୍ଭାବନକୁ ପ୍ରୋତ୍ସାହନ ଦେବା ଏବଂ ନିଯୁକ୍ତିର ସୁଯୋଗ ବଢ଼ାଇବା। ଏହି ଅଭିଯାନକୁ ଏକ ଦଶନ୍ଧି ପୂରଣ ହୋଇଥିବା ବେଳେ ଓଡ଼ିଶା ସମେତ ଅନେକ ରାଜ୍ୟ ଏଥିରୁ ବିଶେଷ ଉପକୃତ ହୋଇଛନ୍ତି। ଓଡ଼ିଶାରେ ଏହି ଅଭିଯାନକୁ ଆଗେଇ ନେବା ପାଇଁ ରାଜ୍ୟ ସରକାର ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏନେଇ ରାଜ୍ୟ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କୁହନ୍ତି ଯେ
2: ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ମୋଟ 2315 ଷ୍ଟାର୍ଟଅପ୍ ପଞ୍ଜୀକୃତ ହୋଇଛି। ସେହିପରି ନୂଆ ଷ୍ଟାର୍ଟଅପ୍ ପାଇଁ ମୋଟ 3091 ଆବେଦନ ପ୍ରାପ୍ତ ହୋଇଛି। ଷ୍ଟାର୍ଟଅପ୍ ଗୁଡ଼ିକର ମୂଲ୍ୟାୟନ ଓ ବିଭିନ୍ନ ପ୍ରକ୍ରିୟାରେ ସହଯୋଗ ପାଇଁ 13 ନୋଡାଲ ଏଜେନ୍ସି ଏବଂ ଷ୍ଟାର୍ଟଅପ୍ ଗୁଡ଼ିକୁ ଇନକ୍ୟୁବେସନ, ମାର୍ଗଦର୍ଶନ ଓ ଅନ୍ୟ ସୁବିଧା ପ୍ରଦାନ ପାଇଁ 42 ଇନକ୍ୟୁବେଟର ସହିତ ରାଜ୍ୟ ସରକାର ସମନ୍ୱୟ ରଖୁଛନ୍ତି। ଷ୍ଟାର୍ଟଅପ୍ ଗୁଡ଼ିକୁ

ଦେବଗୁଣରେ ତୁମେ ଉଦାସୀ ମନର କଥା ଏବଂ ରାଜା ଝିଅ ସାଙ୍ଗେ କରିଥିଲି ଭାବ ଲଘୁ ସଙ୍ଗୀତର ଏକ ସ୍ୱତନ୍ତ୍ର ପରିଚୟ ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କ ମନରେ ଖୁସିର ଲହରୀ ଆଣିଦେଇଥିଲା।

0: ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଏବଂ ଶିବବ୍ରତ ଦାସଙ୍କ ରଚିତ ଯା ଯାରେ ଭାସିଯା ନୌକା ମୋର ଭାସିଯା ଯାହାର ସ୍ୱର ସଂଯୋଜନା ଏବଂ ଗାଇବାର ଶୈଳୀ ବର୍ତ୍ତମାନ ସମୟରେ ମଧ୍ୟ ପ୍ରାଣବନ୍ତ ହୋଇପାରିଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ଏହି ମହାନ କଳାକାରଙ୍କୁ ଶ୍ରଦ୍ଧାଞ୍ଜଳି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
1: ପାଣିପାଗ। ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗଣତନ୍ତ୍ରରେ ଜନତାଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ଏସ୍ଆଇଆର୍ ଗୁରୁତ୍ୱପୂର୍ଣ୍ଣ, କହିଲେ ମୁଖ୍ୟମନ୍ତ୍ରୀ। ନବରାତ୍ରର ଦ୍ୱିତୀୟ ଦିନରେ ଶ୍ରଦ୍ଧା ଓ ଭକ୍ତିର ସହ ଚାଲିଛି ମା ବ୍ରହ୍ମଚାରିଣୀଙ୍କ ପୂଜାର୍ଚ୍ଚନା। ସ୍ୱପ୍ନକୁ

ଆପଣଙ୍କର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ କଣ୍ଠିବାତ ଦିବସ ଏବଂ ଦକ୍ଷିଣ ଆଣ୍ଡାମାନ ସାଗରର ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ 9 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ରାଧାନାଥ ଦାସଙ୍କ ରଚନାରୁ ଶିଳ୍ପୀ ଶାନ୍ତିଲତା ବାରିକଙ୍କ କଣ୍ଠରେ ଶୁଣୁଥିଲେ ଏହି ଭକ୍ତି ଗୀତଟି। ପୁରାତନ ରଚନାରୁ ବାଳକୃଷ୍ଣ ଦାସଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଏହି ଗୀତଟି।

0: ସେଥିରୁ ଆପଣ ମ୍ୟୁଟ୍ ହେଇକି ଆସନ୍ତୁ, ଆଡଜଷ୍ଟ କରିଯାଆନ୍ତୁ। କାହିଁକି କୌଣସି ଜବ୍ ଆପଣ କିଛି ନ ଜାଣି ଆପଣଙ୍କର କିଛି ଭେରିଫାଏ ନ କରି ସେ ଆପଣଙ୍କୁ ପଇସା ମାଗିଛି ମାନେ ଆପଣ ଜାଣିଲେ ଏଟା ଗୋଟେ ଏଟା ଫେକ୍ ଆଉ ଫ୍ରଡ୍ ହୋଇ ବୋଲି। ଯେତେବେଳେ ଗୋଟେ ସୋସିଆଲ ମିଡିଆରେ ଆମେ ଆମେ ପୋଷ୍ଟ କରୁ, ଆମେ କୋଉ ଜାଗାକୁ ଯାଉ ସେଲ୍ଫି ନେଇ ସେଟା ପୋଷ୍ଟ କରୁ, ଆମେ କଣ କରୁ ଟେଷ୍ଟ କରୁ, ଟେଷ୍ଟ କଲା ପରେ ଆମର ୱେବ୍ କେମ୍ ଖୋଲା ଥାଏ, ଇଭିନ୍ କି ଆମେ ଗୋଟେ ପେଜ୍ ଚାଟ୍ କରୁଥିବୁ ସାଙ୍ଗେ ସାଙ୍ଗେ ସେଇ ପେଜ୍ରେ ଆଉ ଗୋଟେ ସାଇଡ୍ରେ ଆମେ କ'ଣ କରିଥାଉ ଆମର ଅନଲାଇନ୍ ବ୍ୟାଙ୍କିଂରେ ମଧ୍ୟ କିଛି କାମ କରିଦେଉ। ସେଇ ସମୟରେ ଯେ ସାଇବର କ୍ରିମିନାଲ ମାନେ କ'ଣ କରନ୍ତି ଆପଣଙ୍କର ଅଲ୍ ଡାଟାଟାକୁ ପ୍ରିଜର୍ଭ କରି ରଖନ୍ତି। ଆଉ ସୋସିଆଲ ମିଡିଆ ଆମେ କୌଣସି ପୋଷ୍ଟ ବା ପୋଷ୍ଟ ଯେତେବେଳେ ଆମେ ସେୟାର କରୁ ଅନଲାଇନ୍ରେ ସେତେବେଳେ କ'ଣ ହୁଏ ନା ସେଇଟା ନଟ୍ ଇରେଜେବୁଲ, କୌଣସି ବି ପୋଷ୍ଟ ସୋସିଆଲ ଇଞ୍ଜିନିୟରିଂ କଲେକ୍ଟ କରିକି ଆପଣ ବ୍ଲାକମେଲିଂ କରିବା ଷ୍ଟାର୍ଟ କରନ୍ତି। କଣ କଣ ଷ୍ଟେପ୍ ନେବେ ଯୋଉଦ୍ୱାରା କି ଆପଣ ଏସବୁ ସାଇବର କ୍ରାଇମରୁ ସେଫ୍ ପାଇବେ? ପ୍ରଥମେ କଣ କରିବେ, ନିଜର ସୋସିଆଲ ମିଡିଆ ଆଇଡିଟାକୁ ଭଲ ଭାବରେ ୟୁଜ୍ କରିବେ, ଆଉ ନିଜର ମୋବାଇଲ ବା କମ୍ପ୍ୟୁଟରରେ ପାସୱାର୍ଡ ପୁରା ଷ୍ଟ୍ରଙ୍ଗ କମ୍ପ୍ଲେକ୍ସ ପାସୱାର୍ଡ ରଖିବେ। ଯୋଉ ପାସୱାର୍ଡରେ ଆଲଫା ନ୍ୟୁମେରିକ ରହିଥିବ କେହି ତାକୁ ହ୍ୟାକ୍ କରିପାରିବେ ନାହିଁ ବା କ୍ରାକ୍ କରିକି ଖୋଲିପାରିବେ ନାହିଁ। ଆଉ କୌଣସି ସୋସିଆଲ ମିଡିଆରେ ସାଧାରଣତଃ ଏଠି ଯେହେତୁ ଏଇଟା ମାନେ ଅଲ୍ ଓଭର ୱାର୍ଲଡରେ ସୋସିଆଲ ମିଡିଆ ଆସେସେବୁଲ, ତେଣୁ କୌଣସି ଅନନ୍ ପର୍ସନକୁ ଆପଣ କେବେ ଆସେପ୍ଟ କରନ୍ତୁ ନାହିଁ ଏଜ୍ ଏ ଫ୍ରେଣ୍ଡ। କୌଣସି ମାନେ ଟେକ୍ସଟିଂ ଚାଟ୍ ବା ଆପ୍ ତା ସହିତ କରନ୍ତୁ ନାହିଁ। ନିଜର କୌଣସି ଓଟିପି ବା ପିନ୍ କୌଣସି ଜାଗାରେ ଲେଖନ୍ତୁ ନାହିଁ। ଆଉ ସୋସିଆଲ ମିଡିଆରେ ତାର ଯୋଉ ଆପଣଙ୍କର ଫ୍ରେଣ୍ଡ ଲିଷ୍ଟ ୟୁଜ୍ ପୂର୍ବରୁ ଟୁ ଫ୍ୟାକ୍ଟର ଅଥେଣ୍ଟିକେସନ ବା ଟୁ ଷ୍ଟେପ୍ ଭେରିଫିକେସନ ଏଇ ଦୁଇଟା ନିହାତି ବ୍ୟବହାର କରନ୍ତୁ। ଆମର ପୋଷ୍ଟଟା ଏମିତି ହେବା ଦରକାର ବା ଆମେ କୋଟିଅସ୍ ପୋଷ୍ଟ ସବୁବେଳେ କରିବା, ମାନେ ଆମେ କାହାକୁ ବି ମାନେ କ୍ଷତି କଲାରକ ପୋଷ୍ଟ ଆମେ ସୋସିଆଲ ମିଡିଆରେ କରିବୁ ନାହିଁ। ଯଦି ବି କଲୁ କେତେବେଳେ ସୋସିଆଲ ମିଡିଆ କ୍ରାଇମରେ ଆପଣ ଯଦି ଶିକାର ହେଲେ ସାଙ୍ଗେ ସାଙ୍ଗେ 1930 ଆମର ଗୋଟେ ହେଲ୍ପଲାଇନ୍ ନମ୍ବର ଅଛି, ସେ ହେଲ୍ପଲାଇନ୍ ନମ୍ବରରେ ଆପଣ କଲ୍ କରିବେ। ତା ସହିତ ଆପଣ ନ୍ୟାସନାଲ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ ବା www.cybercrime.gov.in ରେ ଆପଣ କମ୍ପ୍ଲେନ୍ ଦାୟର କରନ୍ତୁ। ନିଜର ମୋବାଇଲ ହଉ ବା ନିଜର ଡେସ୍କଟପ୍ ହଉ ବା ନିଜର ଲାପଟପ୍ ହଉ, ଭଲ ଆଣ୍ଟିଭାଇରସରେ ସବୁବେଳେ ଷ୍ଟ୍ରଙ୍ଗ କରି ରଖନ୍ତୁ। ପାନିକ୍ ହେବାର ନାହିଁ, ମଣିଷ ମାତ୍ରେ ଭୁଲ, ତେଣୁ ଆର ରେକ୍ଟିଫାଇ ଆମ ପାଖରେ ଅଛି, ପାଖ ଥାନାରେ
1: ଆଜିର କାର୍ଯ୍ୟକ୍ରମରେ ଆପଣଙ୍କୁ ମୋର ଶେଷ ପ୍ରଶ୍ନ, ଯଦି ଜଣେ ଯୁବକ ବା ଯୁବତୀ ସାଇବର ଅପରାଧର ଶିକାର ହେବା ପରେ ଭୟ ବା ଲଜ୍ଜାରେ ନିଜର ପରିବାର ଲୋକଙ୍କୁ ଜଣାଉ ନାହାନ୍ତି, ଏଭଳି ପରିସ୍ଥିତିରେ ସେମାନଙ୍କୁ କଣ କରିବା ଉଚିତ, ସେମାନଙ୍କୁ ଆପଣଙ୍କର କଣ ପରାମର୍ଶ ରହିବ, ଆଉ ଆମ ଯୁବପିଢ଼ିଙ୍କ ମଧ୍ୟରେ ସାଇବର ସୁରକ୍ଷା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ଆପଣଙ୍କର କଣ ବାର୍ତ୍ତା ରହିବ?
0: ଯୋଉ ଯୁବକ ଯୁବତୀ ମାନେ ଏହି ପ୍ରକାର ସାଇବର କ୍ରାଇମରେ ଶିକାର ହେଉଛନ୍ତି, ସେମାନେ ପ୍ରଥମେ କୋଉ ପ୍ରକାର ସାଇବର କ୍ରାଇମରେ ଶିକାର ହେଉଛନ୍ତି, କୋଉ କାରଣରୁ ଶିକାର ହେଇଛନ୍ତି, ସବୁ କଥା ନିଜର ବାପା ମା ବା ନିଜର ଗୁରୁଜନ ମାନଙ୍କ ପାଖରେ କୁହନ୍ତୁ, ନିଜର ସାଙ୍ଗସାଥୀ ପାଖରେ କୁହନ୍ତୁ। ତେଣୁ କୌଣସି ଝିଅ ପୁଅଙ୍କୁ ମୋର ଅନୁରୋଧ, ଯଦି କ୍ରାଇମରେ ଶିକାର ହେଇଛନ୍ତି ଆପଣ ସାଇବର ପିଏସ୍କୁ ଯାଆନ୍ତୁ, ସେଠି ଆପଣଙ୍କର କୌଣସି ଡାଟା ସୋସିଆଲ ମିଡିଆରେ ଯେମିତି ବା ନ୍ୟୁଜ୍ ମିଡିଆକୁ ଯାଏ ନାହିଁ ସେ ଜାଗାରେ ଆପଣ ପହଞ୍ଚନ୍ତୁ, ଆପଣଙ୍କ ପ୍ରୋବ୍ଲେମ୍ ସଲ୍ଭ ହେଇଯିବ। ତା ସହିତ ଆପଣ ଘରେ ବସିକି ମଧ୍ୟ ସେ ଗୋଟେ ଆମର ସ୍ୱତନ୍ତ୍ର ୱେବସାଇଟ www.cybercrime.gov.in ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ କହିଲେ ସେଇଥିରେ ମଧ୍ୟ ଆପଣ କମ୍ପ୍ଲେନ୍ କରିପାରିବେ। ଏତିକି ହେଇଗଲା ପରେ ନିଶ୍ଚିତ ଭାବରେ ଯୁବପିଢ଼ି ମାନେ ସୁସ୍ଥ ଡିଜିଟାଲ ଇଣ୍ଡିଆରେ କାମ କରିପାରିବେ, ସୋସିଆଲ ମିଡିଆକୁ ପ୍ରପର ୟୁଜ୍ କରିକି ନିଜର ଯୋଉ ଏକ୍ସପୋଜର କହୁଛନ୍ତି ଆଉ ନିଜର ଯୋଉ ନଲେଜ ଗେନ୍ କରିପାରିବାର ଇଚ୍ଛା ରହିଛି ସେତିକି କରିପାରିବେ, ଆଉ ଦିନକୁ ଦିନ ସୁସ୍ଥ ସମାଜ ଗଠନରେ ସହାୟକ ହେଇପାରିବେ।
1: ଆପଣଙ୍କୁ ଅଶେଷ ଧନ୍ୟବାଦ ମ୍ୟାଡମ। ତେବେ ଆଶା କରୁଛୁ ଆପଣଙ୍କର ଏହି ମୂଲ୍ୟବାନ କଥା ଆମ ଯୁବପିଢ଼ିଙ୍କୁ ଡିଜିଟାଲ ଯୁଗରେ ଅଧିକ ସଚେତନ ଓ ସତର୍କ ରଖିବା ସହ ସାଇବର ଅପରାଧରୁ ନିଜକୁ ସୁରକ୍ଷିତ ରଖିବାରେ ନିଶ୍ଚୟ ସହାୟକ ହେବ। ତେବେ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ବିରାମ ଦେଉଛୁ, ବିଦାୟ ନେଉଛୁ, ନମସ୍କାର।

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଶୁଣିଲେ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସୁଚିସ୍ମିତା ବେଉରା। ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟର ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପାର୍ବଣକୁ ଦୃଷ୍ଟିରେ ରଖି

0: ମୁଦ୍ରାନୀତି ପ୍ରସ୍ତୁତିକୁ ଅଧିକ ମଜବୁତ କରିବ। ସ୍ଥିର ଅର୍ଥନୀତି କ୍ଷେତ୍ରରେ ସରକାରୀ ତଥା କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ଦକ୍ଷତାକୁ ଏହା ଅଧିକ ଉନ୍ନତ କରିବ ବୋଲି ଏକାଡେମୀ ପକ୍ଷରୁ କୁହାଯାଇଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଅଧୀନରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ସାଂସଦ ପ୍ରଦୀପ ପୁରୋହିତ ଆଜି 6 ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିପାଇଁ 23,99,00,000 ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ଯୋଗାଯୋଗ ଏବଂ ସରକାରୀ ସେବା ପ୍ରଦାନ ଅଧିକ ଉନ୍ନତ ହେବ। ଶିଳାନ୍ୟାସ ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକୁ ସମ୍ପନ୍ନ କରିବା ନେଇ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେବା ସଂକଳ୍ପ ଅଭିଯାନ ଅଧୀନରେ ନୟାଗଡ଼ ଜିଲ୍ଲା ଭାପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ସେବା ସେତୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଚିନ୍ତାଧାରା ଏବଂ ସେବା ସଂକଳ୍ପ ଅଭିଯାନ ଆଧାରରେ ସରକାରୀ ଯୋଜନାର ସୁଫଳ ସମାଜର ପ୍ରତ୍ୟେକ ବର୍ଗର ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ତୃଣମୂଳ ସ୍ତରରେ ଲୋକ ଅଧିକ ସଚେତନ ହେବା ସହ ନିଜର ଆବଶ୍ୟକତା ଓ ଅଭିଯୋଗ ପ୍ରଶାସନ ନିକଟରେ ଉପସ୍ଥାପନ କରିପାରିବେ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। ଯୁବବର୍ଗଙ୍କୁ ଦେଶସେବା ପାଇଁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଉତ୍କର୍ଷ ଅଗ୍ନିବୀର ନାମକ ଏକ ଅଭିନବ ପଦକ୍ଷେପ ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ଅଗ୍ନିବୀର ଏବଂ ଅନ୍ୟାନ୍ୟ ୟୁନିଫର୍ମଯୁକ୍ତ ସେବାରେ ନିଯୁକ୍ତି ପାଇଁ ଯୁବବର୍ଗଙ୍କୁ ପ୍ରସ୍ତୁତ କରାଯାଇପାରିବ। ଏହି ପଦକ୍ଷେପ ଅଧୀନରେ ଇଚ୍ଛୁକ ଯୁବବର୍ଗଙ୍କୁ ମାଗଣା ତାଲିମର ବ୍ୟବସ୍ଥା ରହିଛି। ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଗୋଟିଏ ଲେଖାଏଁ ତାଲିମ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ପ୍ରତ୍ୟେକ କେନ୍ଦ୍ରରେ 50 ଆଶାୟୀଙ୍କୁ ତାଲିମ ପ୍ରଦାନ କରାଯିବ। ଆଜିଠାରୁ ଆସନ୍ତା 31 ପର୍ଯ୍ୟନ୍ତ ଏଥିପାଇଁ ଇଚ୍ଛୁକ ଯୁବବର୍ଗ ପଞ୍ଜୀକରଣ କରିପାରିବେ। ଶାରଦୀୟ ନବରାତ୍ରରେ 9 ଧରି ମା' ଦୁର୍ଗା ଏବଂ ତାଙ୍କର 9 ଭିନ୍ନ ରୂପକୁ ବିଧିବିଧାନ ସହକାରେ ପୂଜା କରାଯିବାର ପରମ୍ପରା ରହିଛି। ଆଜି ମା'ଙ୍କ ଦ୍ୱିତୀୟ ସ୍ୱରୂପ ମା' ବ୍ରହ୍ମଚାରିଣୀଙ୍କ ପୂଜା କରାଯାଉଛି। ବ୍ରତଧାରୀମାନେ ନିଷ୍ଠାର ସହ ମା'ଙ୍କୁ ଉପାସନା କରୁଛନ୍ତି। ବ୍ରହ୍ମ ଅର୍ଥ ତପସ୍ୟା ଏବଂ ଚାରିଣୀ ଅର୍ଥ ତାହାର ଅନୁସରଣକାରୀ। ମା'ଙ୍କ ଏହି ସ୍ୱରୂପ ହେଉଛି ତପ, ତ୍ୟାଗ, ସଂଯମ ଏବଂ ଅଟଳ ନିଷ୍ଠାର ପ୍ରତୀକ। ଢେଙ୍କାନାଳ ଜିଲ୍ଲାସ୍ତରୀୟ ଶିଶୁ ପ୍ରତିଯୋଗିତା ଗତ 2 ଧରି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଗତ 2 ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉତ୍ସାହ ନାମକ ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଗୁଣୁପୁର ଉପଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଶିବିରରେ 58 ଅଭିଯୋଗର ଶୁଣାଣି ହୋଇଥିବା ବେଳେ 2 12,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକରେ ଅନୁଷ୍ଠିତ ଶିବିରରେ 52 ଦରଖାସ୍ତର ବିଚାର କରାଯାଇଛି। ସେଥିରୁ 27 ତତ୍କାଳ ସମାଧାନ ହୋଇଛି। ବରଗଡ଼ ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 57 ଅଭିଯୋଗ ଉପରେ ଶୁଣାଣି ହୋଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 86 ଅଭିଯୋଗର ଶୁଣାଣି କରାଯାଇ 22 ତତ୍କାଳ ସମାଧାନ କରାଯାଇଛି। ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ 69 ଅଭିଯୋଗର ଶୁଣାଣି ହୋଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 38 ଅଭିଯୋଗର ଶୁଣାଣି ହେବା ସହ ଜଣଙ୍କୁ ରେଡ୍କ୍ରସ୍ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲା ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଶିବିରରେ 127 ଅଭିଯୋଗ ଉପରେ ଶୁଣାଣି ହୋଇଛି। କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟଠାରେ 88 ଅଭିଯୋଗ ଉପରେ ଶୁଣାଣି ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ଠାରେ ଅନୁଷ୍ଠିତ ଶିବିରରେ 30 ଅଭିଯୋଗ ଉପରେ ଶୁଣାଣି ହୋଇଛି। ପାଣିପାଗ। ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ପାଗ ଶୁଖିଲା ରହିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପାର୍ବଣକୁ ଦୃଷ୍ଟିରେ ରଖି ଅଧିକ ପ୍ରଦୂଷଣ କରୁଥିବା ବାଣ ବିକ୍ରିକୁ ବନ୍ଦ କରିବା ପାଇଁ ପଦକ୍ଷେପ ନେବାକୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ଗଣତନ୍ତ୍ରରେ ଜନତାଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ପାଇଁ ଏସ୍ଆଇଆର୍ ଗୁରୁତ୍ୱପୂର୍ଣ୍ଣ କହିଲେ ମୁଖ୍ୟମନ୍ତ୍ରୀ। ଚଳିତ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବେ ଅର୍ଥନୀତିଜ୍ଞ ରବର୍ଟ ଇ ହଲ୍ ଏବଂ ମାଇକେଲ୍ ଓଡ୍ଫୋର୍ଡ। ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆଜି ତ ପାର୍ଟି ଦରକାର, ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା।

0: ଦିଆ ଏଇଠି ପାର୍ଟି କରିବା ଚାଲ ପିଜ୍ଜା ପାର୍ଟି ୟେ ଚାଲ ତୋ କାର୍ଡ ପିନ୍ ଦେ ମୋ କାର୍ଡ ର ଡିଟେଲ୍ସ ମୁଁ ନିଜେ ହିଁ ଭରିବି ଆର୍ବିଆଇ କହେ ଯେ ନିଜର ପିନ୍ ଓଟିପି ସିଭିଭି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ ଅନଲାଇନ୍ ବ୍ୟାଙ୍କିଙ୍ଗ କେବଳ ନିଜର କମ୍ପ୍ୟୁଟର ମୋବାଇଲ ଏବଂ ସିକ୍ୟୋର ନେଟୱର୍କ ଦ୍ୱାରା କରନ୍ତୁ ବାଏ ଗର୍ଲ କୁଆଡେ ଯାଉଛୁ ଶୁଣିପାରିଲୁନି ନୋ ସେୟାରିଙ୍ଗ ଆର୍ବିଆଇ କହେ ସଚେତ ହୁଅନ୍ତୁ ସତର୍କ ରୁହନ୍ତୁ
1: ଆକାଶବାଣୀ କଟକ ଆଜିର ପ୍ରସଙ୍ଗ ବିକଶିତ ଭାରତ 2047 ଆଲେଖ୍ୟ ଚିରଞ୍ଜୀବୀ କର ଉପସ୍ଥାପନାରେ ମୁଁ ନୀନା ସାହୁ ଭାରତ ଏହାର ବିକାଶ ଯାତ୍ରାରେ ବିକଶିତ ରାଷ୍ଟ୍ରର ମାନ୍ୟତା ପାଇବାକୁ ଖାଲି ଯେ ଏକ ଗୋଲାପୀ ଚିତ୍ର ଆଙ୍କୁ ନାହିଁ ବରଂ ଏକ ଯୁଗାନ୍ତକାରୀ ବତୀଖୁଣ୍ଟ ଭାବେ ଛିଡ଼ା ହେବାକୁ ଯାଉଛି ଏହି ବତୀଖୁଣ୍ଟ ଆଗାମୀ ବର୍ଷମାନଙ୍କ ପାଇଁ ଏକ ମାର୍ଗଦର୍ଶକ ଓ ପ୍ରେରଣାର ଆଲୁଅ ହୋଇ ଜଳି ଉଠିବ ବିକଶିତ ରାଷ୍ଟ୍ର କହିଲେ କେବଳ ଆର୍ଥିକ ଅଭିବୃଦ୍ଧି ନୁହେଁ ବିକଶିତ ରାଷ୍ଟ୍ର କହିଲେ ନାଗରିକଙ୍କ ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିବାକୁ ମଧ୍ୟ ବୁଝାଏ ଏହା ବୁଝାଏ ଓ ବଦଳାଏ ସ୍ୱାସ୍ଥ୍ୟ ଶିକ୍ଷା ଓ ସମାଜର ଶେଷ ଧାଡ଼ିରେ ଛିଡ଼ା ହୋଇଥିବା ମଣିଷର ଜୀବନଧାରଣ ମାନରେ ବ୍ୟାପକ ପରିବର୍ତ୍ତନର କଥା ଓ ବ୍ୟଥା ଏହା ସହିତ ଗୋଟିଏ ସରଳ ରେଖାରେ ପଛକୁ ପଛ ଯୋଡ଼ି ହୋଇଯାଉଥିବା ବ୍ୟାପକ ଶିଳ୍ପାୟନ ପ୍ରଯୁକ୍ତିବିଦ୍ୟା ସମ୍ପର୍କିତ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାର ମାଷ୍ଟର ପ୍ଲାନ୍ ସ୍ୱାଧୀନତାର 100 ବର୍ଷ ପୂର୍ତ୍ତି ଅବସରରେ ଭାରତର ଡିଏନ୍ଏକୁ ସମ୍ପୂର୍ଣ୍ଣ ବିକଶିତ ଆତ୍ମନିର୍ଭରଶୀଳ ଏବଂ ବିଶ୍ୱସ୍ତରରେ ପ୍ରଭାବଶାଳୀ ରାଷ୍ଟ୍ରରେ ପରିଣତ କରିବା ପାଇଁ ଭାରତ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ହେଉଛି ବିକଶିତ ଭାରତ କାର୍ଯ୍ୟକ୍ରମ ଏହି ଲକ୍ଷ୍ୟ ହାସଲ ପାଇଁ ଭାରତ ନିଜର ଅର୍ଥନୀତିକୁ 30-40 ଟ୍ରିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚାଇବା ନାଗରିକଙ୍କ ଜୀବନଧାରଣର ମାନରେ ସୁଧାର ଆଣିବା ଏବଂ ସମାଜର ପ୍ରତ୍ୟେକ ବର୍ଗଙ୍କ ମଧ୍ୟରେ ସମାନ ବିକାଶ ସୁନିଶ୍ଚିତ କରିବାକୁ ବଦ୍ଧପରିକର ଅତେ ଭାରତକୁ ଏକ ଉଚ୍ଚ ଆୟ ବିଶିଷ୍ଟ ଦେଶରେ ପରିଣତ ଓ ବିଶ୍ୱ ଅର୍ଥନୀତିରେ ଏକ ପ୍ରମୁଖ ଚେହେରା ଭାବେ ଛିଡ଼ା କରିବା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ସମସ୍ତଙ୍କ ପାଇଁ ସୁଲଭ ଗୁଣାତ୍ମକ ଶିକ୍ଷା ଆଧୁନିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ସହିତ ସ୍ମାର୍ଟ ସିଟି ଦ୍ରୁତଗାମୀ ପରିବହନ ବ୍ୟବସ୍ଥା ସହିତ ବିଶ୍ୱସ୍ତରୀୟ ଡିଜିଟାଲ ଭିତ୍ତିଭୂମି ନିର୍ମାଣ କରିବା ଲକ୍ଷ୍ୟ ରଖିଛି ଭାରତ ସେମି କଣ୍ଡକ୍ଟର ମହାକାଶ ଗବେଷଣା କୃତ୍ରିମ ବୁଦ୍ଧିମତା ଇତ୍ୟାଦି କ୍ଷେତ୍ରରେ ଭାରତକୁ ଶୀର୍ଷ ସ୍ଥାନକୁ ନେବା ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରିବା ଅନ୍ୟତମ ଲକ୍ଷ୍ୟ ବିକଶିତ ଭାରତ ଅଭିଯାନର ମେରୁହାଡ଼ ହେଉଛନ୍ତି ଗରିବ ମହିଳା ଯୁବକ ଏବଂ ଚାଷୀ ଏମାନେ ସେହି ବର୍ଗର ପ୍ରତିନିଧି ଯେଉଁମାନଙ୍କୁ ସଶକ୍ତିକରଣ କରିବା ଭାରତର ବିକାଶ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିକଶିତ ଭାରତ ସ୍ତମ୍ଭର ପ୍ରମୁଖ ଲକ୍ଷ୍ୟ ହେଉଛି ଆର୍ଥିକ ଦୃଷ୍ଟିରୁ ପଛୁଆ ଥିବା ପଛଧାଡ଼ିର ଲୋକଙ୍କୁ ବିକାଶର ସ୍ରୋତରେ ସାମିଲ କରି ଆଗକୁ ଆଣିବା ଏବଂ ଶୂନ୍ୟ ଗରିବୀ ଲକ୍ଷ୍ୟ ହାସଲ କରିବା ସାମାଜିକ କଲ୍ୟାଣ ଯୋଜନା ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଜରିଆରେ ଅତ୍ୟଧିକ ଦାରିଦ୍ର୍ୟର ସମ୍ପୂର୍ଣ୍ଣ ମୂଳପୋଛ କରିବା ପ୍ରତ୍ୟେକ ନାଗରିକଙ୍କ ଜୀବନଧାରଣର ମାନବୃଦ୍ଧି କରିବା ପାଇଁ ମୁଣ୍ଡପିଛା ଆୟକୁ 18,000-21,000 ଡଲାରକୁ ବୃଦ୍ଧି କରିବା ଆଉ ଏକ ଲକ୍ଷ୍ୟ ବିଦ୍ୟୁତ୍ ସେବା ପାଇଁ ସୌଭାଗ୍ୟ ଯୋଜନା ଘର ପାଇଁ ପିଏମ୍ ଆବାସ ଯୋଜନା ବିଶୁଦ୍ଧ ପାନୀୟ ଜଳ ପାଇଁ ଜଳଜୀବନ ମିଶନ ଏବଂ ପରିମଳ ପାଇଁ ସ୍ୱଚ୍ଛ ଭାରତ ମିଶନର ସାର୍ବଜନୀନ ସୁବିଧା ଯୋଗାଇଦେବା ପିଏମ୍ ଜନଧନ ଯୋଜନା ଜରିଆରେ ବ୍ୟାଙ୍କିଙ୍ଗ୍ ସେବାର ସମ୍ପ୍ରସାରଣ ସହିତ ସଞ୍ଚୟ ଋଣ ବୀମା ଏବଂ ପେନ୍ସନ୍ ସୁବିଧା ପ୍ରଦାନ କରିବା ଏହି ବର୍ଗଙ୍କୁ ଉନ୍ନତମାନର ଚିକିତ୍ସାରୁ ଯେଭଳି ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଆୟୁଷ୍ମାନ ଭାରତ ଭଳି ଯୋଜନା ମାଧ୍ୟମରେ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇବାର ପଦକ୍ଷେପ ଗ୍ରହଣ କରାଯାଇଛି ବିକଶିତ ଭାରତ 2047ର ସ୍ୱପ୍ନକୁ ସାକାର କରିବା ପାଇଁ ମହିଳାମାନଙ୍କୁ ସଶକ୍ତିକରଣ କରିବା ଭାରତ ସରକାରଙ୍କ ଆଉ ଏକ ବଳିଷ୍ଠ ପଦକ୍ଷେପ ପିଏମ୍ ମୁଦ୍ରା ଯୋଜନା ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ କରିବା ଏକ ବଡ଼ ଯୋଜନା ଜନଧନ ଆକାଉଣ୍ଟ ଏବଂ ମାଇକ୍ରୋ ଫାଇନାନ୍ସ ଜରିଆରେ ମହିଳାମାନଙ୍କର ବ୍ୟାପକ ଭାଗିଦାରୀ ବୃଦ୍ଧି ଲକ୍ଷ୍ୟ ରହିଛି ରାଜନୀତି ପ୍ରଶାସନ ଏବଂ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି ଭାରତରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ ଏହି ଦୂରଦୃଷ୍ଟିକୁ ଅଧିକ ସଫଳ କରିବା ପାଇଁ ଯୁବ ସମାଜକୁ ସଶକ୍ତିକରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦେଶର ଅର୍ଥନୀତିର ମେରୁଦଣ୍ଡ ହେଉଛନ୍ତି କୃଷକ ଏହି ସ୍ତମ୍ଭ କୃଷିକ୍ଷେତ୍ରର ଆଧୁନିକୀକରଣ ଏବଂ ଗ୍ରାମୀଣ ଜୀବନଧାରଣର ମାନବୃତ୍ତି ଉପରେ ପର୍ଯ୍ୟବେସିତ ପିଏମ୍ କୃଷି ସିଞ୍ଚନ ଯୋଜନା ଜରିଆରେ ଜଳସେଚନର ପ୍ରସାର ଏବଂ ଗ୍ରାମୀଣ ଭିତ୍ତିଭୂମିର ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ ପ୍ରାକୃତିକ ବିପର୍ଯ୍ୟୟ ଓ ଫସଲ ହାନିରୁ ଚାଷୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ପାଇଁ 6 ବିଶେଷ ସ୍ତମ୍ଭ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ଭାରତକୁ ଏକ ବିଶ୍ୱସ୍ତରୀୟ ଉତ୍ପାଦନ ହବ୍ରେ ପରିଣତ କରିବା ଭାରତୀୟ ଜ୍ଞାନ ପରମ୍ପରାର ଗୌରବକୁ ପୁନରୁଦ୍ଧାର କରିବା ଭାରତୀୟ

0: ଉତ୍ପାଦଗୁଡ଼ିକର ବିଶ୍ୱସ୍ତରୀୟ ଉପସ୍ଥିତି ନିଶ୍ଚିତ କରିବା, ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରିବା, ପର୍ଯ୍ୟଟନର ବିସ୍ତାର କରିବା ଏବଂ ସମାବେଶୀ ବିଶ୍ୱ ବିକାଶକୁ ଆଗେଇ ନେବାର ଏକ ବୃହତ୍ ଲକ୍ଷ୍ୟ ରହିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିକଶିତ ଭାରତ 2047 ଆଲେଖ୍ୟ ଚିରଞ୍ଜୀବୀକର ଉପସ୍ଥାପନା ନୀନା ସାହୁ।

0: ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7ଟା। ଆସନ୍ତୁ ଶୁଣିବା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଛନ୍ତି ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାସ୍ତା। ଆସନ୍ତୁ ଶୁଣିବା ଆଦିବାସୀ ସଙ୍ଗୀତ।
1: ଶୁଣନ୍ତୁ, କହ୍ଲ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ମଧୁସୂଦନ ବିରୁଆ ଏବଂ ତାଙ୍କର ସାଥୀ କଳାକାରମାନେ।

ମଧୁସୂଦନ ବିରୁଆ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ମଠାଇ ପିଙ୍ଗୁଆ, କୁଷ୍ଣୁ କଣ୍ଡାଙ୍କେଲ, ମାଧୁରୀ ସିଧୁ, ଚାରିବା କଣ୍ଡାଙ୍କେଲ, ସିନ୍ଥଲ କଣ୍ଡାଙ୍କେଲ, ଟିଙ୍ଗି କଣ୍ଡାଙ୍କେଲ, ମଥୁରା ବିରୁଆ ଏବଂ ରଥି ନାୟକ।

0: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ ଆଜି ପାଇଁ ଏତିକି, ପରବର୍ତ୍ତୀ କାର୍ଯ୍ୟକ୍ରମ
1: ନୂଆଦିଲ୍ଲୀରେ ଆଜି ଭାରତ ବ୍ରିଟେନ୍ ଯୁଗ୍ମ ଅର୍ଥନୈତିକ ଏବଂ ବାଣିଜ୍ୟ କମିଟିର ଷୋଡ଼ଶ ଅଧିବେଶନରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ନିରନ୍ତର ଆଲୋଚନା, ସଶକ୍ତ ସାଂଗଠନିକ ବ୍ୟବସ୍ଥା ଓ ଭାଗିଦାରୀ ମାଧ୍ୟମରେ ଭାରତ ବ୍ରିଟେନ୍ ଅର୍ଥନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଦିଗରେ ଭାରତର ପ୍ରତିବଦ୍ଧତାକୁ ଶ୍ରୀ ଗୋଏଲ ଦୋହରାଇଛନ୍ତି। ଏହାଛଡ଼ା ଭାରତ ବ୍ରିଟେନ୍ ସମନ୍ୱିତ ଅର୍ଥନୈତିକ ଓ ବାଣିଜ୍ୟ ଚୁକ୍ତିନାମାର ସୁଯୋଗକୁ ସଦୁପଯୋଗ କରି ବାଣିଜ୍ୟ, ପୁଞ୍ଜିନିବେଶ, ଭାଗିଦାରୀ କାର୍ଯ୍ୟକୁ ସମ୍ପ୍ରସାରିତ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ଭାରତ ବର୍ତ୍ତମାନ ବ୍ରିଟେନ୍କୁ ସ୍ମାର୍ଟଫୋନ୍, ଔଷଧ, ଅଳଙ୍କାର, ବୟନଶିଳ୍ପ, ଚମଡ଼ା ସାମଗ୍ରୀ, ଧାନ ଓ ନିର୍ଦ୍ଦିଷ୍ଟ କୃଷି ସାମଗ୍ରୀ ସମେତ ଲୁହା ଓ ବିଭିନ୍ନ ଯନ୍ତ୍ରାଂଶ ରପ୍ତାନୀ କରୁଥିବା ବେଳେ ବ୍ରିଟେନ୍ରୁ ଇଲେକ୍ଟ୍ରୋନିକ୍ସ ଓ ବିଦ୍ୟୁତ୍ ସାମଗ୍ରୀ ଏବଂ ମୋଟରକାର୍ ଯନ୍ତ୍ରାଂଶ ଭାରତ ଆମଦାନୀ କରୁଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ବିଭିନ୍ନ ବୈଷୟିକ ତଥା ଆଧୁନିକ ଜ୍ଞାନକୌଶଳଗତ ଆହ୍ୱାନଗୁଡ଼ିକର ମୁକାବିଲା ପରିପ୍ରେକ୍ଷୀରେ ମାନବିକ ଅଧିକାର ସୁରକ୍ଷାକୁ ଅଧିକ ସଶକ୍ତ କରିବା ଉପରେ ମତ ପ୍ରକାଶ ପାଇଛି। ଆଜି ନୂଆଦିଲ୍ଲୀରେ ଜାତୀୟ ମାନବ ଅଧିକାର କମିଶନର 33ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ ସମାରୋହରେ ଉଦ୍ବୋଧନ ଦେଇ ଏହାର ଅଧ୍ୟକ୍ଷ ଜଷ୍ଟିସ୍ ଭି ରାମସୁବ୍ରମଣ୍ୟନ୍ ଏହା କହିଛନ୍ତି। ସେ କହିଛନ୍ତି ସମଗ୍ର ବିଶ୍ୱ ସ୍ୱାସ୍ଥ୍ୟସେବା, ଶିକ୍ଷା, ଜୀବନଶୈଳୀର ମାନରେ ପ୍ରଗତି କରିଥିବା ସମୟରେ ଜଳବାୟୁ ପରିବର୍ତ୍ତନ, ଅର୍ଥନୈତିକ ଓ ସାମାଜିକ ଅସମାନତା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରୁଛି। ଡିଜିଟାଲ ଗୋପନୀୟତା ଓ ନିରୀକ୍ଷଣ ବ୍ୟବସ୍ଥାର କୁପ୍ରଭାବ ଉପରେ ଉଦ୍ବେଗ ପ୍ରକାଶ କରିବା ସହିତ ଏହାଦ୍ୱାରା ସାଧାରଣ ଜନମତ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ଆୟୋଗର ଅଧ୍ୟକ୍ଷ ମତବ୍ୟକ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପରିବର୍ତ୍ତିତ ସମାଜ ସହିତ ନିଜକୁ ଖାପ ଖୁଆଇ କାର୍ଯ୍ୟ ବ୍ୟବସ୍ଥାକୁ ସଶକ୍ତ କରିବା ସହିତ ସାଧାରଣ ଜନତାଙ୍କ ସ୍ୱାଧୀନତା ଏବଂ ସମ୍ମାନକୁ ସୁରକ୍ଷିତ ରଖିବା ଦିଗରେ ନିଜର ପ୍ରତିବଦ୍ଧତା ଜାହିର କରିବା ଲାଗି ଜଷ୍ଟିସ୍ ସୁବ୍ରମଣ୍ୟନ୍ ମାନବ ଅଧିକାର ଅନୁଷ୍ଠାନଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆସନ୍ତାକାଲି ଭାରତ ପ୍ରଥମ ବିମ୍ଷ୍ଟେକ୍ ସ୍ୱରାଷ୍ଟ୍ର ମନ୍ତ୍ରୀସ୍ତରୀୟ ବୈଠକ ଆୟୋଜନ କରିବ। ଏହି ବୈଠକରେ ଯୋଗଦେବା ଲାଗି ସଦସ୍ୟ ରାଷ୍ଟ୍ରଗୁଡ଼ିକର ମନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସ୍ୱାଗତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଶାହା କହିଛନ୍ତି ଆତଙ୍କବାଦ, ସଂଗଠିତ ଅପରାଧ, ନିଶାଦ୍ରବ୍ୟ ଚୋରାଚାଲାଣ, ବେଆଇନ ଅର୍ଥ କାରବାର ଓ ସାଇବର ଆତଙ୍କ ବିପକ୍ଷ ଲଢ଼େଇ ପ୍ରସଙ୍ଗରେ ବିମ୍ଷ୍ଟେକ୍ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ଅଧିକ ସଶକ୍ତ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ନିଷ୍ପତ୍ତିମୂଳକ ସଂଯୋଜନା ମାଧ୍ୟମରେ ଏକ ସୁରକ୍ଷିତ ଓ ସଶକ୍ତ ବିମ୍ଷ୍ଟେକ୍ ଅଞ୍ଚଳ ନିର୍ମାଣ କରିବା ଦିଗରେ ସମ୍ପୃକ୍ତ ରାଷ୍ଟ୍ରଗୁଡ଼ିକ ପ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତି ଏଫ୍ଡିଆଇ ପଲିସି ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଗତ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଭାରତର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତିରେ ପ୍ରମୁଖ ରୂପାନ୍ତରୀକରଣ କରାଯାଇଛି। ଦେଶକୁ ବହୁ ପରିମାଣର ବିଦେଶୀ ନିବେଶକୁ ଆକୃଷ୍ଟ କରିବା ଲାଗି ସରକାର ଅନେକ କ୍ଷେତ୍ରରେ ନିୟମଗୁଡ଼ିକୁ କୋହଳ କରିଛନ୍ତି। ବିଶେଷ କରି ପ୍ରତିରକ୍ଷା, ଟେଲି ଯୋଗାଯୋଗ, ବୀମା ଓ ମହାକାଶ ଆଦି କ୍ଷେତ୍ରରେ ସରକାର ଏଫ୍ଡିଆଇ ସର୍ତ୍ତଗୁଡ଼ିକୁ ଉଲ୍ଲେଖନୀୟ ଭାବେ ସରଳ କରିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ 74% ପର୍ଯ୍ୟନ୍ତ ବିଦେଶୀ ନିବେଶକୁ ଅନୁମତି ମିଳିଥିବା ବେଳେ ମହାକାଶ, ବୀମା ଓ ଟେଲି ଯୋଗାଯୋଗ କ୍ଷେତ୍ରରେ 100% ଅନୁମତି ମିଳିଛି। 2014-2025 ମଧ୍ୟରେ ଭାରତ 748 ବିଲିୟନ ରେକର୍ଡ ପରିମାଣର ଆମେରିକୀୟ ଡଲାର ଏଫ୍ଡିଆଇ ହାସଲ କରିବାରେ ସଫଳ ହୋଇଛି। ଭାରତରେ ପୁଞ୍ଜିନିବେଶ କରୁଥିବା ଦେଶଗୁଡ଼ିକର ସଂଖ୍ୟା 99ରୁ ବୃଦ୍ଧି ପାଇ ଇତିମଧ୍ୟରେ 112ରେ ପହଞ୍ଚିଛି। ନୂଆଦିଲ୍ଲୀରେ

0: ଆୟୋଜିତ ରୋଜଗାର ମେଳାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବର୍ତ୍ତମାନ ଭାରତରେ 100ରୁ ଉର୍ଦ୍ଧ୍ୱ ରାଷ୍ଟ୍ର ପୁଞ୍ଜିନିବେଶ କରିଛନ୍ତି। ଏହି ଏଫ୍ଡିଆଇ ନୀତିର ସଫଳତା ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,
1: आज दुनिया के 100 से अधिक देश भारत में एफडीआई के जरिए निवेश कर रहे हैं। वर्ष 2014 से पहले के 10 वर्षों की तुलना में भारत में 2.5 गुना से अधिक एफडीआई आया है और ज्यादा विदेशी निवेश का अर्थ है भारत के युवाओं के लिए रोजगार के अनगिनत अवसर। आज भारत एक बड़ी मैन्युफैक्चरिंग पावर बनता जा रहा है। इलेक्ट्रॉनिक्स, दवाएं और वैक्सीन, डिफेंस, ऑटो, ऐसे अनेक सेक्टर्स में भारत के प्रोडक्शन और एक्सपोर्ट दोनों में अभूतपूर्व वृद्धि हो रही है।
0: आपण माने संवाद सुनुचंती आकाशवाणी रो। ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ ହଲ୍ ଏବଂ ମାଇକେଲ୍ ଉଡ୍ଫୋର୍ଡଙ୍କୁ ଚଳିତ ବର୍ଷ ଅର୍ଥନୀତିରେ ନୋବେଲ୍ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଉଭୟ ଆର୍ଥିକ ମାନ୍ଦାବସ୍ଥା ଏବଂ ଅଭ୍ୟୁଦୟ ସମୟରେ ଅର୍ଥନୀତିକୁ ସ୍ଥିର ରଖିବାରେ ନୀତି ନିର୍ଦ୍ଧାରକମାନଙ୍କ ସହାୟତା ଲାଗି ସାମଗ୍ରିକ ଆର୍ଥିକ ମଡେଲ୍ ବିକାଶ କରିବା ନିମନ୍ତେ ଏହି ଦୁଇ ଅର୍ଥନୀତିଜ୍ଞଙ୍କୁ ନୋବେଲ୍ ପୁରସ୍କାର ପ୍ରଦାନ କରାଯିବ। ଏହି ମଡେଲ୍ ବିଶ୍ୱବ୍ୟାପୀ ଆର୍ଥିକ ସ୍ଥିତିକୁ ସଶକ୍ତ କରିବା ଦିଗରେ ବିଭିନ୍ନ ସରକାର ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ସହାୟକ ହୋଇପାରିଛି ବୋଲି ରୟାଲ୍ ସ୍ୱିଡିଶ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ କୁହାଯାଇଛି। ଜାପାନରେ ଅନୁଷ୍ଠିତ ଚଳିତ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ପକ୍ଷରୁ ପଦକ ଜିତିଥିବା ସେନାର ତିନି ବାହିନୀର ପ୍ରତିଯୋଗୀମାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସମ୍ବର୍ଦ୍ଧିତ କରିଛନ୍ତି। ଏହି ପ୍ରତିଯୋଗୀମାନେ 6ଟି ସ୍ୱର୍ଣ୍ଣ, 11ଟି ରୌପ୍ୟ ଏବଂ 10ଟି କାଂସ୍ୟ ସହିତ ମୋଟ 27ଟି ପଦକ ହାସଲ କରିଛନ୍ତି। ଭାରତ ଏହି ପ୍ରତିଯୋଗିତାରେ ମୋଟ 85ଟି ପଦକ ପାଇ ଚତୁର୍ଥ ସ୍ଥାନ ଅକ୍ତିଆର କରିଥିଲା। ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ସେନାର ପ୍ରତିଯୋଗୀମାନଙ୍କର ଶୃଙ୍ଖଳା, କଠିନ ପରିଶ୍ରମ ଏବଂ ଦଳୀୟ ଭାବନାର ପ୍ରଶଂସା କରିଛନ୍ତି। ଏହି ଅବସରରେ ଶ୍ରୀ ସିଂ ଭାରତର କ୍ରୀଡ଼ା ଇକୋସିଷ୍ଟମ ସହିତ ଭିତ୍ତିଭୂମିକୁ ସଶକ୍ତ କରିବା, ଆଧୁନିକ ତାଲିମ କାର୍ଯ୍ୟକ୍ରମ ଏବଂ କ୍ରୀଡ଼ାବିତ୍ମାନଙ୍କ ଲାଗି ସୁଯୋଗ ସୃଷ୍ଟି କରିବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି। ଏତଦ୍ବ୍ୟତୀତ ପ୍ରତିଯୋଗୀମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କର ପ୍ରତିଭାକୁ ବିକଶିତ କରାଇବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ମିଶନ ଅଲମ୍ପିକ୍ସ ୱିଙ୍ଗ, ସମ୍ପୃକ୍ତ ପ୍ରତିଯୋଗୀମାନଙ୍କର କୋଚ୍ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କର ଭୂମିକା ଲାଗି ଶ୍ରୀ ସିଂ ପ୍ରଶଂସା କରିଛନ୍ତି।
2: एक मेडल के पीछे बहुत सारी कहानियां होती हैं, बहुत सारे संघर्ष भी होते हैं, कितनी कठिनाइयों का आपको सामना करना पड़ता है, फिर भी आपका हौसला, आपका जज्बा बराबर बुलंद रहता है। आपके पूरे संघर्ष के पीछे आपके कोच की भी बहुत महत्वपूर्ण भूमिका है, आपके सपोर्ट स्टाफ, आपके फिजियो और जो न्यूट्रिशनिस्ट हैं और परिवार, सभी का योगदान है। मैं उन सभी का आज अपनी तरफ से अभिनंदन करता हूं।
0: ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଆଜି ନୂଆଦିଲ୍ଲୀରେ ବ୍ରିକ୍ସ ଥିଏଟର ଫେଷ୍ଟିଭାଲ 2026 ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଶେଖାୱତ କହିଛନ୍ତି, ସମଗ୍ର ବିଶ୍ୱ ଭୂ ରାଜନୈତିକ ବିବାଦ, ଦ୍ୱନ୍ଦ୍ୱ ତଥା କ୍ରମବର୍ଦ୍ଧିଷ୍ଣୁ ଅନିଶ୍ଚିତତା ଦେଇ ଗତି କରୁଥିବା ସମୟରେ ବୈଶ୍ୱିକ ଶାନ୍ତି ଓ ବିଶ୍ୱାସ ସ୍ଥାପନା ଦିଗରେ ସଂସ୍କୃତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ। ଆସନ୍ତା ବୁଧବାର ଦିନ ଶେଷ ହେବାକୁ ଥିବା ଏହି ସମାରୋହରେ ଭାରତ, ଥାଇଲାଣ୍ଡ, ଇଣ୍ଡୋନେସିଆ, ରୁଷ, ଭିଏତନାମ, ଇରାନ, ଦକ୍ଷିଣ ଆଫ୍ରିକା, କାଜାକସ୍ତାନ ଓ ଇଥିଓପିଆର ଥିଏଟର ନିର୍ଦ୍ଦେଶକ, କଳାକାର, କୂଟନୀତିଜ୍ଞ ତଥା ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି। ଦିଲ୍ଲୀରେ ବିଭିନ୍ନ ପ୍ରକାର ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ଲାଗି ପୁଲିସ୍ ପକ୍ଷରୁ 3ଟି ନୂତନ ସ୍ଥାନ ଚୟନ କରାଯାଇଛି। ସେଗୁଡ଼ିକ ହେଲା ରାମଲୀଳା ମଇଦାନ, ବୁରାରୀ ମଇଦାନ ଓ ସିବିଡି ମଇଦାନ। ଦିଲ୍ଲୀ ପୁଲିସ୍ କମିଶନର ଅନୁରାଗ କୁମାର ଏହି ଘୋଷଣା କରି କହିଛନ୍ତି, ଏଣିକି କୌଣସି ପ୍ରତିବାଦ ବା ବିକ୍ଷୋଭ ଯନ୍ତର୍ମନ୍ତର୍ଠାରେ କରାଯାଇପାରିବ ନାହିଁ। ଦିଲ୍ଲୀରେ ପ୍ରତିବାଦ ଏବଂ ବିକ୍ଷୋଭ ପ୍ରଦର୍ଶନ କରିବା ଲାଗି ଉପଯୁକ୍ତ ସ୍ଥାନ ଚୟନ ନିମନ୍ତେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟିର ସୁପାରିଶ ଅନୁଯାୟୀ ଚୟନ ସ୍ଥାନରୁ ଯନ୍ତର୍ମନ୍ତର୍କୁ ବାଦ୍ ଦିଆଯାଇଛି। ଏହି 3ଟି ନୂତନ ଚିହ୍ନିତ ସ୍ଥାନ ସମ୍ପର୍କିତ ବିସ୍ତୃତ ଓ ସଂଶୋଧିତ ମାର୍ଗଦର୍ଶିକା ଖୁବ୍ ଶୀଘ୍ର ଜାରି କରାଯିବ ବୋଲି ଦିଲ୍ଲୀ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 2030 ସୁଦ୍ଧା ଭାରତ ବ୍ରିଟେନ୍ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାରକୁ ଦୁଇଗୁଣ କରିବା ଲାଗି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କ ଆହ୍ୱାନ। ବିଭିନ୍ନ ବୈଶ୍ୱିକ ଆହ୍ୱାନଗୁଡ଼ିକର ମୁକାବିଲା ପରିପ୍ରେକ୍ଷୀରେ ମାନବିକ ଅଧିକାର ସୁରକ୍ଷାକୁ ଅଧିକ ସଶକ୍ତ କରିବା ଉପରେ ଏନ୍ଏଚ୍ଆର୍ସି ଅଧ୍ୟକ୍ଷଙ୍କ ଗୁରୁତ୍ୱ ଆରୋପ ଏବଂ ଭାରତ ପ୍ରଥମ ବିମ୍ଷ୍ଟେକ୍ ସ୍ୱରାଷ୍ଟ୍ର ମନ୍ତ୍ରୀସ୍ତରୀୟ ବୈଠକ ଆସନ୍ତାକାଲି ଆୟୋଜନ କରିବ ନୂଆଦିଲ୍ଲୀରେ। ସମ୍ବାଦ ଶେଷ ହେଲା।
3: ଆକାଶବାଣୀ କଟକ।

0: ଏତେବେଳେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚାଷବାସ। କାର୍ଯ୍ୟକ୍ରମ ଶୁଣିବା ବିଜ୍ଞାପନ ବିରତି ପରେ।
1: ହଁ ଭାଇ, କାଡ଼େ ଚାଲ ହଉ,
2: ଖରା ପାଣି ପବନ ସବୁର ସମାଧାନ କରତେ ହଉ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି? ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।
4: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
2: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
4: ନାଣ୍ଡୁ ଭାଇ ଗହଣା ଦୋକାନ? ସେଠି ସବୁ ଠିକ ଠାକ ମିଳିବ ତ?
2: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ, HUID କୋଡ ନମ୍ବର ଥିବା ଗହଣା ମିଳୁଛି।
4: ତାହେଲେ ତ ବଢିଆ କଥା।
2: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।

0: ଆମର ଶ୍ରୋତା ଭାଇ ଭଉଣୀ ତଥା ଚାଷୀ ଭାଇ ମାନଙ୍କୁ ଶୁଭେଚ୍ଛା ଓ ନମସ୍କାର।
1: ବଡ ଭାଇ, ବର୍ତ୍ତମାନ ପନିପରିବା ଦର ଟିକେ ଉପରେ ଅଛି ନାଇଁ କି? ଦେଖୁଥିବ, ଆଉ ବର୍ତ୍ତମାନର ସମୟ ହେଉଛି ଆମେ ପ୍ରସ୍ତୁତ କରିବାର ସମୟ, ମାନେ ଏବେ ଆମ ବିଲବାଡ଼ିରେ ବେଶୀ କିଛି ବାହାରୁନି, ତେଣୁ ଆମେ ନୂଆ ନୂଆ ସବୁ ପରିବା ଚାଷ କରିବା, ଶୀତ ଦିନିଆ ପରିବା, ବିଶେଷ କରି କୋବି ଜାତୀୟ ପରିବା, ବାଇଗଣ, ତାପରେ ଶାଗ, ବିଭିନ୍ନ ପ୍ରକାର ଶାଗ ଶୀତ ଦିନରେ ବହୁତ ଚାହିଦା ହେଇଥାଏ। ଏବେ ଯେଉଁ ଶାଗ ସବୁ ବଜାରକୁ ଆସୁଛି
0: 15 ଟଙ୍କା ଗୋଟେ ବିଡ଼ା ପରା,
1: ହଁ, ତେଣୁ ଶାଗଟା ଗୋଟେ କମ୍ ସମୟ ଭିତରେ ହେଇପାରିବ, ତେଣୁ ଆମେ କମ୍ ସମୟ ଭିତରେ କେମିତି ଶାଗ ପ୍ରସ୍ତୁତ କରିପାରିବା ସେ ପାଇଁ ମଧ୍ୟ ଚେଷ୍ଟା କରିବା ନାଇଁ।
2: ହଁ, ଆଉ ଗୋଟେ କଥା ହଉଛି, ଦେଖ ବର୍ତ୍ତମାନ ଶୀତ ଦିନରେ ନଉଟିଆ, କୁଶୁଳା ଏଇ ଶାଗ ଗା ବେଶୀ ହେଇଥାଏ, ତା ଛଡ଼ା ପାଳଙ୍ଗ ବି ହେଇଥାଏ, ଏବଂ ପାଳଙ୍ଗ ଶାଗର ଗୋଟେ ଏଇ ଶୀତ ଦିନେ ବେଶୀ ଚାହିଦା ଥାଏ। କାରଣ ପାଳଙ୍ଗରେ କେବଳ ଯେ ଶାଗ ହଉଛି ତା ନୁହେଁ, ପାଳଙ୍ଗରେ ବିଭିନ୍ନ ପ୍ରକାରର ମାନେ ଦ୍ରବ୍ୟ ତିଆରି ହେଇପାରୁଛି, ଯୋଉଟାକି ଆମେ କହୁଛେ ପାଳଙ୍ଗ ଆଉ ପନିର
0: ଆଉ ଭଲ ବି ଲାଗୁଛି
2: ଲାଗୁଛି। ତେଣୁକରି ଆମର ଏଇ ଯୋଉ ଶାଗ ଜିନିଷଟା କହୁଛ, ଇଏ 21 ଦିନ ଭିତରେ ଶାଗ ଅମଳ ହବ। ତେଣୁକରି ଆମର ଭାଇ ଭଉଣୀ ମାନଙ୍କୁ ଅନୁରୋଧ, ଯାହାର ଯେମିତି ଜାଗା ବାଡ଼ି ଅଛି, ଟିକେ ଶାଗ ଚାଷ ପ୍ରତି ମନ ଦିଅନ୍ତୁ। ମଞ୍ଜି ବି ପ୍ରାୟ ସବୁଆଡେ ମିଳୁଛି ଭଲ ମଞ୍ଜି ଦେଖିକିରି, ଆଉ ଯେତେବେଳେ ଶାଗ ପଟାଳି ଆପଣମାନେ ବନେଇବେ ସେତେବେଳେ ଟିକେ ଖତ ଦେବେ, କାରଣ ଖତଟା ଦେଲେ ଶାଗଟା ଟିକେ ଭଲ ହୁଏ, ଛଞ୍ଚନିଆ ହୁଏ। ପ୍ରଥମରୁ କରି ଆମେ ବିଶେଷ ଭାବରେ ସାର ବ୍ୟବହାର କରିବାନି, ଆଉ ଟିକେ ଖତ ଦେଇକିରି କରିବା, ବେଶ ଛଞ୍ଚନିଆ ହେଇକିରି 15 ଦିନ ଭିତରେ ହେଇଯିବ। ଟିକେ ମନ ଦେଲେ ହବ, ଆଉ ଖାଲି ସେମିତି କଲେ ହବନି। ଆଉ ଯୋଉଠି ଆମେ ଶାଗ ପଟାଳି ବନେଇବା, ଟିକେ ଉଚ୍ଚା କରି ବନେଇବା, କାରଣ ତାର ଯୋଉ ମଞ୍ଜି ପଡିବ ପିମ୍ପୁଡି ମାନେ ଯେମିତି ନ ଲାଗିବେ ସେଥିପ୍ରତି ମଧ୍ୟ ଆମେ ଦୃଷ୍ଟି ଦବା। ତେଣୁ ଏ ଶାଗ ଚାଷଟା ଗୋଟେ ବହୁତ ସୁନ୍ଦର ଚାଷ, ଆମେ ନିଜେ ଖାଇପାରିବା, ଅଧିକ ହେଲେ ବିକ୍ରି ବଟା କରିପାରିବା। ଯଦି ଆମେ ଶାଗ ଜାଣିଲେ ଯେ ଚାଷ କରୁଛି ବୋଲି ପାଖ ସାହି ପଡିଶାର ଲୋକ ବି କିଣିତେ ଚାଲିବେ, କହିବେ ହଉ 10 ଟଙ୍କାର ଶାଗ ଦିଅ ନା, 20 ଟଙ୍କାର ଶାଗ ଦିଅ ନା, ଦେଖିବେ ମାନେ ତୁଳି ତୁଳିକିରି ଦେଇ ଦେଇକିରି ବି ତଥାପି ଆପଣ ସାରିପାରିବେନି ଏଇ ଶାଗ ଚାଷ, ଆଉ ଏଇଟା ଭଲ 2 ପଇସା ବି ଦିଏ ଆଉ।
1: ହଁ, ଶାଗ, ତାପରେ ଦେଖ ମେଥି ଶାଗ ଗୋଟେ ମାନେ ମେଡିସିନାଲ ଶାଗ ବୋଲି କୁହନ୍ତି, ମାନେ ଔଷଧୀୟ ଗୁଣ ଭରପୁର ଥାଏ, ଶୀତ ଦିନେ ତାର ମଧ୍ୟ ଚାହିଦା ଅଛି। ସୋରିଷ ଶାଗ ହେଉଛି, ଆଉ ଯଦି ପୁରୁଣା ପୁଇ ନଟା ଅଛି ଶୀତ ଦିନେ ତାର ମଧ୍ୟ ଚାହିଦା ବଢିଥାଏ, କାରଣ ପୁଇରେ ଯୋଉ ସବୁ ଫୁଲ ହେଇକି ମଞ୍ଜି ଆସେ।

0: ମଚିଡ଼ି ପୋଇର ଦାମ ମଧ୍ୟ ବେଶୀ କିଲୋ 40 ଟଙ୍କା ଦରରେ ବିକ୍ରି ହେଉଛି ପୋଇ ବରେ। ଯେଉଁମାନଙ୍କୁ ଟିକେ ପସନ୍ଦ ହୁଏ ସେମାନେ ପୋଇ ସାରୁ ବୋଇତାଳୁ ଇତ୍ୟାଦି ସବୁ ମାନେ ମିଶେଇକି ତରକାରୀ କରିକି ଭଲ ଘାଣ୍ଟ ତରକାରୀ ବି ହେଇଥାଏ ନାଇଁ କି।
1: ହଁ ଆଉ ଗୋଟେ କଥା ହଉଛି ଦେଖ ବର୍ତ୍ତମାନ ଆଉ ଲାଉ ସମୟଟା ଲାଉ ଯଦି ଏଇନାଙ୍କରୁ ଆମେ ଲଗେଇବା ବି ତା ମାନେ 2 ମାସ ପରେ ପରେ ଲାଉ ଫଳିବ ତାପରେ କଖାରୁ ବି ଫଳିବ। ତା ଛଡା ଶିମ୍ବଟା ଗୋଟେ ଶୀତ ଦିନେ ବେଶ ସୁନ୍ଦର ପରିବା ଏବଂ 2-4

0: ସୁନ୍ଦର ପରିବା ଏବଂ ଦୁଇ ଚାରି ପ୍ରକାରର ଶିମ୍ବ ଅଛି, ଫତା ଶିମ୍ବ, କାଠି ଶିମ୍ବ, ଏମିତି ଅନେକ ପ୍ରକାରର ଶିମ୍ବ ଅଛି ଆମ ମୟୂରଭଞ୍ଜ ଜିଲ୍ଲାରେ। ଶିମ୍ବ ସହିତ ସମସ୍ତେ ପ୍ରାୟ ପରିଚିତ। ଆଉ ଶିମ୍ବ ଗଛ ଗୋଟେ ହେଉଛି, ଯଦି ତୋଳି ନ ପାରିବେ ବେଶୀ ଉଚ୍ଚାକୁ ଲହ ପଳେଇଯିବ, ବେଳେବେଳେ ଗଛ ଉପରେ ବି ମାଡ଼ିଯାଏ। ସେ ଶିମ୍ବ ଯେତେବେଳେ ଗଛ ମରିଯାଏ ସେତେବେଳେ ତୋଳନ୍ତି, ସେ ମଞ୍ଜିଟା ବି ତାକୁ ଭାଜିକିରି ଖାଇପାରିବେ, ଡାଲିରେ କରିକିରି ଖାଇପାରିବେ। ତେଣୁ ଶିମ୍ବ ଜାତୀୟ ଗଛ ବି ଆମେ ଲଗେଇବା, ବିଭିନ୍ନ ପ୍ରକାର ଶିମ୍ବ ଗଛ ଲଗେଇଲେ ଯାଇକିରି ଆମ ବାଡ଼ିରେ ଆମେ ପନିପରିବା ଏଇ ଶୀତ ଦିନେ କିଛିଟା ପାଇପାରିବା। ଆଉ ଗୋଟେ କଥା ହେଉଛି, ଲଙ୍କା ବି ଆମେ ଲଗେଇ ପାରିବା, ବାଇଗଣ, ବିଲାତି, ବାଡ଼ ଟିକେ ଘେରିବା। ଏସବୁ ଲଗେଇଦେଲେ ହେବନି, ଛେଳି ଗାଈ ଗୋରୁ ଖାଇଯିବେ, ତେଣୁକରି ଯେତିକି ପାରିବା ଆମେ ବାଡ଼ ଘେରିବା। ଏବେ ତ ପ୍ଲାଷ୍ଟିକର ଜାଲକୁ ଭାଇ ଭଉଣୀମାନେ ବେଶ ସୁନ୍ଦର ଭାବରେ ବାଉଁଶ ଦେଇକିରି ବେଢ଼ି ପାରୁଛନ୍ତି, ଏବଂ ଏଇ ଜାଲ ଦେଲେ ବି କିଛି ଅସୁବିଧା ନାହିଁ, କାରଣ ଲମ୍ବା ଜାଲ ବି ମିଳୁଛି। ତା ଛଡ଼ା ଯେଉଁମାନେ ସମୁଦ୍ରକୁ ଯାଉଛନ୍ତି ମାଛ ଧରିବା ପାଇଁ, ସେମାନେ ବେଳେବେଳେ ସମୁଦ୍ରର ଛିଡ଼ା ଜାଲକୁ ବିକ୍ରି କରୁଛନ୍ତି। ଅନେକ ଜାଗାରେ ବର୍ତ୍ତମାନ କେବଳ ଜାଲ ବିକ୍ରି କରିକିରି ବି ଆମର ଅନେକ ଭାଇ ଭଉଣୀମାନେ ରୋଜଗାର କରିପାରୁଛନ୍ତି,
1: ବିଭିନ୍ନ ହାଟ ବଜାରରେ ବିକ୍ରି ହେଉଛି ନାଇଁ।
0: ହଁ, ସେ ଜାଲ ଆଣିକିରି ଆମେ ବାଉଁଶ ଖାଲି ଗାଡ଼ି ଦେଇତେ ପଡ଼ିବ, ଆଉ ଗୋଟେ ମଝିରେ ବାଉଁଶ ଦେଇତେ ପଡ଼ିବ, ତାପରେ ଆମେ ଜାଲକୁ ଖାଞ୍ଚି ଦେବା, ଏବଂ ଜାଲ ଖାଞ୍ଚି ଦେଲା ବେଳକୁ ପାଖରେ ପାଖରେ ଦେଇଥିନେ ଆଉ ମାନେ ସେଟା କିଛି ଅସୁବିଧା ହେବନି। ଆଉ ଗୋଟେ କଥା ହେଉଛି, ଯଦି ଆମେ ଜାଲ ଦେବା, ଜାଲରେ ଆମର ଫସଲ ଭିତରକୁ ଗେଣ୍ଡା ଯାଇପାରିବନି, ବଡ଼ ବଡ଼ ଏଣ୍ଡୁଅ ଯାଇପାରିବେନି, ଏପରିକି ସାପ ମଧ୍ୟ ଯାଇପାରିବନି। ସାପ ଯଦି ଯାଇଛି ଜାଲରେ ଗୁଡ଼େଇ ଗୁଡ଼ା ଯିବ, ସାପ ଧରା ପଡ଼ିବ। ଏମିତି ବହୁତ ଜାଗାରେ ଦେଖାଯାଇଛି, ଯେଉଁମାନେ ପନିପରିବା ଚାଷ କରୁଛନ୍ତି ବା ତାଙ୍କର ପୋଖରୀ ଚାରିଆଡ଼େ ଜାଲ ଘେରିଛନ୍ତି, ବହୁତ ସାପ ଧରା ପଡ଼ିଛନ୍ତି ଏବଂ ପ୍ରାୟ ସେମାନେ ମରିଯାଇଥାନ୍ତି ବେଳେବେଳେ, କାରଣ ସାପ ଆଉ ଭିତରକୁ ଆସିପାରିବନି।
1: ତାପରେ ଏଇଟା କମ୍ ଖର୍ଚ୍ଚରେ ଏହିପରି ବାଡ଼ ଘେରବା ପାଇଁ ଯେତିକି ଖର୍ଚ୍ଚ ଦରକାର ଅନ୍ୟାନ୍ୟ ଇଏ ପାଇଁ
2: କମିଯିବ,
1: ଏଇଟା ବହୁତ କମ୍ ଖର୍ଚ୍ଚରେ ହେଇପାରିବ। ତେବେ ଆମେ ନିଶ୍ଚୟ ଶୀତ ଦିନରେ କିଛି କିଛି ପରିବା କରିବା, ଆଉ ବଜାରରୁ ଯେଉଁ ଆମର ନିର୍ଭରତା ଅଛି ତାକୁ ବି କମେଇବା, ନିଜେ ଉତ୍ପାଦନ କରି ଭଲ ଶାଗ ହଉ, ବାଇଗଣ ହଉ, ଭଲ ପରିବା ଆମେ ଖାଇପାରିବା ନାଇଁ କି?
0: ନିଶ୍ଚୟ।
1: ହଉ, କାର୍ଯ୍ୟକ୍ରମକୁ ଆଗେଇବା, ଆସ ଗୋଟେ ଭଜନ ଶୁଣିବା।
0: ହଉ ତାହେଲେ।

0: ଦେଖ, ପ୍ରାୟ ପରିବାରରେ ଥଣ୍ଡା, ଜ୍ୱର, କାଶ ଏଇ ସମସ୍ୟା ସବୁ ଲାଗି ରହିଛି, ଆଉ ଭାଇରାଲ ତାକୁ କହୁଛନ୍ତି,
1: ଭାଇରାଲ ଇନଫେକ୍ସନ କହୁଛନ୍ତି, ଆଉ ଭୀଷଣ ମୁଣ୍ଡ ବଥା ହଉଛି, ଗୋଡ଼ ହାତ ବଥା ଖୋଳା କରୁଛି, ଏବଂ ଜ୍ୱରଟା 2-3 ଦିନ ରହୁଛି ମେଡିସିନ ଖାଇଲେ ବି, ଆଉ ଛାଡ଼ିଗଲା ପରେ ଅରୁଚି ଧରୁଛି, କେହି ଖାଉନାହାନ୍ତି, ସବୁ ମାନେ ଦୁର୍ବଳିଆ ହେଇଯାଉଛି।
0: ହଁ, ଆଉ ଯାହା ପନିପରିବା ବର୍ତ୍ତମାନ ସିଜିନରେ ମିଳୁଛି ସେ ପନିପରିବା ଖାଇ ଖାଇକି ଗୋଟେ ପ୍ରକାର ଅଭ୍ୟସ୍ତ ହେଇଯାଇଛେ, ତେଣୁ କିଛି ଗୋଟେ ଚେଞ୍ଜ ହେଇଥିଲେ ବରଂ ଭଲ ଲାଗିଥାନ୍ତା। ଆଉ ଯଦି ବି ଟିକେ ଚେଞ୍ଜ କରିବ, ଏ ଯୋଉ ଫୁଲକୋବି, ବନ୍ଧାକୋବି ଇତ୍ୟାଦି ଅଦିନିଆ ସବୁ ଜିନିଷ ଆସୁଛି, ତାର ରେଟ୍ କାହିଁରେ କେତେ, ବୁଝିଲ ନା? ଖାଇ ଦଉଛନ୍ତି ସାନା ଲୋଭରେ, ଆଇଁଷ ଟିକେ ଦେଇକି ଖାଇଦବା, କିନ୍ତୁ ଯେତେବେଳେ ଦେହଟା ଅସୁସ୍ଥ ଥିବ ସେତେବେଳେ ସାଧାରଣ ଭାବରେ ଆମର କ୍ରିୟା ପ୍ରକ୍ରିୟା, ହଜମ କ୍ରିୟା ଠିକ ହବନି। ଆମେ ବେଶୀ ଗୁରୁପାକ ଖାଦ୍ୟ, ଯେମିତି ମାଂସ କଥା କହିଲ କି ଚିକେନ ହଉ, ଅଣ୍ଡା ହଉ, ଏବଂ ହଜମ କରିତେ ଟିକେ କଷ୍ଟ ବି ହବ।
1: ତାପରେ ଆଗ ରକମ ତ ଆଉ ପ୍ରସ୍ତୁତି ପ୍ରଣାଳୀ ବି ଆମର ମା ଭଉଣୀ ମାନେ ବା ବିଶେଷ କରି ଭାଉଜ ମାନେ ଯେଉଁମାନେ ରାନ୍ଧୁଛନ୍ତି ସେମାନେ ଆଉ ପୁରୁଣା ପ୍ରସ୍ତୁତି, ଆମ ମା ଜେଜେମା ମାନେ ଯେମିତି କରୁଥିଲେ ସେମିତି କରୁନାହାନ୍ତି। ବହୁତ ତେଲ, ବହୁତ ମସଲା ଏଗା ସବୁ ଦିଆ ହଉଛି, ଆଉ ଏଇସବୁ ଯୋଉ ସାମାଜିକ ଗଣମାଧ୍ୟମରୁ ଦେଖିକି ଶିଖିଯାଉଛନ୍ତି, କିସ ଗୋଟେ କହୁଛନ୍ ନୂଆ ରେସିପି, ଏଟା ଶିଖିଲେ ସେଟା ଶିଖିଲେ ସେଟା କରିବା, ତ ସେଗୁଡାକ ଖାଇବ। ସେ ଯୋଉ ତୁମେ କହିଲା ରକମ ଗୁରୁପାକ ତ ଗୁରୁପାକ, ଆଉ ମସଲା ତେଲ ମିଶିକି ସେ ପୁରା ବିଷ ହେଇଯାଉଛି, ବୁଝିପାରିଲ ନା? ଖାଇବାକୁ ହୁଏତ ଆଗ୍ରହ ସହକାରେ ଛୁଆମାନେ ଖାଇ ଦଉଛନ୍ତି କି ଲୋକ ଖାଉଛନ୍ତି, କିନ୍ତୁ ଦେହଟି ଖରାପ ହଉଛି ନା, ଭିତରେ କେତେ ଖରାପ ହଉଛି, କେତେ ପରିମାଣରେ ଖରାପ ହଉଛି ସେଟା ଆମେ କହିପାରିବାନି,
0: ଉପରୁ ଦେଖା ବି ଯିବନି। ଆଉ ଦେଖ ଏଇନା ଏଇ ଯୋଉ ଦେହ ଖରାପରେ ଯଦି ଡାକ୍ତରଙ୍କ ପାଖକୁ ଯିବ, ସେ ଗୁଡାଏ ଇନଭେଷ୍ଟିଗେସନ ଟେଷ୍ଟ ସବୁ ଲେଖିଦେବେ, ମ୍ୟାଲେରିଆ, ଟାଇଫଏଡ୍ ଠୁ, ହିମୋଗ୍ଲୋବିନ ଠୁ, ଥଣ୍ଡା ଜ୍ୱର କି ପାଇଁ ହେଲା, ଆହୁରି କେତେ ପ୍ରକାରର ଟେଷ୍ଟ, ତେଣୁ ଯଦି ଦେଖେଇବ ବି ତାହେଲେ ସେ ପାଇଁ ବି ଗୁଡାଏ ଖର୍ଚ୍ଚ। ଆଉ ଯଦି ସରକାରୀ ହିସାବରେ ଯିବ, ଆମର ଅଙ୍ଗନବାଡ଼ି ଦିଦି କି ଆଶା ଦିଦିଙ୍କ ସାଙ୍ଗରେ ଯୋଗାଯୋଗ କରିକି ଟିକେ ରକ୍ତ ନମୁନା ପରୀକ୍ଷା କରିବ, ମ୍ୟାଲେରିଆ ହେଇଛି କି ନାହିଁ ଇତ୍ୟାଦି କଥା ଯଦି କରିବ, ତାହେଲେ ବି ଗୋଟେ ପ୍ରକାରର ଭଲ। ଆଉ ନହେଲେ ସିଧାସଳଖ ଦୋକାନ ପାଖରୁ ଯାଇକି, ଭାଇ ଥଣ୍ଡା ଜ୍ୱର କାଶୁଛି, ଇଏ କରୁଛି, ଦିଅ ନା 4 ଟେବ୍ଲେଟ୍ କରିକି ଆଣିକି 2 ଦିନ ଖାଇଦେଲେ ଯାହା ହବ ହବ, ଆଉ
1: ଆମେ ମନା କରୁଛେ, କାରଣ ତାର ଯୋଉ ନିୟମ ରହିଛି ଯେ ମେଡିସିନ ଦୋକାନଟି ନିଶ୍ଚିତ ଭାବରେ ଅତି କମରେ ଜଣେ ଫାର୍ମାସିଷ୍ଟ ହେଇଥିବା ଦରକାର, ସିଏ ବି ଫାର୍ମ ଏମ୍ ଫାର୍ମ ନ ହଉ କମ ସେ କମ ଡି ଫାର୍ମ ପାସ୍ କରିଥିବା ଦରକାର, ତା ନାହିଁ କିନ୍ତୁ ଆମ ଓଡ଼ିଶା ଯାକରେ ବହୁତ କମ ଦୋକାନୀ ଜଣ ଜଣଙ୍କୁ ଭଡ଼ାରେ ଦେଇଛି,
0: ନିଜେ ନିଜେ ଦୋକାନ
1: କରିଛନ୍ତି। କଥା ହଉଛି କି ସିଏ ଜାଣିଛି ମେଡିସିନ ବିଷୟରେ, ସିଏ ଠିକ ଅଛି, କିନ୍ତୁ ସିଏ ସ୍ୱୀକୃତି ପ୍ରାପ୍ତ ନୁହେଁ ନା ବାବୁ। ମେଡିସିନ ତାର ଯେତେବେଳେ ଯେତିକି ଯୋଉଟା ଯେତିକି ଖାଇବା କଥା, ଅନୁପାନ ଯେତିକି ହବା କଥା, କେତେ ଗୁଡାକ ବ୍ୟବଧାନରେ ଖାଇବା କଥା, ଏମିତି ଅନେକ କଥା ରହିଛି। ଆମେ କାହା ମାଧ୍ୟମରେ କିଣୁ? ଡାକ୍ତର ମାଧ୍ୟମରେ, କିନ୍ତୁ ବାଧ୍ୟ ହେଇକି ସେ ଯେମିତି କହିଲ ତୁମେ ସେଇଭଳିଆ ଯାଇକି ଡାକ୍ତରଙ୍କୁ ନ ବୁଝିକି ମେଡିସିନ ଦୋକାନକୁ କହିକି ବି ମେଡିସିନ ବହୁତ ଲେଖା ଖାଉଛନ୍ତି, ଯାହାଫଳରେ ବହୁତ ଦେହ ଖରାପ ହଉଛି, ଆଉ ଖର୍ଚ୍ଚାନ୍ତରେ ପଡୁଛନ୍ତି, ଏବଂ ଜାଣିଛନ୍ତି ଯେ ସେ ସାଙ୍ଗେ ସାଙ୍ଗେ ସିନା ଦେହଟା ଜ୍ୱରଟା ଭଲ ହେଇଯିବ, କିନ୍ତୁ ଦେହ ଭିତରେ କୁପ୍ରଭାବ ଯୋଉ ପଡେ ମେଡିସିନର, ଆଡଭାନ୍ସ ଡ୍ରାଗ୍ ରିଆକ୍ସନାରୀ ଇଲନେସ୍ ତାକୁ କହୁଛନ୍ତି, ସିଏ ପୁରା ଦୀର୍ଘମିଆଦୀ ରୋଗ, ତାକୁ ଆମନ୍ତ୍ରଣ କରେ।
0: ମଝିରେ ମଝିରେ ଖବରରେ ବି ବାହାରେ ଯେ ଅତ୍ୟାଧିକ ପେନ୍ କିଲର ଯୋଉଗୁଡା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯୋଉ ଖାଦ୍ୟ ମାନେ ଟେବ୍ଲେଟ୍ ଖାଉଛନ୍ତି, ପେନ୍ କିଲର ବୋଲି କହୁଛନ୍ତି, ଆଗରୁ ବିଭିନ୍ନ ବ୍ରାଣ୍ଡରେ ବି ସବୁ ମିଳୁଥିଲା, ଆଜିକାଲି ବି ମିଳୁଛି। ଆଉ ଯେଉଁମାନଙ୍କର ଗୋଟେ ଅଛି ମାନେ ମେଣ୍ଟାଲିଟି ବା ଗୋଟେ ମାନସିକତା ଅଛି ଯେ ମୋର ଦେହ ହାତ ଘୋଳାବିନ୍ଧା କରୁଛି ବହୁତ, ଆଉ ଆଜି ଟେବ୍ଲେଟ୍ ନ ଖାଇଲେ ହବନି, ଟେବ୍ଲେଟ୍ ଖାଇକି ହେଲେ ଟିକେ ଶାନ୍ତିରେ ଶୋଇବା,

0: ସେଇମାନଙ୍କ କ୍ଷେତ୍ରରେ ବାରମ୍ବାର ବାରମ୍ବାର ଏମିତି ଯୋଉ ରହିଯାଏ ମନ ଇଚ୍ଛା, କିଡ଼ନୀ ଫେଲିଅର ପର୍ଯ୍ୟନ୍ତ ବି କଥା,
1: କିଡ଼ନୀ ଫେଲିଅର ଇଭିନ ମୁଣ୍ଡ ଭିତରେ ମସ୍ତିଷ୍କ ଭିତରେ ମାନେ ରକ୍ତାକ୍ତ ହେଇଯାଉଛନ୍ତି, ମାନେ ଶିର ଫିର ଛିଡ଼ିଯାଏ, ହେମାଟୋମା ହୁଏ, ଯାହା ଫଳରେ ହଠାତ୍ ବ୍ରେନ୍ ଷ୍ଟ୍ରୋକ୍ ହେଇକି
0: ପକ୍ଷାଘାତ ହେଇଯାଉଛି,
1: ପକ୍ଷାଘାତ ରୋଗ ହେଉଛି, ପାରାଲିସିସ୍ ହେଇଯାଉଛି, ତେଣୁ ସେସବୁ କଥାକୁ ଚିନ୍ତା କରିବା ହଉ କାର୍ଯ୍ୟକ୍ରମ କିସ।
0: ହଁ ଆଜି ବଡ଼ ଭାଇ ଏଇ ବର୍ଷା ଦିନିଆ କଥା ଅଛି ଯେ ମ୍ୟାଲେରିଆ ଯୋଉ ହେଉଛି, ଡେଙ୍ଗୁ ହେଉଛି, ଆଉ ତାର ସାଧାରଣ ଲକ୍ଷଣ ବି ସେଇ ଜ୍ୱର ଆସିବ, ଇଏ କରିବ, ଏଇସବୁ କଥା, କିନ୍ତୁ ଆମେ ବି ଟିକେ ସତର୍କ ସାବଧାନ ରହିବା। ବର୍ଷା ଦିନେ ଯେମିତି ଆମର ଘର ଚାରିପାଖରେ ପାଣି ଜମ୍ବନି, ଯେଉଁଠି ସଫା ପାଣି ଯେଉଁଠି ରହୁଛି, ମାନେ ଭଙ୍ଗା ଜିନିଷ ରହିଲା କିମ୍ବା କିଛି ଡବା ଫବା ହେଲା, ସେଗୁଡ଼ାର ସବୁ ପାଣି, ସ୍ୱଚ୍ଛ ପାଣି, ବର୍ଷା ପାଣି ଜମି ରହିଲେ ସେଠୁ ଡେଙ୍ଗୁ ବି ହେଉଛି। ଆଉ ମ୍ୟାଲେରିଆ କଥା ତ ଜାଣିଛୁ, ବାରିପଦା ସହର କଥା, ସବୁଆଡ଼େ ମଶା, ସନ୍ଧ୍ୟାବେଳିଆ, ସକାଳୁଆ, ଦିନବେଳିଆ, କିଏ ସମୟଟା ଆଉ ମଶା ନାହିଁ ବୋଲି କହିପାରିବନି, ବୁଝିପାରୁନି। ତେଣୁ ସେଇ ଡେଙ୍ଗୁ ମ୍ୟାଲେରିଆ ବିଷୟରେ ଆଲୋଚନା କରିବା। ଆମ ସହିତ ଅଛନ୍ତି ଡାକ୍ତର ଶରତ ଚନ୍ଦ୍ର ଦାସ।
1: ହଉ ତାହେଲେ,
2: ଯେହେତୁ ଏଟା ଗୋଟେ ମଶା ବାହିତ ରୋଗ, ଆମେ ପୁରା ମଶାକୁ ତ ନିପାତ କରିପାରିବାନି, ପାରିବା କି? ପାରିବାନି। ଆଚ୍ଛା, ଭାଇରସ ଜନିତ ରୋଗ, ଭାଇରସ ବି ଆମେ ପୁରା ମାରିପାରିବାନି? ଯଦି ସିଏ ଦିଟା, ଜଣେ ହଉଛି ପଜିଟିଭ ଅର୍ଗାନିଜମ୍, ଜଣେ ହଉଛି ବାହକ, ଇଏ ଦିଟା ଯଦି ରହିବେ ତାହେଲେ ସେ ନିଶ୍ଚିତ ତ ଆମକୁ ଆଟାକ୍ କରିବେ। ତେଣୁ ଆମେ ନିଜକୁ କେମିତି ସୁରକ୍ଷିତ ରଖିବା ସେ ହଉଛି ପ୍ରଶ୍ନ। ତେଣୁ ଆଧିରେ ପ୍ରଥମ କଥା ହଉଛି ଯେ ଆମକୁ କେମିତି ସେ ମଶା ନ କାମୁଡ଼ିବ, ଗୋଟେ କଥା, ମଶାର ବଂଶ ବୃଦ୍ଧିଟାକୁ ଆମେ କମେଇବା, ତା ସହିତ ନିଜକୁ ସୁରକ୍ଷିତ ରଖିବା, ଦିଟା କାମ। ତାର ପ୍ରଥମ ଇଏ ହଉଛି ଯେ ସୋର୍ସ ରିଡକ୍ସନ, ଯୋଉଠି ପାଣି ଜମି ରହିଲା, ଯୋଉଠି ମଶା ଅଣ୍ଡା ଦେବାର ସମ୍ଭାବନା ଅଛି, ସିଏ ଜାଗା ଆମେ ରଖିବାନି। ଭଙ୍ଗା ଟିଣ, ଟାୟାର, ଭଙ୍ଗା ବାଲ୍ତି, ତା ଭିତରେ ପାଣି ରହିବାକୁ ଆମେ ଦବାନି। ଏମିତି ବି ଗୋରୁ କୁଣ୍ଡ, ଯୋଉଠି ଗୋରୁ ଗାଧୋଉଛନ୍ତି, ଯୋଉ କୁଣ୍ଡରେ ପାଣି ରହୁଛି, ଯେଉଁଠି ଖାଉଛନ୍ତି, ସେଠି ଯଦି ପାଣି ରହିଯାଉଛି, ତାକୁ ଆମେ ସବୁବେଳେ 3-4 ଦିନ ସେଗୁଡ଼ା ସବୁ ଧୋଇଦେଇ ସଫା କରି ଶୁଖେଇ ଦବା। ଏବଂ ଫ୍ରିଜ୍, କୁଲର୍ ଯୋଉ ପାଣି ରହିଯାଉଛି, ତାକୁ 3-4 ଦିନ ତାକୁ ସଫା କରିଦବା, ସେଠି ପାଣି ରଖିବାକୁ ଦବାନି। ତେଣୁ ଇଏ ହେଉଛି ବଡ ଜିନିଷ, ଆମେ ଏତକ ଗୋଟେ ସୋର୍ସ ରିଡକ୍ସନ କରିବା।
3: ଔଷଧ କିଛି ନାହିଁ ସାର, ଏ ରୋଗଟା ହେଲେ
2: ନା, ଭାଇରସ ଯେତେ ଭାଇରସ ଡିଜି ଅଛନ୍ତି, ଦେଖନ୍ତୁ ଭାଇରସ ପାଇଁ କିଛି ଟ୍ରିଟମେଣ୍ଟ ନାହିଁ, ଆମେ ତାର ସାଇନ୍ ସିମ୍ପଟମ୍ ପାଇଁ ଟ୍ରିଟମେଣ୍ଟ କରୁଛେ। ଜ୍ୱର ହେଲା, ଆମେ ଜ୍ୱର ବଟିକା ଦଉଛେ, ବାନ୍ତି ହେଲା, ବାନ୍ତି ବଟିକା ଦଉଛେ, ତା ଦେହରୁ ରକ୍ତ କମିଗଲା, ରକ୍ତ ଦଉଛେ, ଏଇସବୁ ତାର ସାଇନ୍ ସିମ୍ପଟମ୍ ଦେଖି ଟ୍ରିଟମେଣ୍ଟ ହଉଛି, କିନ୍ତୁ ଭାଇରସ ପାଇଁ ଆଣ୍ଟିଭାଇରାଲ ସେମିତିଆ କିଛି ଔଷଧ ନାହିଁ,
3: ମାନେ ସେଇ ଭୂତାଣୁଟାକୁ ମାରିବା
2: ପାଇଁ କିଛି ଔଷଧ ନାହିଁ।
4: ତାପରେ ଆଉ କିସ କରିବା?
2: ତାଙ୍କର ବଂଶ ବିସ୍ତାର ଯୋଉ କରୁଥିଲେ ସେଇଟା କମିଗଲା, ତଥାପି ଯଦି ମଶା ରହିଲେ ତାହେଲେ ଆମେ ନିଜକୁ ସୁରକ୍ଷିତ ରଖିବା। ଏବେ ସବୁ ବଡ଼ ବଡ଼ ବିଲ୍ଡିଂ ତିଆରି ହଉଛି, ବହୁତ ପଇସା ଖର୍ଚ୍ଚ କରି ଘର ଦ୍ୱାର କରୁଛନ୍ତି, କିନ୍ତୁ ଘର ଭିତରେ ମଶା ନ ପଶିବା ପାଇଁ ଯଦି ସେମାନେ ତାଙ୍କର ଝରକାରେ ଏମିତି ଯୋଉ ଜାଲି ଭଳିଆ ଯୋଉ ମଶା ନ ପଶିବା ପାଇଁ ଅଛି ଯୋଉ
4: ନେଟ୍,
2: ତାକୁ ସବୁ ବ୍ୟବହାର କରିବେ। ଆଉ ମଶାରୀ ଟାଙ୍ଗି ଶୋଇବା, ମଶାରୀ ଟାଙ୍ଗି ଶୋଇ, ଆମେ ତାକୁ କହିଲେ ଏଟା ତ ଦିନବେଳା କାମୁଡ଼େ, ମଶାରୀ କେତେବେଳେ ଟାଙ୍ଗିବା?
4: ରାତିରେ
2: ଆମେ ଟାଙ୍ଗୁଛେ, ଯେହେତୁ ଏଟା ଡେ ବାଇଟର, ଆମର ବିଶେଷ ଭଲନେରେବୁଲ ଗ୍ରୁପ କିଏ, ଛୋଟ ଛୁଆ, ପ୍ରେଗନାଣ୍ଟ ଓମେନ, ବୟସ୍କ ଲୋକ, ରୋଗୀ ଲୋକ, ଏଇମାନେ ହେଲେ ଆମର ବେଶୀ ଭଲନେରେବୁଲ ଗ୍ରୁପ, ସେମାନେ ଦିନବେଳା ବି ଶୋଉଛନ୍ତି, ତେଣୁ ସେମାନେ ବି ଦିନବେଳା ମଶାରୀ ଟାଙ୍ଗି ଶୋଇବେ, ଏଇ ଗୋଟେ ଗଲା ବ୍ୟବସ୍ଥା। ଅନ୍ୟ ଯେଉଁମାନେ ରହିଲେ ସେମାନେ କ'ଣ କରିବେ? ସେମାନେ ତ ଆଉ ମଶାରୀ ଟାଙ୍ଗି ଦିନବେଳା ଶୋଇବେନି, ତେଣୁ ସେଥିପାଇଁ ସେମାନେ ସବୁ ଫୁଲ୍ ପ୍ୟାଣ୍ଟ ସାର୍ଟ ପିନ୍ଧିବେ, ମାନେ ଯେମିତି ଦେହକୁ ଘୋଡ଼େଇକି ରଖିବେ, ଆଉ ମଶା ଯେମିତି କାମୁଡ଼ି ପାରିବନି। ଆଉ ଗୋଟେ ବ୍ୟବସ୍ଥା ହେଉଛି, ଯେଉଁ ଗୁଡ଼ାକ ଆମର ଖୋଲା ଦେହ ରହୁଛି ସେଥିରେ ଆମେ ମସ୍କିଟୋ ରିପେଲାଣ୍ଟ ବି ଲଗେଇ ପାରିବା, ତେଲ ମିଳୁଛି।
4: ସାର ଆମ ଅଞ୍ଚଳରେ କରଞ୍ଜ ତେଲ ବା ଟୁଲ ତେଲ,
2: ନିମ ତେଲ, ସେଗୁଡ଼ା ବି ଲଗେଇ ପାରିବା, ସେଗୁଡ଼ା ଦେହ ପାଇଁ ବହୁତ ଭଲ। ଏବଂ ସେଗୁଡ଼ା ଲଗେଇଲେ ଆମର ଯୋଉଟା ଏକ୍ସପୋଜ୍ ପାର୍ଟ ରହିଲା, ଯୋଉଠି ଆମେ ଏଇ ହାତଟା ରହିଲା, ଆମେ ସାର୍ଟ ପାର୍ଟ ଏତିକି ପିନ୍ଧିଲେ ତେଣୁ ସେଇ ଜାଗାରେ ଆମେ ନିମ୍ବ ତେଲ, କରଣ ତେଲ, ମସ୍କିଟୋ ରିପେଲାଣ୍ଟ ଯୋଉ ମିଳୁଛି ତେଲ ବଜାରରେ, ତାକୁ ବି ଲଗେଇ ପାରିବା।
4: ମୁଁ ଦେଖେ ସାର ମଶାରୀ ଦେଲେ ବି ଜଣେ ଜଣେ କଡ଼ ଓଲଟେଇଲା ବେଳକୁ ସେ ମଶାରୀକୁ ଲାଗିଯିବେ, ଦେହଟା ଆଙ୍ଗୁଳଟା ଲାଗିଯିବ, ମଶା ବାହାରୁ ବି ମଶାରୀ ବାହାରୁ ବି
2: କାମୁଡ଼ିପାରିବ। ସେଇଥିପାଇଁ ଯେ ଆମେ ଏ ଜିଲ୍ଲାରେ, ମୟୂରଭଞ୍ଜ ଜିଲ୍ଲାରେ 10,24,603 ସରକାରଙ୍କ ତରଫରୁ ମଶାରୀ ବାଣ୍ଟିଛୁ। ସେ ମଶାରୀ ଗୋଟେ ଅଲଗା ପ୍ରକାର ମଶାରୀ, ତା ନାଁ ହେଉଛି LLIN, ଲଙ୍ଗ ଲାଷ୍ଟିଂ ଇନ୍ସେକ୍ଟିସାଇଡାଲ ନେଟ୍, LLIN। ବେଶୀ ଆମେ ଦେଖୁଛୁ ଯେଉଁମାନେ ବେଶୀ ଇଣ୍ଟେରିୟରରେ ରହୁଛନ୍ତି, କିଛି ସୁବିଧା ନାହିଁ, ଓଭର କ୍ରାଉଡିଂ, ଗରିବ ଲୋକ ମଶାରୀ କିଣିପାରୁନାହିଁ କିମ୍ବା ସେ ସୁବିଧା ସେ ପାଇପାରୁନି, ସେଇମାନଙ୍କୁ ବଣ୍ଟା ହେଇଛି।
4: ମ୍ୟାଲେରିଆର
2: ପ୍ରାଦୁର୍ଭାବ
3: ମ୍ୟାଲେରିଆ
2: ସେଇ ମଶା ଦ୍ୱାରା, ଡେଙ୍ଗୁ ସେଇ ମଶା ଦ୍ୱାରା, ତାକୁ ଆମେ ମଶାକୁ ତ ଆମେ ଅଟକେଇବା, ଆଉ ସେ ବ୍ୟବସ୍ଥା ଆମେ କରିବା ଆଉ। ତେଣୁ ଏଇ ଯୋଉ LLIN ଦିଆହେଇଛି, ଯଦି ଇଏ ମ୍ୟାଲେରିଆ ସେ ନୀତିଦିନ ବ୍ୟବହାର କରିବେ, ଆମେ ଦେଖିଛୁ ସେ ମଶା ଯଦି ସେଇ ମଶୁରୀ ଉପରେ ବସିଯାଉଛି।

0: ସେ ତଳେ ଝଡି ପଡୁଛି, ତା ଦେହରେ ଏତେ ଔଷଧୀୟ ଗୁଣ ଅଛି ଦିଆହେଇଛି ତାର ତିଆରି କଲାବେଳେ, ଏଠି କିଛି ଦିଆ ହେଇନି, ତାର ଯେତେବେଳେ ମ୍ୟାନୁଫ୍ୟାକ୍ଚରିଂ ହେଇଛି ସେଇ ସୂତା ଦେହରେ ଦିଆ ହେଇଛି, ଯେତେବେଳେ ମଶା ସେ ଦେହରେ ବସୁଛି ବି ସେ ତଳେ ଝଡି ପଡିଯାଉଛି, ଆଉ ସେ କାମୁଡ଼ିବ କୋଉଠି, ଆଉ ତ ସେ ବସିପାରିବନି ଆଉ,
1: ନା ମଣିଷ ଦେହ ଲାଗିଲେ କୁଣ୍ଡେଇ କୁଣ୍ଡା ହବନି ତ ସେଗା,
0: ବେଳେବେଳେ କଣ ହୁଏ କି ସେ ମଶାରି ଯେହେତୁ ଗୋଟେ ମେଡିସିନାଲ
1: ଦିଆ ହେଇଛି, ଔଷଧୀୟ ଗୁଣ,
0: କାହା କାହାକୁ ଟିକେ ଆଲର୍ଜି ହୁଏ, ସେ ଡ୍ରଗ୍ର କିଛି କିଛି ଆଲର୍ଜି ବି ହୁଏ, କିନ୍ତୁ ଦିନେ ଦୁଇ ଦିନ ବ୍ୟବହାର କଲା ପରେ ସେ ଆପେ ଆପେ ସେ ଠିକ ହେଇଯାଏ।
2: କେତେ ଦିନ ପର୍ଯ୍ୟନ୍ତ ଆଜ୍ଞା କାମ ଦବ?
0: ଏ ମଶାରି ଯା 3 ବର୍ଷରୁ 5 ବର୍ଷ ପର୍ଯ୍ୟନ୍ତ କାମ ଦବ, ତା ଛଡା ଆମର ବି ଆହୁରି ଆବଶ୍ୟକତା ଅଛି,
1: ତେଣୁ
0: ସେଥିପାଇଁ ଆମେ ଗଭର୍ଣ୍ଣମେଣ୍ଟକୁ ଲେଖିଛୁ ଆମକୁ ଆଉ କିଛି ଦିଆଯାଉ, ଆହୁରି କିଛି ଲୋକ ଅଛନ୍ତି ବାକି ଯୋଉମାନେ ପାଇନାହାନ୍ତି, ଗଭର୍ଣ୍ଣମେଣ୍ଟ ରାଜି ହେଇଛି ସେ ଆମକୁ ଦେଇନାହାନ୍ତି, ଯଦି ଦେବେ ଆମେ ସେ ଯୋଉମାନେ ବାକି ରହିଛନ୍ତି ସେମାନଙ୍କୁ ସମସ୍ତଙ୍କୁ ଦେଇଦେବୁ। ଆମେ ବେଶୀ TRW ସ୍କୁଲ ପିଲାମାନଙ୍କୁ ଦେଇଛୁ, ଆଶ୍ରମ ସ୍କୁଲର ପିଲା ଯୋଉଠି ସେବାଶ୍ରମ ଯୋଉ ଝିଅ ପିଲାମାନେ ରହୁଛନ୍ତି ସେ ସବୁଆଡେ ଆମେ ଦେଇଦେଇଛୁ, ସେଠି ଆଉ କିଛି ଇଏ ନାହିଁ, ଆଉ ଅଳ୍ପ ଯିଏ ବାକି ରହିଛି ଆମେ ତା ପାଇଁ ବି ଗଭର୍ଣ୍ଣମେଣ୍ଟ ଲେଖିଛୁ, ଯଦି ଆସିବ ଆସିଯିବ ବୋଲି ତ ଆମେ ଇଏ ଗଲା ଗୋଟେ ପ୍ରକାର। ଆହୁରି ମଧ୍ୟ ତା ପାଇଁ ଆମର ଅଛି ବ୍ୟବସ୍ଥା, ଆମେ IRS କରୁଛୁ, ଇନ୍ଡୋର ରେସିଡୁଆଲ ସ୍ପ୍ରେ, ମଶାକୁ ମାରିବା ପାଇଁ ଆଗରୁ ଆପଣ ଜାଣିଥିବେ DDT ସ୍ପ୍ରେ କରାହଉଥିଲା, ମାନେ ଘର ଭିତରେ ଖେଳ କରିବେ, ଆଗରୁ ସବୁ କଣ ହଉଥିଲା ସବୁଆଡେ କରୁଥିଲେ, ଗୁହାଳରେ ପକଉଥିଲେ ଯୋଉଟାରେ କିଛି ମୂଲ୍ୟ ନଥିଲା, କିନ୍ତୁ ଏବେ ଆମେ ସେଇଟାକୁ IRS କହୁଛୁ, ଇନ୍ଡୋର ରେସିଡୁଆଲ ସ୍ପ୍ରେ, ସେଇଟା ଘର ଭିତରେ ପକେଇବେ, ଶୋଇବା ଘର ଭିତରେ ସମସ୍ତେ ପକେଇବେ, ଏବେ ବି ସେ କାର୍ଯ୍ୟକ୍ରମ ଚାଲିଛି, କିନ୍ତୁ ସେ ଯେହେତୁ ଆମେ ଏଇ ମଶାରି ସବୁଆଡେ ଦେଇଦେଇଛୁ ତାର ଏତେଟା ଆବଶ୍ୟକତା ପଡୁନି, କିନ୍ତୁ ଯୋଉଠି ଦରକାର ହଉଛି ଆମେ ଯୋଉ ଗାଁକୁ ସିଲେକ୍ଟ କରୁଛୁ ଯୋଉ ଭିଲେଜକୁ ସେଠି ଚାଲୁଛି, ଏ ବର୍ଷ ବି ଆମର ନାଇଁ, ତାର ଅଛି କେତେଟା ନିୟମ ମାନିବାକୁ ପଡିବ, ଆପଣ ଯଦି ସାଙ୍ଗେ ସାଙ୍ଗେ ଆମେ ସ୍ପ୍ରେ କରିଥିବୁ ତାପରେ ଲିପି ଦେବେ ସିଏ 2-3 ମାସ କାମ କରିବ, ବେଶୀ ଦିନ କାମ କରିବ ନାହିଁ, ସେ ବ୍ୟବସ୍ଥା ସହିତ ମଶାରି ସବୁଆଡୁ ଆମେ ମଶାକୁ ଆଟାକ୍ କରିବା ପାଇଁ ବ୍ୟବସ୍ଥା କରିଛୁ। ୟା ବ୍ୟତୀତ ଆମେ ମ୍ୟାଲେରିଆ ପାଇଁ ଆଉ ଗୋଟେ ଭଲ କାର୍ଯ୍ୟକ୍ରମ କରାହେଇଛି, ତାକୁ ଆମେ ଦମନ କହୁଛୁ, ଦମନ ଆପଣ ଶୁଣିଥିବେ ପେପରରେ ନ୍ୟୁଜରେ, ଏ ଦମନ ପାଇଁ ଆଜି ଓଡ଼ିଶା ସାରା ବିଶ୍ୱରେ ମାନେ ରୋଲ ମଡେଲ ହେଇଛି, ଇଏ ଦମନ କଣ ସମସ୍ତେ ଜାଣିନାହାନ୍ତି, ଦମନ ହଉଛି ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ, ସେ ଦମନ ତାର ଦମନ ଦୁର୍ଗମ, ଏ ହେଲା ଅଞ୍ଚଳରେ, ଏମ୍ ଏ ହେଲା ମ୍ୟାଲେରିଆ, ଏନ୍ ରେ ହେଲା ନିରାକରଣ, ଓଡ଼ିଆ ନାଁରେ ହେଇଛି ଏଇଟା, ଏଇଟା ଓଡ଼ିଶା ଗଭର୍ଣ୍ଣମେଣ୍ଟଙ୍କର ନିଜସ୍ୱ ବ୍ୟବସ୍ଥା, ଏଇଟା 5 ବର୍ଷର ଗୋଟେ ପ୍ରୋଜେକ୍ଟ, ବର୍ଷକୁ 24 କୋଟି ଟଙ୍କା ଖର୍ଚ୍ଚ ହବ, 5 ବର୍ଷରେ 120 କୋଟି ଟଙ୍କା ଓଡ଼ିଶା ସରକାର ଖର୍ଚ୍ଚ କରିବେ, 17-18 ଯାଇ ଏଇଟା 19 ପଡ଼ିଛି, ଇଏ କାର୍ଯ୍ୟକ୍ରମ ଇଏ ଗୋଟେ ଭଲ ବ୍ୟବସ୍ଥା, ୟାକୁ ଆପଣଙ୍କର ଆମର ପୃଥିବୀରେ ଯେତେ ଦେଶ ଅଛନ୍ତି ପ୍ରାୟ ପାଖାପାଖି 100ରୁ ଉର୍ଦ୍ଧ୍ୱ ଦେଶରେ ମ୍ୟାଲେରିଆ ରୋଗ ଅଛି, 100ରୁ ଉର୍ଦ୍ଧ୍ୱ ଦେଶରେ,
1: ଆଫ୍ରିକା
0: ଏବଂ ସବ୍ ସାହାରା କଣ୍ଟ୍ରି, ସାଉଥ ଆଫ୍ରିକା ଆଉ ସବ୍ ସାହାରା ରିଜିଅନରେ, ନାଇଜେରିଆ, ଉଗାଣ୍ଡା, ଘାନା, ଏଇସବୁ ଦେଶମାନଙ୍କରେ ବେଶୀ, ଆଉ ସେ ଦେଶ ଆଜି ପୃଥିବୀର ସବୁ ଦେଶ ଏଇ ଆମର ଦମନ ପ୍ରୋଗ୍ରାମକୁ ଆପଣେଇବାକୁ ସବୁ ବ୍ୟବସ୍ଥା ବି କରିଛନ୍ତି,
2: ବିଶେଷ କରି ଆମ ମୟୂରଭଞ୍ଜରେ କେମିତି କିସ ଦମନ ହଉଛି ମଶାମାନଙ୍କୁ ଆମେ ଦମନ
0: କରୁଛୁ, ଏ ଦମନ କାର୍ଯ୍ୟକ୍ରମ ବହୁତ ବହୁତ ବଢିଆ କାର୍ଯ୍ୟକ୍ରମ, ଏଥିରେ କଣ କରାଯାଏ ପ୍ରଥମେ ଦେଖିବା, ଦମନ ପାଇଁ ଆମର ସବୁ ଭିଲେଜ ସିଲେକ୍ଟ କରାଯାଏ, ଆମର ସ୍ୱାସ୍ଥ୍ୟ କର୍ମୀ ଯେ କୋଉ ଅଞ୍ଚଳରେ ଆମେ ଦମନ କରିବା, ଦମନ ହଉଛି କଣ ଦୁର୍ଗମ ବା ଯୋଉଠିକି କେହି ଯାଇପାରୁନଥିବେ, ସ୍ୱାସ୍ଥ୍ୟ ସେବା ପହଞ୍ଚି ପାରୁନଥିବ, ହିଲ୍ ଏରିଆ, ହିଲ୍ ଟପ୍ ହେଇଥିବ, ଜଙ୍ଗଲ ଭିତରେ ରହୁଛନ୍ତି ଲୋକ, ରାସ୍ତା ନାହିଁ, ନଈ ସେପାରେ ଲୋକ ରହୁଛନ୍ତି, ଯାଇ ଆସି ହଉନି, କି ଆମର ଜେନେରାଲ ହେଲ୍ଥ ସିଷ୍ଟମ ସେଠି ପହଞ୍ଚି ପାରୁନି, ସେଇ ଅଞ୍ଚଳକୁ ଆମେ ସିଲେକ୍ଟ କରୁ। ଗତ ବର୍ଷ ଆମେ 131 କ୍ୟାମ୍ପ କରିଥିଲୁ ଦମନ କ୍ୟାମ୍ପ, ଏ ବର୍ଷ ଆମର ଯୋଜନା ଅଛି 150 କ୍ୟାମ୍ପ କରିବୁ, ଗାଁକୁ ସିଲେକ୍ଟ କରାଯାଏ ଏବଂ ସେ ଗାଁର ସମସ୍ତ ଲୋକ ଆମେ ଗୋଟେ ଡେଟ୍ ଦେଇଦେଉ, 3 ଦିନ ଏ କାର୍ଯ୍ୟକ୍ରମ ଚାଲେ ସେ କ୍ୟାମ୍ପରେ, ଫାର୍ଷ୍ଟ ଡେ, ସେକେଣ୍ଡ ଡେ, ଥାର୍ଡ ଡେ, ଫାର୍ଷ୍ଟ ଡେ ସେକେଣ୍ଡ ଡେରେ ସେ ଗାଁରେ ଯେତେ ସମସ୍ତ ଲୋକଙ୍କୁ ଆମେ ଡାକିକିରି ସମସ୍ତଙ୍କର ରକ୍ତ ପରୀକ୍ଷା କରାଯାଏ,
1: କାରଣ ବେଳେବେଳେ ଯେହେତୁ ଆମର ରୋଗ ପ୍ରତିରୋଧକ ଶକ୍ତି ଅଧିକା ଅଛି, ଯଦିଓ ପାରାସାଇଟ୍ ଥିବ କିନ୍ତୁ ଦେଖଉନଥିବ,
0: ତେଣୁ ଆମେ ସମସ୍ତଙ୍କର ରକ୍ତ ପରୀକ୍ଷା କରୁ, RDK ଅଛି, ରାପିଡ୍ ଡାଇଗ୍ନୋଷ୍ଟିକ କିଟ୍ ଯୋଉ ଅଛି, କିଟ୍ ତାପରେ ପକେଇଦେଲେ ସେ ଦେଖେଇଦେବ ଯେ ଗାର ପଡିବ ନାଲି ନାଲି ଗାର, ଆଉ ସେଥିରୁ ଜାଣିହବ ଯେ ତାକୁ କୋଉ ପ୍ରକାର ମ୍ୟାଲେରିଆ ହେଇଛି, ଆମର 2 ପ୍ରକାର ମ୍ୟାଲେରିଆ ହେଉଛି, ଫାଲ୍ସିଫେରମ୍ ଆଉ ଭାଇଭାକ୍ସ, କ୍ଲାସିକାଲ ମ୍ୟାଲେରିଆ ଆଉ ଗୋଟେ ବ୍ରେନ୍ ମ୍ୟାଲେରିଆ, ସେଇଟା ସେ ଗାଁର ସମସ୍ତ ଲୋକଙ୍କର ରକ୍ତ ପରୀକ୍ଷା ଆମେ, ଧରନ୍ତୁ ସେ ଗାଁରେ 100 ଲୋକ ଅଛନ୍ତି, ଆମେ ପ୍ରଥମ ଦିନ ଯୋଉ ଦିନ କଲୁ ଆମର 80 ଲୋକ ଆସିଲେ, ଦ୍ୱିତୀୟ ଦିନ ପୁଣି ଆଉ ଯୋଉ 20 ଲୋକ ରହିଗଲେ ତାଙ୍କୁ ବି ଆଣିବୁ, ଏଇ 2 ଦିନରେ ସମସ୍ତଙ୍କର ରକ୍ତ ପରୀକ୍ଷା କରିଦେଲୁ, ତୃତୀୟ ଦିନରେ ଆମେ କେବଳ ଗର୍ଭବତୀ ମହିଳା, ଛୋଟ ଶିଶୁ ଏଇମାନଙ୍କ ପାଇଁ ରଖିଥାଉ। ଏହାଦ୍ୱାରା ଆମେ ରକ୍ତ ପରୀକ୍ଷାରେ କଣ ପାଉ ନା, ରକ୍ତ ପରୀକ୍ଷାରେ 2 ପ୍ରକାର ମେନ୍ ପରୀକ୍ଷା ହୁଏ, ଗୋଟେ ଆମେ ମ୍ୟାଲେରିଆ ଜାଣିବା ପାଇଁ କରୁ, ଆଉ ଗୋଟେ ତାର ରକ୍ତହୀନତା, ଆନେମିଆ ଅଛି ନା ନାହିଁ ସେ ପରୀକ୍ଷା କରାଯାଏ, ଆଉ ତ ଫିଲ୍ଡରେ ସବୁ ପରୀକ୍ଷା କରିହବନି, ଏଇ 2 ପରୀକ୍ଷା ମେନ୍ଲି କରାଯାଏ, ଯଦି ରକ୍ତହୀନତା ଅଛି ତାକୁ ଆଇରନ୍ ଫଲିଫର ଟାବ୍ଲେଟ୍ ଦିଆଗଲା, ସେ ଖାଇଲା, ତାର ରକ୍ତ ହେଲା, ଯଦି ମ୍ୟାଲେରିଆ ବାହାରିଲା, ଆକ୍ଚୁଆଲି କ'ଣ ହୁଏ ନା, ବହୁତ ଗୁଡ଼ିଏ ଆସିମ୍ପ୍ଟୋମାଟିକ୍ କେସ୍ ଥାନ୍ତି, କିଛି ସିମ୍ପ୍ଟମ୍

0: ନଥିବ, ଇଏ କୀଟାଣୁଟା ଥିବ, ପାରାସାଇଟ୍ଟା ଥିବ, ହୁଏତ ସେ ଆଉ କେତେଦିନ ପରେ ରୋଗ ହେଇକି ଆସିଥାନ୍ତା,
1: ଜ୍ୱର ହେଇଥାନ୍ତା।
0: ଯେତେବେଳେ ଆମେ ପରୀକ୍ଷା କରି ଜାଣିଦେଲୁ ଯେ ଆ ଦେହରେ କୀଟାଣୁ ଅଛି, ତାକୁ ଆମେ ଟ୍ରିଟମେଣ୍ଟ ଦେଇଦେଉ ସେଠି, ଯାହାଫଳରେ କଣ ନା ଆଉ ସେ ରୋଗ ହେବା ପର୍ଯ୍ୟନ୍ତ ସେ ଆଉ ଯାଉନି, ଆଗରୁ ଟ୍ରିଟମେଣ୍ଟଟା ପାଇଗଲା ଏବଂ ସେ କୀଟାଣୁ ସବୁ ମରିଗଲେ, ତେଣୁ ତାକୁ ଆଉ ଜ୍ୱର ହେଲାନି କି ମ୍ୟାଲେରିଆ ରୋଗରେ ସେ ଆଉ ସଫର କଲାନି,
2: ଯେମିତି ତାର ସୁସ୍ଥ ସବଳ ରହିଛି ତାର
0: ସେମିତି ରହିଲା, ମେଡିସିନ ଖାଇଦେଲା କିନ୍ତୁ ଭଲ ହେଇଗଲା।
1: ହଉଛି ସାର୍,
0: ବଢିଆ କାମ କରୁଛି, ଏଇଟା ସବୁଠୁ ଭଲ କାମ କରୁଛି, ଏଇଥିପାଇଁ ଯେହେତୁ ଯିଏ କାଲି ସକାଳେ ରୋଗୀ ହେଇକି ଆମର ଡାକ୍ତରଖାନାକୁ ଆସିଥାନ୍ତା, ଟ୍ରିଟମେଣ୍ଟ କରିଦେଲୁ, ଯାହାଫଳରେ ଆଉ ସେ ରୋଗୀ ହେଇ ଆସୁନି। ତେଣୁ ଆପଣ ଆଗରୁ ଦେଖୁଥିଲେ ଏତେ ମ୍ୟାଲେରିଆ କେସ୍ ହଉଥିଲା, ଏବେ ଶୁଣୁଥିବେ ଯେ ମ୍ୟାଲେରିଆ ପ୍ରାୟ ନାହିଁ କହିଲେ ଚଳିବ, ତେଣୁ ଏ ବର୍ଷ ଆଶା କରୁଛୁ ଆହୁରି ବି କମିବ। କାହିଁକି ନା ଆମର ଗୋଟେ ରହିଲା LLIN, ଗୋଟେ ମଶାରୀ, ଗୋଟେ ରହିଲା IRS ହେଲା ରେସିଡୁଆଲ ସ୍ପ୍ରେ ହେଲା, ଆଉ ଗୋଟେ ହେଲା ଦମନ, ଇଏ ତିନିଟା ହେଲା ଆମର ମେନ୍ କାର୍ଯ୍ୟକ୍ରମ। ଆଉ ଗୋଟେ କାର୍ଯ୍ୟକ୍ରମ ଅଛି ଯୋଉଠି ମଶା ଅଣ୍ଡା ଦଉଛି ବା ସେଠି ଲାର୍ଭା ହଉଛି, ସେଠି ଗୋଟେ ଆମର ମାଛ ଛଡ଼ାଯାଏ, ତାକୁ ଗାମ୍ବୁସିଆ ଫିସ୍ କହନ୍ତି। ସିଏ ଗାମ୍ବୁସିଆ ଫିସ୍ ର ହାଚେରୀ ଆମର ଏଠି ଡାକ୍ତରଖାନା ଦେଖିବେ, ଆମ ଅଫିସ ଭିତରେ ଗୋଟେ ସବୁ CSC ରେ, ସବୁ ଡାକ୍ତରଖାନାରେ ଆମର 26 ଅଛି, ଆଉ 26 CSC ରେ ସେଇଭଳିଆ ହାଚେରୀ ଅଛି, ଆଉ ସେଠି ସବୁ ଗାମ୍ବୁସିଆ ଫିସ୍ ସେଠି ସବୁ ଛଡ଼ା ହେଇ ସେମାନେ ସବୁ ବଂଶ ବିସ୍ତାର କରି ଅଛନ୍ତି। ଆମେ ସିନା ଛୋଟ ଜାଗାଟେ କୋଉଠି ପାଣି ଜମି ରହିଛି, ଆମେ ସେଠି ମାଟି ପକେଇଦେଲୁ କି ବାଲି ପକେଇଦେଲୁ ସଫା କରିଦେଲୁ, ଯେଉଁ ବଡ଼ ଜାଗା ପାଣି ଅଛି ଆମେ ତାକୁ ତ ସାଙ୍ଗେ ସାଙ୍ଗେ ପାଣି ନିଷ୍କାସନ କରିପାରିବାନି, ସେ ଜାଗାରେ କଣ ଆମେ ନେଇକି ଗାମୁସିଆ ଫିସ୍ ଛାଡ଼ି ଦଉଛୁ, ଆଉ ସେ ବ୍ୟବସ୍ଥା ବି ଅଛି ତାକୁ ଲାର୍ଭା ଆଉ ଅଣ୍ଡା ବା ପିପା ଷ୍ଟେଜ୍ରେ ମାରିବା ପାଇଁ, ଇଏ ସବୁ ହଉଛି ତାର ଇଏ
1: ବ୍ୟବସ୍ଥା।
0: ହଁ, ତା ଛଡ଼ା ଆଉ ଗୋଟେ ବ୍ୟବସ୍ଥା ଆମର ଅଛି ଅର୍ଲି ଡାଇଗ୍ନୋସିସ୍ ଆଣ୍ଡ କମ୍ପ୍ଲିଟ୍ ଟ୍ରିଟମେଣ୍ଟ। କମ୍ପ୍ଲିଟ୍ ଟ୍ରିଟମେଣ୍ଟ କାହିଁକି କହୁ, ତାର ଉଦ୍ଦେଶ୍ୟ ହଉଛି ଯେ ଦେଖିଥିବେ ମ୍ୟାଲେରିଆ ରୋଗ ଗୋଟେ ଏମିତିଆ ରୋଗ, ତାର ଜଣକୁ ଥରେ ହେଲା ସେ ଔଷଧ ଖାଇଲାନି କି ଖାଇଲା ଗୋଟା ଦୁଇଟା ବଟିକା ଖାଇଲା ଜ୍ୱର ଛାଡ଼ିଗଲା ଭଲ ହେଇଗଲା, କିନ୍ତୁ ଦେଖିବେ ପୁଣି ଆଉ 2-3 ମାସ ପରେ ଆଉ ଥରେ ସେ ମ୍ୟାଲେରିଆ ହବ। କାହିଁକି ନା ସେ ଯୋଉ କୀଟାଣୁ ତା ଦେହରେ ଅଛନ୍ତି ସେ ସମ୍ପୂର୍ଣ୍ଣ ନିପାତ ହେଲେନି, ମଲେନି, ରହିଗଲେ କିଛି ଡର୍ମାଟ ଅବସ୍ଥା ରହିଗଲେ, ତେଣୁ ତାଙ୍କ ପାଇଁ କମ୍ପ୍ଲିଟ୍ ଟ୍ରିଟମେଣ୍ଟ ଦରକାର। ସେଇ କମ୍ପ୍ଲିଟ୍ ଟ୍ରିଟମେଣ୍ଟଟାକୁ ଆମେ ଏନସିଓର କରୁଛୁ ଯେ ଡାଇଗ୍ନୋସିସ୍ ଶୀଘ୍ର ହବ ଏବଂ ସେ ସମସ୍ତ ଯେତେ ଔଷଧ ତାର ଡୋଜ୍ ଯେତେ ଦିନ ଯାଏ ସବୁ ସେ ଖାଇବ, ତାହେଲେ ତାକୁ ଆଉ ପୁନର୍ବାର ହବନି।
1: ଆପଣ ଆମର ଶ୍ରୋତା ବନ୍ଧୁମାନଙ୍କୁ, ଆମର ଚାଷୀ ଭାଇମାନଙ୍କୁ, ସମସ୍ତଙ୍କୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସମ୍ପର୍କରେ ଯେଉଁ ଦିଗ୍ଦର୍ଶନ ଦେଲେ, ଯେଉଁ ନୂଆ କଥା କହିଲେ, ଏବଂ ଆମେ କିପରି ଭାବରେ ମ୍ୟାଲେରିଆ ଏବଂ ଡେଙ୍ଗୁକୁ ପ୍ରତିହତ କରିବା ଏ ସମ୍ପର୍କରେ ଯେଉଁ ପଦକ୍ଷେପ ମାନେ ଅଛି ତା ସମ୍ପର୍କରେ କହିଲେ, ସେଥିପାଇଁ ଆମର ଶ୍ରୋତା ବନ୍ଧୁମାନଙ୍କ ତରଫରୁ ଏବଂ ଆମର ଆକାଶବାଣୀ ବାରିପଦା ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର। ନମସ୍କାର।
0: ନମସ୍କାର, ଧନ୍ୟବାଦ ମୋର ଶ୍ରୋତା ବନ୍ଧୁମାନଙ୍କୁ ଏବଂ ସମସ୍ତଙ୍କୁ ମୋର ଧନ୍ୟବାଦ। ନମସ୍କାର।
3: ହଉ, ସବୁଦିନ ଭଳି କହିବା ଯେ ଆମର ଶ୍ରୋତା ବନ୍ଧୁମାନେ ନିଶ୍ଚୟ ଚିଠି ଦିଧାଡ଼ି ଲେଖିକି ଜଣେଇବେ ଯେ ଆମର କାର୍ଯ୍ୟକ୍ରମରେ ଆଉ କିଛି ପରିବର୍ତ୍ତନ କରିବା, ବାରମ୍ବାର କଥା ତ କହୁଛେ ଆମେ, ବିଭିନ୍ନ ପ୍ରସଙ୍ଗ ବି ଆଲୋଚନା କରୁଛେ, ତା ଭିତରେ ବି କେଉଁଟା ଛାଡ଼ି ଯାଉଥିବା କି ଗୋଟେ ନୂଆ ଦିଗ ନୂଆ ବିଷୟ ଏସବୁ ବିଷୟରେ ଟିକେ ଆମକୁ ସୂଚେଇଲେ ଆମେ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଆଉ ଟିକେ ସହାୟକ ହେଇପାରିବ ଆଉ କି।
1: ବହୁତ ଖବରକାଗଜ ବାହାରୁଛି, ବହୁତ କଥା ଆମର ହଉଛି, ବହୁତ ପ୍ରାଇଭେଟ ଚ୍ୟାନେଲ ବି ଆସିଲାଣି ଏବଂ ସାମାଜିକ ଗଣମାଧ୍ୟମ ସଂଖ୍ୟା ବଢ଼ିଯାଇଛି, କିନ୍ତୁ ବାରିପଦାର ମୟୂରଭଞ୍ଜରେ ଗୋଟେ ଯୋଉ ଲୋକାଲ ରେଡିଓ ଷ୍ଟେସନ ଅଛି ତାର ଯୋଉ ଭୂମିକା, ସେ ଭୂମିକାକୁ ବଳବତ୍ତର ରଖିବା ପାଇଁ ଏବଂ ଚାଷବାସ କାର୍ଯ୍ୟକ୍ରମକୁ ଆଉ ଟିକେ ସୁଦୃଢ଼ କରିବା ପାଇଁ ଆପଣଙ୍କ ସାଙ୍ଗରେ ଆମର ଚିଠି ଦେବାର ଯୋଉ ସମ୍ପର୍କ ତାକୁ ନିହାତି ବଜେଇ ରଖିବା ଦରକାର, ଆଉ ନୂଆ ନୂଆ କଥା, ନୂଆ କ'ଣ ଯଦି ସମସ୍ୟା ହଉଛି ସେସବୁ ବିଷୟରେ ଯାହାକୁ ଆମେ ଉତ୍ଥାପନ କଲେ ଆପଣମାନଙ୍କୁ ଭଲ ଲାଗିବ ଏବଂ ଆମମାନଙ୍କର ଗୋଟେ ସମସ୍ୟା ସମାଧାନ ହେଇପାରିବ, ସେଇସବୁ ଲେଖିକି ଆମକୁ ଜଣେଇବେ। ଆମ ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7 5 7 0 0 2 ଜିଲ୍ଲା ମୟୂରଭଞ୍ଜ।
3: ପୁଣି ଥରେ ଆଜି ଦିନର ଶୁଭେଚ୍ଛା ଅଭିନନ୍ଦନ ସହିତ କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା।
1: ନମସ୍କାର।

ଆମକୁ ଯିଏ ଖାଉଛି ଶଶି ସେ ପୁଣି ଅନ୍ନଦାତା ପାଆନ୍ତି ଯିଏ ଏ ଦେଶ ପୂଜା ଆମେ ଖାଉ ରେ ଜୋତା ଖଟି ଖଟିରେ ମରୁଛୁ ଆମେ ହାଡ଼ ଆମର ଭଙ୍ଗା।

0: ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଥିଲେ କଥାଚିତ୍ର ବତାସେ ଝଡ଼ର ଏହି ଗୀତଟି କଣ୍ଠଦାନ କରିଥିଲେ ୟଶୁ ଦାସ। କାର୍ଯ୍ୟକ୍ରମ ଶୁଣିବା ଏହି ବିଜ୍ଞାପନ ବିରତି ପରେ।
1: କାରଣ ରହିଛି ଯେପରିକି ସୁରକ୍ଷା ବିହୀନ ଯୌନ ସମ୍ପର୍କ, ଏଚ୍ଆଇଭି ପଜିଟିଭ ମାଙ୍କ ଠାରୁ ତାଙ୍କ ଶିଶୁକୁ ବ୍ୟବହୃତ ଛୁଞ୍ଚି କିମ୍ବା ସିରିଞ୍ଜ ବ୍ୟବହାର କରିବା, ଏଚ୍ଆଇଭି ସଂକ୍ରମିତ ରକ୍ତ କିମ୍ବା ରକ୍ତ ଉତ୍ପାଦନରୁ ସଞ୍ଚାର ନେବା,
2: ଏଚ୍ଆଇଭି ଭଳି ମାରାତ୍ମକ ସଂକ୍ରମଣରୁ ବଞ୍ଚିବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ। ଏଚ୍ଆଇଭି ସମ୍ବନ୍ଧୀୟ ସତର୍କତା ସୂଚନା, ଅନଲାଇନ୍ ପରାମର୍ଶ ଓ ସହାୟତା ପାଇଁ 1097 କୁ କଲ୍ କରନ୍ତୁ କିମ୍ବା www.breakfreeindia.org କୁ ଭିଜିଟ୍ କରନ୍ତୁ।
1: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
3: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ।

0: ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2 31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ ଇ କେୱାଇସି କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: HIV ବ୍ୟାପିବାର 4 କାରଣ ରହିଛି, ଯେପରିକି ସୁରକ୍ଷା ବିହୀନ ଯୌନ ସମ୍ପର୍କ, HIV ପଜିଟିଭ ମାଙ୍କ ଠାରୁ ତାଙ୍କ ଶିଶୁକୁ ବ୍ୟବହୃତ ଛୁଞ୍ଚି କିମ୍ବା ସିରିଞ୍ଜ ବ୍ୟବହାର କରିବା, HIV ସଂକ୍ରମିତ ରକ୍ତ କିମ୍ବା ରକ୍ତ ଉତ୍ପାଦନରୁ ସଞ୍ଚାର ନେବା।
2: HIV ଭଳି ମାରାତ୍ମକ ସଂକ୍ରମଣରୁ ବଞ୍ଚିବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ। HIV ସମ୍ବନ୍ଧୀୟ ସତର୍କତା ସୂଚନା, ଅନଲାଇନ୍ ପରାମର୍ଶ ଓ ସହାୟତା ପାଇଁ 1097 କଲ୍ କରନ୍ତୁ କିମ୍ବା www.breakfreeindia.org କୁ ଭିଜିଟ୍ କରନ୍ତୁ।
1: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ହିତରେ ଜାରି।
0: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2 31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ ଇ କେୱାଇସି କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।

ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ଆକାଶବାଣୀ ବାରିପଦା ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ସମ୍ପଦ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝୀ, ଉପସ୍ଥାପନାରେ କନକ ମଞ୍ଜରୀ ବାରିକ।

ମାନେ ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଏଇ ଛୁଆଙ୍କୁ ବେଶୀ ନିମୋନିଆ ହେବାର ସମ୍ଭାବନା ଥାଏ। ତାପରେ ଆମେ କାହିଁକି ଆଉ ତିନିଟା ଭାଗ କରୁଛୁ ନା, ଶୂନରୁ ଦୁଇ ମାସଟା ଏଇ ସମୟରେ ପିଲାମାନଙ୍କର ଜନ୍ମରୁ ଦୁଇ ମାସ ଯାଏ ବେଶୀ ସଂକ୍ରମଣ ହେବାର ସମ୍ଭାବନା ଥାଏ। ଥଣ୍ଡାରେ ତାଙ୍କର ଯୋଉ ଦେହଟା ପୁରାଟା ଚର୍ବି ଅଂଶ କିମ୍ବା ମସଲ ଯୋଉଟା କୁହନ୍ତି ଠିକ ସେ ତିଆରି ନ ହେଇଥିବା ଯୋଗୁଁ, ଆସ୍ତେ ଆସ୍ତେ ବଢୁଥିବା ଯୋଗୁଁ ସେଇଟା ବେଶୀ ଜଲ୍ଦି ନିମୋନିଆ

0: ତାଙ୍କୁ ବି ତୁରନ୍ତ ହସ୍ପିଟାଲ ନେଇ ଆମେ ଚିକିତ୍ସା କରିବା ଦରକାର। ବର୍ଷରୁ ପାଞ୍ଚ ବର୍ଷ ବି ଜଲ୍ଦି ଏମାନେ ଯେହେତୁ ବାହାରେ ବୁଲିବା ଆରମ୍ଭ କରନ୍ତି, ରାସ୍ତାରେ ଚାଲନ୍ତି, ଅନ୍ୟ ଛୁଆଙ୍କ ସହ ମିଶନ୍ତି, ତ ଅନ୍ୟମାନଙ୍କଠୁ ସଂକ୍ରମଣ ହେବାର ୟାଙ୍କର ବେଶୀ ସମ୍ଭାବନା ଥାଏ, ଆଉ ସେ କମ୍ୟୁନିକେବୁଲ ଡିଜିଜ୍ ରୋଗ ବେଶୀ ସମ୍ଭାବନା ଥାଏ। ସେଥିପାଇଁ ଏମାନଙ୍କୁ ବି ବେଶୀ ଗୁରୁତ୍ୱ ଦେବା ଦରକାର। ଏହି ବୟସରେ ଆମ ଶ୍ୱାସନଳୀଟା ସାଧାରଣତଃ ଆସ୍ତେ ଆସ୍ତେ ସିଧା ଥାଏ, ମାନେ ପୁରା ଡାଇରେକ୍ଟଲି ପୁରା ବାତାବରଣକୁ ଥାଏ, ମାନେ ସେଇଟା ଆସ୍ତେ ଆସ୍ତେ ଲମ୍ବା ହେଇକି ବଙ୍କା ହୁଏ ପାଞ୍ଚ ବର୍ଷ ବୟସରେ। ତ ସିଧା ଯୋଉ ଥାଏ ଆମର ଶ୍ୱାସନଳୀଟା, ବାତାବରଣରୁ ଯୋଉ ସଂକ୍ରମଣ ଆସେ, ନିଶ୍ୱାସ ନିଅନ୍ତି କି କିଏ ଖାସି ଦେଲେ ଆସେ ଭୂତାଣୁତା, ସେଇଟା ସିଧାସଳଖ ଆମ ଶ୍ୱାସନଳୀକୁ ଆସି ସେଇଟା ଇନଫେକ୍ସନ ହେବାର ସମ୍ଭାବନା ଥାଏ। ସେଥିପାଇଁ ଏହି ବୟସ ଗୁଡାକ ବହୁତ ଗୁରୁତ୍ୱପୂର୍ଣ୍ଣ ଓ ଏହି ବୟସକୁ ଆମକୁ ବହୁତ ଧ୍ୟାନ ଦେବାକୁ ପଡେ।
1: ଶିଶୁ ରୋଗ ଗୁଡିକ ମଧ୍ୟରେ ଆମର ନିମୋନିଆ ବା ଶ୍ୱାସନଳୀ ସଂକ୍ରମଣକୁ କାହିଁକି ବେଶୀ ଗୁରୁତ୍ୱ ଦିଆଯାଏ?
0: ଏଥିପାଇଁ ଗୁରୁତ୍ୱ ଦିଆଯାଏ, ସାଧାରଣତଃ ଆମ ଶ୍ୱାସନଳୀର ସଂକ୍ରମଣ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା କରାଇଥାଏ। ଯଦି ଆମର ସଂକ୍ରମଣ ହେଲା ଅପର ରେସ୍ପିରେଟରୀ ଟ୍ରାକ୍ ଯୋଉଟା କୁହନ୍ତି ଉପରେ, ତାହେଲେ ଆମକୁ କିଛି ଅଂଶରେ ଖାସ ଥଣ୍ଡା ହେଇପାରେ, କିନ୍ତୁ ଯେତେବେଳେ ତଳକୁ ଯାଇକି ଶ୍ୱାସନଳୀଟା ଯାଇକି ଲୋଅର ରେସ୍ପିରେଟରୀ ଟ୍ରାକ୍ ଇନଫେକ୍ସନ କରାଏ, ତାହେଲେ କ'ଣ ହୁଏ, ଆମ ଶ୍ୱାସନଳୀ ଗୁଡାକ ପାର୍ସେଲ ବ୍ଲକ ଯୋଉ କୁହନ୍ତି ବନ୍ଦ ହେଇଯାଏ। କାହିଁକି ନା ଆଲଭେଲରେ ଯୋଉ ପାଣି ଅଂଶ ଥାଏ, ସେ ପାଣି ଅଂଶଟା ଆସ୍ତେ ଆସ୍ତେ ଇନଫେକ୍ସନ ହେଇକି ଟାଣ ହେଇଯାଏ, ଟାଣ ହେଇକି ସେଇଟା ଆମର ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା କରାଏ। ଯଦି ସେ କାର୍ବନ ଡାଇଅକ୍ସାଇଡ ଯୋଉଟା ଆସିଥାଏ ସେଟା ଆମେ ଯେତେବେଳେ ଆମେ ନିଶ୍ୱାସଟା ଛାଡ଼ୁ ସେତେବେଳେ ସେଇଟା ବାହାରକୁ ଯାଇଥାଏ, ଆଉ ନିଶ୍ୱାସ ନେଳ ଅକ୍ସିଜେନଟା ଭିତରକୁ ଆସିଥାଏ। ଏଇଟା ସାଧାରଣତଃ ସମସ୍ତେ ଜାଣିଛନ୍ତି। କିନ୍ତୁ ଏଇ ଜାଗାରେ ଯଦି ନିମୋନିଆ ହୁଏ, ତାହେଲେ ଆଲଭେଲରେ ଯୋଉ ପାଣି ଅଂଶଟା ରହେ ସେଇଟା ବହୁତ ଟାଣ ଯୋଉ ହେଇଯାଏ, ସେଇ ସମୟରେ ଆମର ଯୋଉ ଆଦାନ ପ୍ରଦାନ ଯୋଉ ଅଛି ଅକ୍ସିଜେନ କାର୍ବନ ଡାଇଅକ୍ସାଇଡ ବାହାରକୁ ଯିବା ଆଉ ଅକ୍ସିଜେନ ଭିତରୁ ବ୍ଲଡ ଭେସଲରୁ ଯାଇକି ସବୁଆଡେ ପ୍ରଚାର ହେବା, ସେଇ ଜିନିଷଟା ଆମର ହୋଇପାରେ ନାହିଁ। ତ ନ ହୋଇପାରିଲେ ପିଲାଟା ବେଶୀ ଜୋର ଜୋର ନିଶ୍ୱାସ ନିଏ ଏବଂ ଆମ ବଡିର ମେକାନିଜମ ଯୋଉ ବେଶୀ ଜୋର ଜୋର ନିଶ୍ୱାସ ନେଇ ସେ ଅକ୍ସିଜେନଟାକୁ ବେଶୀ ବାତାବରଣ ନିଏ ଏବଂ କାର୍ବନ ଡାଇଅକ୍ସାଇଡ ବେଶୀ ବାତାବରଣକୁ ଛାଡ଼ିବାକୁ ଚେଷ୍ଟା କରେ। ସେଥିପାଇଁ ନିମୋନିଆ ହେଲେ ଆମ ନିଶ୍ୱାସଟା ଜୋରେ ଜୋରେ ବଢିଥାଏ, କିନ୍ତୁ ଏଇଟା ବେଶୀ ପରିମାଣରେ ସଂକ୍ରମିତ ହେଲେ ବେଳେବେଳେ ନିଶ୍ୱାସଟା ବନ୍ଦ ହେଇକି ରେସ୍ପିରେଟରୀ ଫେଲିୟର ଆଡ଼କୁ ଯିବାର ସମ୍ଭାବନା ଅଛି।
1: ତେବେ ସାର ଆଉ କଣ ସବୁ ଲକ୍ଷଣ ଦେଖାଯାଏ?
0: ୟା ସହିତ ପ୍ରଥମ ତ ଲକ୍ଷଣ ଫାଷ୍ଟ ଆଗ ଆମର ଖାସ, ନାକରୁ ପାଣି ବୋହିବା, ଜ୍ୱର ହେବା, ପିଲା ନ ଖାଇବା, ନର୍ମାଲି ମା କ୍ଷୀର ପିଇବ ନାହିଁ, ସବୁବେଳେ ଚିଡ଼ଚିଡ଼ା ରହିବ, ଏହିସବୁ ଜିନିଷ ଲକ୍ଷଣ ପ୍ରଥମ ଲକ୍ଷଣ ଦେଖାଯାଇଥାଏ। ତାପରେ ଜୋର ଜୋର ନିଶ୍ୱାସ ନେଲାବେଳକୁ ଛାତି ଜୋର ଜୋର ଭିତରକୁ ପଶିଯିବା, ପିଲା ଧକେଇବା ଏବଂ ବେଳେବେଳେ କାନ୍ଦି ନ ପାରିବା ଆଉ ନୀଳ ପଡ଼ିଯିବା, ଏଗୁଡ଼ାକ ହେଲା ଭାରି ଗମ୍ଭୀର ଲକ୍ଷଣ। ମୁଁ ଯୋଉ ବୟସ ଗୁଡାକ ଆପଣଙ୍କୁ କହିଥିଲି ଯେ 0 ରୁ 2 ମାସ, 2 ମାସରୁ 1 ବର୍ଷ ଆଉ 1 ବର୍ଷରୁ 5 ବର୍ଷ, ୟାର ତାତ୍ପର୍ଯ୍ୟ ହେଲା ଯୋଉ ନିଶ୍ୱାସଟା ସେମାନେ ଜୋର ଜୋର ନିଅନ୍ତି ସେଟା ଆମର ଗୋଟେ ନର୍ମାଲ ରେଞ୍ଜ ଅଛି। ଯୋଉ 0 ରୁ 2 ମାସ ସେଟା କଣ ରଖିବା, ଆମେ ତାଙ୍କ ନର୍ମାଲ ନିଶ୍ୱାସ ରେଟ୍ ହେଲା 40 ରୁ 60। ସେ ଯଦି ପିଲା ତେବେ ଶୋଇଥିବ, କାନ୍ଦିଲା ବେଳେ ତ ଆପଣ ଜାଣିପାରିବେନି, ଶୋଇଲା ବେଳେ ଆପଣ ତା ନିଶ୍ୱାସ ରେଟ୍ ଦେଖିବେ କେତେ ଥର ସେ ଗୋଟେ ମିନିଟକୁ କେତେ ଥର ନିଶ୍ୱାସ ନେଉଛି। ଯଦି ସେଟା 60 ରୁ ଉପରେ ଅଛି 0 ରୁ 2 ମାସ ଭିତରେ, ତାହେଲେ ଆପଣ ଜାଣିଲେ ଯେ କିଛି ଗୋଟେ ଅଛି। ତାପରେ 2 ମାସରୁ ବର୍ଷେ ପର୍ଯ୍ୟନ୍ତ ସେଇ ସମୟରେ ଯଦି ତାର ଶ୍ୱାସ ଆମର ନର୍ମାଲି 30 ରୁ 50 ଯାଏଁ ଥାଏ, ଯଦି ଗୋଟେ ମିନିଟରେ 50 ରୁ ଅଧିକା ଯଦି ସେ ଜୋର ନିଶ୍ୱାସ ନେଉଥିବ, ତାହେଲେ ଆମେ ସେଇଟାକୁ ଶ୍ୱାସଜନିତ ସଂକ୍ରମଣ ହେଲା ବୋଲି ଆମେ ଭାବିବା। ଏବଂ ବର୍ଷରୁ 5 ବର୍ଷ ଭିତରେ ଏବଂ ଆମେ ତାକୁ 30 ରୁ 40 ଭିତରେ ଆମେ ନର୍ମାଲ ନିଶ୍ୱାସ ବୋଲି ଭାବିଥାଉ। 40 ଉପରକୁ ଯଦି ତାର ନିଶ୍ୱାସ ସେଟା ଅଧିକା ହେଉଛି, ତାହେଲେ ଆମେ ଜାଣିଲେ କି ତାର କିଛି ଗୋଟେ ଶ୍ୱାସଜନିତ ସମସ୍ୟା ଅଛି। ଡିସେମ୍ବର ମାସରେ ଆମର ଗୋଟେ କାର୍ଯ୍ୟକ୍ରମ ସାନ୍ସ, ସେଇଟା ଆମର ଗୋଟେ ନିମୋନିଆ ପାଇଁ ଇନିସିଏଟିଭ ନିଆଯାଏ।
1: ତେବେ ସାର ଯୋଉ କହୁଛନ୍ତି ସାନ୍ସ, ଏଇଟା ସାର କଣ?
0: ସାନ୍ସ ତାର ଫୁଲ ଫର୍ମ ହେଲା ସୋସିଆଲ ଆୱାରନେସ୍ ଆଣ୍ଡ ଆକ୍ସନ ଟୁ ନ୍ୟୁଟ୍ରାଲାଇଜ୍ ନିମୋନିଆ ସକ୍ସେସଫୁଲି। ତା ମାନେ ହେଲା ଯେହେତୁ ଆମ ଶୀତ ମାସରେ ବେଶୀ ନିମୋନିଆ ଦେଖାଯାଇଥାଏ, ତ ତାର ପ୍ରତିରକ୍ଷା ପାଇଁ ତାକୁ କେମିତି ଆମେ ଚିହ୍ନଟ କରିବା ଆଉ କେମିତି ପ୍ରିଭେଣ୍ଟ କରିବା, ତା ପାଇଁ ଆମକୁ ଗୋଟେ ଆୱାରନେସ୍ ପ୍ରୋଗ୍ରାମ ସମସ୍ତଙ୍କୁ ଲୋକଙ୍କୁ ସଚେତନ କରିବା ପାଇଁ ସେଇଟା କରାଯାଇଥାଏ। ଏଇ ରୋଗଟା କ'ଣ ଆଉ ଏଇଟା କେମିତି ଜଲ୍ଦି ଚିହ୍ନଟ ହେଇପାରିବ ଏବଂ ସ୍ୱାସ୍ଥ୍ୟ ସେବା ଏହା ପାଇଁ କେତେ ଶୀଘ୍ର ଆଉ କେଉଁ କେଉଁ ଜାଗାରେ ନେଇପାରିବେ, ତ ସେଥିପାଇଁ ଆମର ଏଇଟା ଆୱାରନେସ୍ ପ୍ରୋଗ୍ରାମ ଯୋଉଟାକି ଆମେ ସମସ୍ତଙ୍କୁ ସଚେତନ କରିଥାଉ।
1: ତେବେ ନିମୋନିଆ ପାଇଁ କ'ଣ ସବୁ ଚିକିତ୍ସା ରହିଛି?
0: ନିମୋନିଆ ପାଇଁ ତାର ଚିକିତ୍ସା ତ ଆମେ ବିଭିନ୍ନ ସ୍ତରରେ କରାଯାଏ, ସେଇଟା ହେଲା ଆଶା ଭଉଣୀମାନେ ଅଛନ୍ତି ତାଙ୍କୁ ପାଖକୁ ଆମେ ତାଙ୍କୁ ଟ୍ରେନିଂ ଦିଆଯାଇଥାଏ, ଏବଂ ଛୁଆର ମୁଁ ଯୋଉ କହିଲି ଜୋର ଜୋର ନିଶ୍ୱାସ ନେଲା କିମ୍ବା କିଛି ଖାସ ଥଣ୍ଡା ହେଲା, ତ ତାଙ୍କ ପାଖକୁ ସେମାନେ ଯଦି ଗାଁରେ ଅଛନ୍ତି ଯୋଉଠି ମେଡିକାଲ ସୁବିଧା କମ୍ ମିଳୁଛି, ତ ତାଙ୍କ ପାଖକୁ ଯାଇ ସେମାନେ ତାକୁ ଚିହ୍ନଟ କରନ୍ତି।

0: ଏବଂ ଦେଖନ୍ତି ଯେ ପିଲା ଯଦି କ୍ଷୀର ଖାଇପାରୁନି ଯୋଉ ନିଶ୍ଚୟ ତାକୁ ତାହେଲେ ଯଥାଶୀଘ୍ର ନିକଟତମ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସେମାନେ ପଠାଇଥାନ୍ତି। ଆଉ ତା ବ୍ୟତୀତ ଗୋଟେ ଆମୋକ୍ସିସିଲିନ୍ ବୋଲି ଗୋଟେ ଆଣ୍ଟିବାୟୋଟିକ୍ ଅଛି, ତାକୁ ସେମାନେ ଓରାଲି ତାଙ୍କୁ ଦିଆଯାଇଥାଏ ଏ ଛୁଆଙ୍କୁ। ଯଦି ତାଙ୍କ ଛୁଆକୁ ବେଶୀ ଜୋରରେ ନିଶ୍ୱାସ ନେଉଛି ତାହେଲେ ସେଇଠି ଆଣ୍ଟିବାୟୋଟିକ୍ ଯେଉଁ କହିଲେ ଆପଣ ଆମୋକ୍ସିସିଲିନ୍, ସେଇଟା ଦିଆଯାଇଥାଏ। ଟାମାଇସିନ୍ ବୋଲି ଗୋଟେ ଇଞ୍ଜେକ୍ସନ୍ ତାଙ୍କୁ ଦିଆଯାଇଥାଏ। ଆଉ ଯଦି ପିଲା ବେଶୀ ସିରିୟସ୍ ଅଛି ତାହେଲେ ତାକୁ ଆଗକୁ ପଠାଯାଏ, ଆଗକୁ ମାନେ ମେଡିକାଲ କଲେଜକୁ କି ଡିଷ୍ଟ୍ରିକ୍ଟ ହେଡ୍କ୍ୱାର୍ଟର୍ ହସ୍ପିଟାଲକୁ ପଠାଯାଇଥାଏ। ଯଦି ସେ ଜନ୍ମରୁ 2 ମାସ ଛୁଆ ଅଛି, ଟିକେ ନିଶ୍ୱାସ ନେବାର ପ୍ରୋବ୍ଲେମ୍ ଅଛି, ସମସ୍ତ କରୁଛି, ତାହେଲେ ତାକୁ ଆମେ ନିଶ୍ଚିତ ଭାବରେ ହସ୍ପିଟାଲରେ ଆଡମିସନ୍ କରି ତାର ଚିକିତ୍ସା କରାଯାଏ। ତା ବ୍ୟତୀତ ଧରନ୍ତୁ ଅନ୍ୟ ଛୁଆଙ୍କୁ ତାକୁ ନୋ ନିମୋନିଆ, ନିମୋନିଆ ଆଣ୍ଡ ସିଭିୟର ନିମୋନିଆରେ ଅଲଗା ଅଲଗା କରାଯାଇଛି। ନୋ ନିମୋନିଆ ହେଲା ଯଦି ପିଲାକୁ ଟିକେ ଖାସ ଥଣ୍ଡା ଛିକ ହେଉଛି କିନ୍ତୁ ପିଲା ଖେଳୁଛି ବୁଲୁଛି କ୍ଷୀର ଖାଉଛି, ତାହେଲେ ସେ ତାର କିଛି ନା ଖାଲି ହୋମ୍ ଟ୍ରିଟମେଣ୍ଟ ହୋମ୍ ରେମେଡି କହିକି ତାକୁ ଗରମ ରଖାଯାଉ, ତାକୁ ଶୀତରୁ ବଞ୍ଚାଯାଉ, ଘରେ ପଲ୍ୟୁସନରୁ ବଞ୍ଚାଯାଉ, ଯେଉଁଟାକି ଧୂଆଁ ଫୁଆଁରୁ ବଞ୍ଚାଯାଉ, ସେଗୁଡ଼ା ସବୁ ତାକୁ କହି ତାଙ୍କୁ ଘରକୁ ପଠାଇ ଦିଆଯାଏ। ଆଉ ଅତି ବେଶୀରେ ଗୋଟେ ଆଣ୍ଟିବାୟୋଟିକ୍ ଆମୋକ୍ସିସିଲିନ୍ ସିରପ୍ ଓରାଲି ଦିଆଯାଏ, ପାଟିବାଟି ଦିଆଯାଏ ତାକୁ। କିନ୍ତୁ ଏଇଟା ଯଦି ସେମାନଙ୍କର ଟିକେ 40 ରୁ 60 ଯେଉଁଟା ମୁଁ କହିଲି ନିଶ୍ୱାସ ଅଧିକା ଯଦି ରହିଲା ତାଙ୍କର, ତାହେଲେ ମୁଁ ଯେଉଁଟା କହିଲି ତାଙ୍କୁ ଇଞ୍ଜେକ୍ସନ୍ ଆକାରରେ ଜେଣ୍ଟାମାଇସିନ୍ ଦିଆଯାଏ ଏବଂ ଅବଜରଭେସନ୍ରେ ହସ୍ପିଟାଲ ରଖାଯାଏ। ଆଉ ତା ବ୍ୟତୀତ ସେମାନଙ୍କୁ ଯଦି ବେଶୀ ସିରିୟସ୍ ହେଇଯାଆନ୍ତି ତାହେଲେ ତାଙ୍କୁ ବଡ଼ ହସ୍ପିଟାଲକୁ ପଠାଯାଏ, ଯେଉଁଠି ତାଙ୍କୁ ଅକ୍ସିଜେନ୍ ଦରକାର ପଡ଼େ ଆଉ ଉନ୍ନତମାନଙ୍କର ଚିକିତ୍ସା ଦରକାର ପଡ଼େ ତାଙ୍କୁ।
1: ତେବେ ବୟସ୍କ ଲୋକଙ୍କଠାରେ ନିମୋନିଆ ରୋଗ ଦେଖାଯାଏ କି?
0: ବୟସ୍କ ଲୋକଙ୍କଠାରେ ନିଶ୍ଚିତ ଭାବରେ ନିମୋନିଆ ରୋଗ ଦେଖାଯାଏ ଏବଂ ତାଙ୍କର ଯୋଉ ଅଛି ସେଇଟା ଅଲଗା ପ୍ରକାର ନିମୋନିଆ, ତାଙ୍କର ମେନଲି ବ୍ୟାକ୍ଟେରିଆଲ ନିମୋନିଆ କିମ୍ବା ଫଙ୍ଗସ୍ ନିମୋନିଆ। ତାଙ୍କର ଯଦି ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବ କି ତାଙ୍କର ଡାଇବେଟିସ୍ ଥିବ, ବ୍ଲଡ୍ ପ୍ରେସର ଥିବ, ସେମାନଙ୍କୁ ବେଶୀ ଏଇ ରୋଗର ସଂକ୍ରମଣ ଦେଖାଯାଏ। ଏଇ ଯୋଉ ସ୍ମୋକିଂ ଏନ୍ଭାରମେଣ୍ଟ ଯେଉଁଟା ଆମେ ଯେଉଁଟା ଧୂମ୍ରପାନ କହୁଛୁ, ସେଇ ଯଦି କି ଆଡିକ୍ସନ୍ ଥିବ ତାହେଲେ ସେମାନଙ୍କର ବେଶୀ ନିମୋନିଆ ହେବାର। ଯଦି କିଛି ଅନ୍ୟ ରୋଗ ଅଛି ଯେମିତି ଡାଇବେଟିସ୍, ବ୍ଲଡ୍ ପ୍ରେସର କି ଇମ୍ୟୁନୋ କମ୍ପ୍ରମାଇଜ୍, ରୋଗ ପ୍ରତିରୋଧକ ଶକ୍ତି ତାଙ୍କର ଯଦି କମ୍ ଅଛି ତାହେଲେ ତାଙ୍କୁ ଯଥାଶୀଘ୍ର ନିମୋନିଆ ଧରିପାରେ ଏବଂ ସେ ତାଙ୍କର ବ୍ୟାକ୍ଟେରିଆ କିମ୍ବା ଫଙ୍ଗସ୍ ନିମୋନିଆ ହେଇପାରେ, ସେଟା ଭାରି ଜଟିଳ ନିମୋନିଆ। ଆଉ ତାଙ୍କୁ ବି ଯଦି ଖାସ ଥଣ୍ଡା ହେଲା ତାହେଲେ ଯେତେ ଶୀଘ୍ର ହେବ ହସ୍ପିଟାଲକୁ ଯିବା ଦରକାର। ଆଉ ଖାସ ଯଦି 7 ଦିନରୁ ଅଧିକା ହେଲା ତାହେଲେ ଯଥାଶୀଘ୍ର ତାଙ୍କୁ ଚିକିତ୍ସା କରିବା ଦରକାର।
1: ତେବେ ପରିଶେଷରେ ଆମ ଶ୍ରୋତାବନ୍ଧୁମାନଙ୍କୁ ଏହି ନିମୋନିଆ ରୋଗର ସୁରକ୍ଷା ଏବଂ ପ୍ରତିକାର ପାଇଁ କିପରି ନିଜକୁ ଏବଂ ପରିବାରର ଛୋଟ ଶିଶୁମାନଙ୍କୁ କିପରି ସତର୍କତା ପ୍ରତି ଧ୍ୟାନ ଦେବାକୁ ହେବ, ଏ ସମ୍ପର୍କରେ ସଂକ୍ଷେପରେ କଣ ଉପଦେଶ ଦେବେ?
0: ମୁଁ ସଂକ୍ଷେପରେ ଏ ଉପଦେଶ ଦେବି ଯେ ଆମ ସରକାରଙ୍କ ଦ୍ୱାରା ଛୁଆଙ୍କୁ ୟୁନିଭର୍ସାଲ ନିମୋନାଇଜେସନ୍ ପ୍ରୋଗ୍ରାମ ଯେଉଁଟା ଅଛି ସେଇଥିରେ ଆମକୁ କ'ଣ କ'ଣ ଟୀକା ଦିଆହେଉଛି, ପେଣ୍ଟାଭ୍ୟାକ୍ ବୋଲି ଗୋଟେ ଦିଆହେଉଛି, ସେଇଥିରେ ଏଚ୍ ଇନ୍ଫ୍ଲୁଏଞ୍ଜା ଟୀକା ଗୋଟେ, ତା ଭିତରେ ଗୋଟେ 5ଟା ଟୀକା ଭିତରେ ଏଚ୍ ଇନ୍ଫ୍ଲୁଏଞ୍ଜା ଅଛି, ତ ସେଇ ଟୀକା ଗୁଡ଼ାକ ନେବା ଜରୁରୀ। କାରଣ ଏଚ୍ ଇନ୍ଫ୍ଲୁଏଞ୍ଜା ଗୋଟେ ଭୂତାଣୁ ଯେଉଁଟାକି ଆପଣଙ୍କୁ ନିମୋନିଆ କରିଥାଏ ଏବଂ ସିରିୟସ୍ ନିମୋନିଆ କରିଥାଏ, ତ ସେଇ ଟୀକା ଗୁଡ଼ାକ ଆପଣଙ୍କର।
2: ନମସ୍କାର, ଆକାଶବାଣୀ ସେ ସମାଚାର ସନ୍ଧ୍ୟା କେ ସାଥ ମୈଁ ମୁନୀଷ ଶର୍ମା। मुख्य समाचार। भारत ने ब्रिटेन के साथ आर्थिक सहयोग को और मजबूत करने की प्रतिबद्धता दोहराई। वर्ष 2030 तक द्विपक्षीय व्यापार को दोगुना करने का लक्ष्य। केंद्र ने सभी राज्यों और केंद्र शासित प्रदेशों से अस्पताल प्रदर्शित करने का आग्रह किया। केंद्र सरकार महाराष्ट्र और कर्नाटक किसानों की शिकायतों के समाधान के लिए उच्च स्तरीय समिति का गठन करेगी। नई दिल्ली का जंतर मंतर अब विरोध प्रदर्शन का स्थल नहीं रहा। दिल्ली पुलिस ने 3 नए स्थल निर्धारित किए। वर्ष 2026 के लिए अर्थशास्त्र का नोबेल पुरस्कार अमेरिका के अर्थशास्त्री रॉबर्ट टी हॉल और माइकल वुडफोर्ड को, और दिल्ली, हरियाणा, पंजाब और छत्तीसगढ़ में कल तक तेज हवाओं के साथ तूफान का अनुमान। और अब समाचार विस्तार से। वाणिज्य और उद्योग मंत्री पीयूष गोयल ने 2030 तक भारत ब्रिटेन द्विपक्षीय व्यापार को दोगुना करने का आह्वान किया है। नई दिल्ली में भारत ब्रिटेन संयुक्त आर्थिक और व्यापारिक समिति के 16वें सत्र में श्री गोयल ने सतत सहभागिता, सुदृढ़ संस्थागत तंत्र और बेहतर सही

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10। ଆସନ୍ତୁ ଶୁଣିବା ପାଲା।

ଭିତରେ ସେତିକି ବେଳେ ଭଗବାନ ଆବିର୍ଭାବ ହୁଅନ୍ତି। ଆଜ୍ଞା ଦୁଷ୍ଟ ମାନଙ୍କୁ ବିନାଶ କରି ସନ୍ଥ ମାନଙ୍କୁ ପାଳନ କରନ୍ତି। ତେଣୁ ଗୀତି ଗୋବିନ୍ଦରେ ଭକ୍ତ କବି ଜୟ ଦେବା ଗୋଟିଏ ପଦ ଅଙ୍ଗେ ଲେଖି ଦେଇଛନ୍ତି।

ପା ରାଜାଙ୍କ ରାଜ୍ୟରେ ବର୍ଷା ଆଉ ହେଲା ନାହିଁ। ଆଜ୍ଞା କିପରି ବର୍ଷା ହେବ ବହୁ ଚିନ୍ତା କରିଲେ। ନା ଯଦିଓ ଋଷେଶ୍ୱରଙ୍କ ମୁନିକୁ ଏ ରାଜ୍ୟକୁ ଯିଏ ଆଣିପାରିବ ତାହେଲେ ରାଜ୍ୟରେ ଯାଇ ବର୍ଷା ହେବ। ଆଜ୍ଞା କିଏ ବା ଆଣିବ ସେ ଋଷେଶ୍ୱରଙ୍କକୁ ହେଲା କ'ଣ ଆଜ୍ଞା।

ଶ୍ରୋତାବନ୍ଧୁ ଆପଣମାନେ ଶୁଣିଥିଲେ ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ପାଲା ପରିବେଷଣ କରିଥିଲେ ଗିରିଧାରୀ ସେନାପତି ଏବଂ ସାଥୀ। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଏକକ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। ଏଥିରେ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଆଜା ମେରି ଜାନରୁ ପରେ ପରେ କେତୋଟି ଗୀତ।